0: ପ୍ରକୃତ ଶିକ୍ଷା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ମନୁଷ୍ୟ ସମସ୍ତ ବାହ୍ୟ ସହାୟତାରୁ ବିମୁଖ ହୋଇ ନିଜ ଭିତରର ଅନନ୍ତ ସ୍ରୋତ ଆଡ଼କୁ ଅଗ୍ରସର ହୁଏ। ଆକାଶବାଣୀ ଜୟପୁର, ସମୟ ସକାଳ 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1477 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।

ସଂସ୍କୃତ ବନ୍ଦନା ଶୁଣିଲେ ପାରମ୍ପରିକ ରଚନା ପାଇଁ ଶିଳ୍ପୀ ଥିଲେ ବିନୋଦ ଶର୍ମା। ଏଥର ଶିଳ୍ପୀ ହେଲେ ଜ୍ୟୋତ୍ସ୍ନାରାଣୀ ଦାସ। ଗୀତ ରଚନା ଅଚ୍ୟୁତାନନ୍ଦ।

ଏଥର ଶୁଣନ୍ତୁ ପାରମ୍ପରିକ ରଚନାରୁ ଶିଳ୍ପୀ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଏହି ସୁନ୍ଦର ଭଜନ।

ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଆଜି ଆସନ୍ତୁ ଶୁଣିବା ଏହାର 63ତମ ଭାଗ କଣ୍ଠଦାନ କରିଛନ୍ତି ଶ୍ରୀକାନ୍ତ ପେନଗାଓଁକର

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣୁଥିଲେ ଏହାର 63ତମ ଭାଗ। କଣ୍ଠଦାନ କଲେ ଶ୍ରୀକାନ୍ତ ପଣ୍ଡଗାଓଁକର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମହାନ କବି ମିର୍ଜା ଗାଲିବ ଲେଖିଲେ, ହଜାରୋ ଖ୍ୱାହିଶେ ଏସି କି ହର ଖ୍ୱାହିଶ ପେ ଦମ ନିକଲେ, ବହୁତ ନିକଲେ ମେରେ ଅରମା ଲେକିନ ଫିର ଭି କମ ନିକଲେ। ଅର୍ଥାତ୍ ହଜାରେ ଇଚ୍ଛା ମୋର, ଗୋଟିଏ ଇଚ୍ଛା ପୂରଣ କଲାବେଳକୁ ମୁଁ ସମ୍ପୂର୍ଣ୍ଣ କ୍ଲାନ୍ତ। ଯଦିଓ ପୂରଣ ହେଲାଣି ମୋର ଅନେକ ଇଚ୍ଛା, ତଥାପି ଲାଗେ ତାହା ଅତି କମ। ମଣିଷକୁ କାମନା ବାସନାର ଏକ ବୁଜୁଡ଼ା ବୋଲି କେତେକ ଦାର୍ଶନିକ ବର୍ଣ୍ଣନା କରିଛନ୍ତି। ବୁଦ୍ଧଙ୍କ ସମଗ୍ର ଦର୍ଶନର କେନ୍ଦ୍ରବିନ୍ଦୁ ହେଉଛି କାମନା। ଏହାର ଜନ୍ମ, ପ୍ରକୃତି, ମାୟା, ଶକ୍ତି ସମ୍ପର୍କରେ ବୈଜ୍ଞାନିକ ପଦ୍ଧତିରେ ତର୍ଜମା କରିଛନ୍ତି ବୁଦ୍ଧ। ମଣିଷର କାମନା ବାସନା ବା ଇଚ୍ଛାକୁ ଏକ ଅଦ୍ଭୁତ ରାକ୍ଷସ ସହିତ ମଧ୍ୟ ତୁଳନା କରାଯାଇଛି। ଏହି ରାକ୍ଷସର ଗୋଟିଏ ଶିର ଛେଦନ କଲେ ତା ଜାଗାରେ ଗଜୁରି ଉଠେ ଦୁଇଟି, ଦୁଇଟି ମୁଣ୍ଡ କାଟ କଲେ ଜନ୍ମ ନିଏ ଚାରୋଟି। ସୁତରାଂ ତାର ଶକ୍ତି ଅସୀମ। ଅର୍ଥଶାସ୍ତ୍ରରେ ମଣିଷର ଆବଶ୍ୟକତାକୁ ଅସୀମିତ ବୋଲି ବର୍ଣ୍ଣନା କରାଯାଇଛି। ମାତ୍ର ପ୍ରଜ୍ଞାର ଆଲୋକରେ ଅନେକ ମହାପୁରୁଷ ବୁଝିଛନ୍ତି ବାସନାର ବିସ୍ତାର କଥା, କାମନାର କିମିଆ କଥା। ହଜାରେ ଇଚ୍ଛାର ଖେଳରେ ମାତିଥିବା ଯାଏଁ ମଣିଷ ଶାନ୍ତି ପାଇପାରିବ ନାହିଁ ବୋଲି ସେମାନେ ସଦୁପଦେଶ ଦେଇଛନ୍ତି ମଣିଷଙ୍କୁ। ବୁଦ୍ଧଙ୍କ ଭାଷାରେ କାମନାର ବିନାଶରେ ଦୁଃଖର ବିନାଶ। ଜୀବନକୁ ସହଜ ସରଳ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମହାମାନବଗଣ। କନଫ୍ୟୁସିୟସ୍ କହିଥିଲେ, ମଣିଷ ଜୀବନ ହେଉଛି ସରଳ, ମାତ୍ର ଆମେ ତାକୁ ଜଟିଳ କରିବାରେ ଲାଗିପଡ଼ୁ। ବିଜ୍ଞାନର ବିକାଶ ଭୌତିକ ସୁଖ ସମୃଦ୍ଧି ଆଣିଛି ସମସ୍ତଙ୍କ ପାଇଁ, ମାତ୍ର ତା ସହିତ ସୃଷ୍ଟି ହୋଇଛି ନୂତନ ସମସ୍ୟା। ବଦଳିଛି ମଣିଷର ଜୀବନଶୈଳୀ ଓ ଦୃଷ୍ଟିକୋଣ। ଉପଭୋକ୍ତାବାଦର ଜୟଯାତ୍ରା ଗାଁରୁ ମହାନଗର ଯାଏଁ, ବିଜ୍ଞାପନର ଯାଦୁରେ ଭ୍ରମିତ ମଣିଷର ଚିନ୍ତା ଚେତନା, ପେଟର ଭୋକ ଓ ଆଖିର ଭୋକ, ଆବଶ୍ୟକତା ଏବଂ ଲୋଭ ମଧ୍ୟରେ ଥିବା ସୂକ୍ଷ୍ମ ପ୍ରଭେଦଟି ଉଭେଇ ଯାଉଛି ଧୀରେ ଧୀରେ। ବଜାରର ପ୍ରତ୍ୟେକ ଚକ୍ଚକ୍ କରୁଥିବା ଜିନିଷ ନହେଲେ ନଚଳେ ପରି ଦୟନୀୟ ମାନସିକ ସ୍ଥିତିରେ ମଣିଷ। ସଂସାର ବଜାର ଭିତରେ ତାର ପରିଚୟ ହେଲା କ୍ରେତା ଉପଭୋକ୍ତା। ଇଚ୍ଛାର ଅଗ୍ନିରେ ଏବେ ବଜାରୀକରଣର ଘିଅ ଢଳା ହେବାରୁ ଅଗ୍ନିସ୍ନାନରେ ମାତିଛି ମଣିଷ। ଗ୍ରୀକ୍ ଦାର୍ଶନିକ ସୋକ୍ରେଟିସ୍ଙ୍କ ଜୀବନର କଥା। ଏକଦା ବିରାଟ ବଜାର ଭିତରେ ବୁଲୁଥିଲେ ଦାଢ଼ିଆ ସୋକ୍ରେଟିସ୍। ସେଠାରେ ବିକ୍ରି ହେଉଥାଏ ସବୁ କିସମର ଜିନିଷ। ବୁଲି ବୁଲି ସବୁ ଜିନିଷ ଦେଖୁଥିଲେ ସୋକ୍ରେଟିସ୍, ମାତ୍ର କିଛି ବି କିଣୁନଥିଲେ। ତାଙ୍କ ଗତିବିଧି ଦୀର୍ଘ ସମୟ ଦେଖିବା ପରେ ଜଣେ ଦୋକାନୀ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ। ତାଙ୍କୁ ପଚାରିଲା, ମହାଶୟ, ମୁଁ ଦୀର୍ଘ ସମୟ ହେଲା ଆପଣଙ୍କୁ ଲକ୍ଷ୍ୟ କରୁଛି। ବଜାର ଭିତରେ ବୁଲି ବୁଲି ଆପଣ ସବୁ ଜିନିଷ ଦେଖୁଛନ୍ତି, କିନ୍ତୁ କିଛି ବି କିଣୁନାହାନ୍ତି କାହିଁକି? ସୋକ୍ରେଟିସ୍ ତାଙ୍କ ପ୍ରଶ୍ନ ଶୁଣି କହିଲେ, ମୁଁ ବଜାର ଭିତରେ ବୁଲି ବୁଲି ଦେଖୁଥିଲି ଯେ ମୋର କେଉଁ କେଉଁ ଜିନିଷ ଆବଶ୍ୟକ ନୁହେଁ। ମୋର ଅନୁଭବ ହେଲା ଯେ ବଜାର ଭିତରେ ବିକ୍ରି ହେଉଥିବା ଜିନିଷ ଭିତରୁ ପ୍ରାୟ ସବୁ ଜିନିଷର ଆବଶ୍ୟକତା ମୋ ପାଇଁ ନାହିଁ। ସୋକ୍ରେଟିସ୍ଙ୍କ ପରି ମଣିଷମାନେ ନିଶ୍ଚୟ ଶାନ୍ତିରେ ରହିପାରିବେ, ମାତ୍ର ତାଙ୍କ ଜାଗାରେ ଆଧୁନିକ ଉପଭୋକ୍ତା ଜଣକୁ ଠିଆ କଲେ ତାର ଉତ୍ତର ନିଶ୍ଚୟ ଓଲଟା ହେବ। ଅର୍ଥାତ୍ ସବୁ ଜିନିଷ ଆବଶ୍ୟକ। ଚାହିଦାର ତାଲିକା ଯଦି ଖୁବ୍ ଲମ୍ବା ହୁଏ, ତେବେ ଗୋଟିଏ ଜୀବନ ବି ସେସବୁ ପୂରଣ କରିବାକୁ କମ୍ ପଡ଼ିପାରେ। ଇଚ୍ଛାର ଅନନ୍ତ ଆକାଶ ଆଗରେ ମଣିଷର ସୀମିତ ଶକ୍ତି, ସମୟ, ଅର୍ଥ ହାର ମାନିଥାଏ। ସେହି ପରାଜୟ ବୋଧରୁ ଜନ୍ମ ନିଏ ଦୁଃଖ ଓ ନୈରାଶ୍ୟ। ବୁଦ୍ଧିମାନ ଲୋକ ଏ ଖେଳର ବ୍ୟର୍ଥତାକୁ ବୁଝି

ନିଜକୁ ଦୂରେଇ ରଖନ୍ତି ଏ ଖେଳରୁ। ଏ ପ୍ରସଙ୍ଗରେ ସନ୍ଥ କବୀର ଲେଖିଛନ୍ତି, ଚାହ ଗାଇ ଚିନ୍ତା ମିଟା ମନୁଆ ବେପରବାହ, ଜିନ୍କୋ କଛୁ ନ ଚାହିଏ ସୋଇ ସେହନ୍ସାହ। ଅର୍ଥାତ୍ ଯେତେବେଳେ ଇଚ୍ଛା ମରିଯାଏ, ଚିନ୍ତା ନଷ୍ଟ ହୋଇଯାଏ, ସେତେବେଳେ ମନ ନିଶ୍ଚିନ୍ତ ହୋଇଯାଏ। ଯେଉଁ ବ୍ୟକ୍ତିର କୌଣସି କଥାର ଆବଶ୍ୟକତା ନ ରହେ, ସେ ପ୍ରକୃତରେ ସମ୍ରାଟଙ୍କ ମଧ୍ୟ ସମ୍ରାଟ ଅଟେ।

0: ଏଥିଲା ଆଜିର ଅନୁଚିନ୍ତା। ଉପସ୍ଥାପନାରେ ଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ସୁଆଁ ଚାଷ ଓଡ଼ିଶାର ଏକ ପାରମ୍ପରିକ ଓ ପୁଷ୍ଟିକର ଶସ୍ୟ ଚାଷ। ଏହାକୁ ମୁଖ୍ୟତଃ ଶୁଷ୍କ ଏବଂ ପାହାଡ଼ିଆ ଅଞ୍ଚଳରେ ଚାଷ କରାଯାଏ। ସୁଆଁ ଏକ ସ୍ୱଳ୍ପ ଅବଧି ବିଶିଷ୍ଟ ଖାଦ୍ୟଶସ୍ୟ ହୋଇଥିବାରୁ ଏହା କମ୍ ବର୍ଷା ହେଉଥିବା ଅଞ୍ଚଳ ପାଇଁ ଅଧିକ ଉତ୍କୃଷ୍ଟ। ସୁଆଁ ଚାଷ ହେଉଛି ଶ୍ରୀଅନ୍ନ ବା ମିଲେଟ୍ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍ ଓ ଭିଟାମିନ୍ ବି ରହିଥାଏ। ଏହା ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ। ଜଳବାୟୁ ପରିବର୍ତ୍ତନ ସମୟରେ ଯେଉଁଠି ଧାନ ଭଳି ଅଧିକ ପାଣି ଦରକାର କରୁଥିବା ଫସଲ ନଷ୍ଟ ହେଉଥିବାର ଭୟ ଥାଏ, ସେଠାରେ ସୁଆଁ ଏକ ସୁରକ୍ଷିତ ବିକଳ୍ପ। ସୁଆଁ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଓ ମୃତ୍ତିକାର ମଧ୍ୟ ଆବଶ୍ୟକତା ରହିଛି। ଯେପରିକି ସୁଆଁ ଚାଷ ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଆବଶ୍ୟକ। ଏହା ଅଳ୍ପ ବର୍ଷାରେ ମଧ୍ୟ ଭଲ ଅମଳ ଦେଇଥାଏ। ଉଷ୍ମତା 25 ଡିଗ୍ରୀ ସେଲସିୟସ୍ରୁ 35 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଲେ ଗଛର ବୃଦ୍ଧି ଭଲ ହୋଇଥାଏ। ଏହି ଚାଷ ପାଇଁ ସବୁ ପ୍ରକାରର ମାଟି ଉପଯୁକ୍ତ, କିନ୍ତୁ ବାଲିଆ ଦୋରସା ବା ହାଲୁକା ମାଟିରେ ଏହା ଭଲ ହୋଇଥାଏ। ମାଟିରୁ ଜଳ ନିଷ୍କାସନ ବ୍ୟବସ୍ଥା ଭଲ ରହିବା ଅତ୍ୟନ୍ତ ଜରୁରୀ। ଅଧିକ ଅମଳ ପାଇଁ କିଛି ଉନ୍ନତ କିସମର ବ୍ୟବହାର କରିବା ଉଚିତ। ତା ସହିତ ଜମି ପ୍ରସ୍ତୁତି ଓ ବୁଣା ପ୍ରଣାଳୀ ମଧ୍ୟ ଠିକ୍ ଭାବରେ ରହିବା ଆବଶ୍ୟକ। ଯେମିତିକି ମୌସୁମୀ ବର୍ଷା ଆରମ୍ଭରେ ଜମିକୁ 2-3 ଥର ହଳ କରି ମାଟିକୁ ଗୁଣ୍ଡ କରିବା ଉଚିତ। ଶେଷ ହଳ ସମୟରେ ଏକର ପ୍ରତି 2-3 ଟନ୍ ସଢ଼ା ଗୋବର ଖତ ବ୍ୟବହାର କଲେ ଅମଳ ବୃଦ୍ଧି ପାଇଥାଏ। ଆଉ ଯଦି ବୁଣା ସମୟ ବିଷୟରେ କଥା ହେବା, ତାହେଲେ ଜୁନ୍ ମାସର ଶେଷ ସପ୍ତାହରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ସୁଆଁ ବୁଣିବା ପାଇଁ ସର୍ବୋତ୍ତମ ସମୟ। ବିହନ ହାର ଧାଡ଼ି ବୁଣିବା ପାଇଁ ଏକର ପିଛା 4-5 କିଲୋଗ୍ରାମ ଏବଂ ବୁଣା ପଦ୍ଧତି ପାଇଁ 6-8 କିଲୋଗ୍ରାମ ବିହନ ଆବଶ୍ୟକ। ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନରେ 3 ଗ୍ରାମ କାର୍ବନଡାଜିମ୍ ମିଶାଇ ବିଶୋଧନ କଲେ ମୂଳ ସଢ଼ା ରୋଗରୁ ରକ୍ଷା ମିଳିଥାଏ। ଦୂରତା ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିଲେ ଗଛ ସୁସ୍ଥ ରହିଥାଏ। ସୁଆଁ ଚାଷରେ ରାସାୟନିକ ସାରର ବ୍ୟବହାର ଅଧିକ ଦରକାର ହୁଏ ନାହିଁ, କିନ୍ତୁ ଅମଳ ବଢ଼ାଇବାକୁ ହେଲେ ଏକର ପିଛା ଯବକ୍ଷାର୍ଜାନ୍, ଫସ୍ଫରସ୍, ପଟାସ୍ ଠିକ୍ ଅନୁପାତରେ ସାର ପ୍ରୟୋଗ କରାଯାଇପାରେ। ବୁଣିବାର 20-25 ଦିନ ମଧ୍ୟରେ ଥରେ ଘାସ ବାଛିବା ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ଗଛକୁ ଅଧିକ ପୋଷକ ତତ୍ତ୍ୱ ମିଳିଥାଏ। ସାଧାରଣତଃ ସୁଆଁ ବର୍ଷା ପାଣିରେ ହୋଇଥାଏ। ଯଦି ବୁଣିବା ପରେ ଦୀର୍ଘ ସମୟ ଧରି ବର୍ଷା ନ ହୁଏ, ତେବେ ଗଛର ବୃଦ୍ଧି ସମୟରେ ଅଳ୍ପ ଜଳସେଚନ କଲେ ଭଲ। ସୁଆଁରେ ରୋଗ ପ୍ରକୋପର ପ୍ରାଦୁର୍ଭାବ ଅତି କମ୍। କେତେକ ସମୟରେ କାଣ୍ଡବିନ୍ଧା ପୋକ ବା ପତ୍ରପୋଡ଼ା ରୋଗ ଦେଖାଯାଏ। ତାହାର ନିରାକରଣ ଯେପରିକି ନିମ୍ବ ତେଲ ବା ନିମ୍ବ ଆଧାରିତ କୀଟନାଶକ ସ୍ପ୍ରେ କରିବା ଦ୍ୱାରା ଆମ ପରିବେଶ ସୁରକ୍ଷିତ ରହିବା ସହ ରୋଗ ପୋକ ମଧ୍ୟ ଦମନ ହୋଇଥାଏ। ଯେତେବେଳେ ସେଣ୍ଡା ବା କେଣ୍ଡାଗୁଡ଼ିକ ଶୁଖି ଧୂସର ରଙ୍ଗ ଧାରଣ କରେ, ସେତେବେଳେ ଅମଳ କରିବା ଉଚିତ। ଅମଳ ପରେ ଶସ୍ୟକୁ 2-3 ଦିନ ଖରାରେ ଭଲ ଭାବରେ ଶୁଖାଇ 10-12% ଆର୍ଦ୍ରତା ରଖି ସାଇତି ରଖିଲେ ଏହା ବହୁଦିନ ପର୍ଯ୍ୟନ୍ତ ଭଲ ରହେ। ଏକର ପିଛା ପ୍ରାୟ 6-8 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିପାରେ। ସୁଆଁ ଚାଷ କେବଳ ଆର୍ଥିକ ଲାଭ ଦିଏ ନାହିଁ, ବରଂ ଏହା ଖାଦ୍ୟ ନିରାପତ୍ତା ଓ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ। ଓଡ଼ିଶାର ପାରମ୍ପରିକ କୃଷିକୁ ବଞ୍ଚାଇ ରଖିବା ପାଇଁ ଓ କମ୍ ଖର୍ଚ୍ଚରେ ଲାଭ ପାଇବା ପାଇଁ ଚାଷୀମାନେ ସୁଆଁ ଚାଷକୁ ଆପଣାଇବା ଉଚିତ।
0: ଏଥିଲା ଚାଷବାସ କଥା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଅମନାଥ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଶିବରାମ ଅମନାତ୍ୟ ଏବଂ ତାଙ୍କ ସାଥୀ।

0: ଉପସ୍ଥାପନାରେ ଅଛନ୍ତି ସୁଜାତା ଆଚାରୀ।
1: ଆଜି ଆପଣମାନଙ୍କୁ ଅମନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବାର ବ୍ୟବସ୍ଥା କରିଛୁ। ଚାଷବାସର ଆରମ୍ଭ ପାଇଁ ବୈଶାଖ ମାସର ଅକ୍ଷି ତୃତୀୟା ପରଠାରୁ ଜମିରେ ହଳ ଯୋଚାଯାଏ। ଜମି ଚାଷ ହେଲା ପରେ ବିହନ ବୁଣା ଆରମ୍ଭ ହୁଏ। ଧାନ ବୁଣା ସରିଗଲା ପରେ ଅମନାତ୍ୟ ସମ୍ପ୍ରଦାୟର ପୁଅ ଝିଅମାନେ ମିଶି ବିଭିନ୍ନ ପ୍ରକାର ଗୀତ ଗାଆନ୍ତି। ଆସନ୍ତୁ ସେହି ସମୟର ଗୋଟିଏ ଗୀତ ଶୁଣିବା। ଗାଇଛନ୍ତି ଶିବରାମ ଅମନାତ୍ୟ ଏବଂ ତାଙ୍କ ସାଥୀ।

ଶ୍ରାବଣ ମାସର ଅମାବାସ୍ୟା ଦିନ ଅମନାତ୍ୟ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉଆଁସା ପର୍ବ ପାଳନ କରନ୍ତି। ସେହିଦିନ ସେମାନେ ବଣରୁ ନାନା ପ୍ରକାର ଚେରମୂଳି ଆଣି ଔଷଧ କରି ଗାଈଗୋରୁକୁ ଖୁଆନ୍ତି। ଏଥର ଶୁଣନ୍ତୁ ସେହି ଉଆଁସା ପର୍ବ ପାଳନ ସମୟର ଗୀତ।

0: ପ୍ରଚାର କଲୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣୁଥିଲେ ଅମନାତ୍ୟ ସମ୍ପ୍ରଦାୟର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी संप्रति वार्ताः श्रूयन्ताम् प्रवाचकः पुनीत त्रिपाठी। अथ वार्ताः। नवदिल्ल्यां राष्ट्रपतिभवने ह्यः 26,2000 द्वितीय रक्षा अलंकरण समारोहे राष्ट्रपतिः द्रौपदी मुर्मुवर्या शौर्य पुरस्कारान् प्रदत्तवती। शौर्य पुरस्काराः रक्षा सैन्य बलानां, केन्द्रीय सशस्त्र आरक्षक बलानां, केन्द्र शासित आरक्षकाणां, कार्मिकाणां च कृते प्रदीयन्ते। एते पुरस्काराः सशस्त्र बलानां, केन्द्रीय सशस्त्र आरक्षिबलानां, अन्य सुरक्षा

ଏକା ଗାଁ ସମ୍ପର୍କରେ ଏବଂ ବିଶେଷ ପ୍ରସଙ୍ଗରେ ରହିଛି ଆମ ଅଞ୍ଚଳର ମହିଳାଙ୍କ ସ୍ୱାବଲମ୍ବୀ ପାଇଁ ଜଣେ ଛାତ୍ରୀଙ୍କ ଅବଦାନ। ଶ୍ରୀକ୍ଷେତ୍ର ମାଧୁରୀ ଏ ବିଶେଷ କାର୍ଯ୍ୟକ୍ରମ ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ସକାଳ 9:00। ସକାଳ 9:30 ଶୁଣିବେ କାର୍ଯ୍ୟକ୍ରମ ବନମଲ୍ଲିକା, ଏଥିରେ ରହିଛି ବଂଶୀବାଦକ ଭରତ ଚନ୍ଦ୍ର ନାୟକଙ୍କ ସହ କଥାବାର୍ତ୍ତା। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ଆକାଶବାଣୀ ଲାଇଭ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ଦିନ 12:30। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ଆମରି ନାରୀ ଦେଶର ସିରି, ଏହି କ୍ରମରେ କସ୍ତୁରବା ଗାନ୍ଧୀଙ୍କ ସମ୍ପର୍କରେ ରହିଛି ଏକ ସାକ୍ଷାତକାର ମୋ ଜୀବନ ଜୀବିକା। ଅପରାହ୍ନ 5:00 ଭେଟିଦେବୁ ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ, ଏଥିରେ ରହିଛି ଗୀତିକଥା, ନିଯୁକ୍ତି ସୂଚନା ଏବଂ ଶେଷରେ ଡିଜିଟାଲ ଡେଟକ୍ସ ଆବଶ୍ୟକତା ନା ଫ୍ୟାସନ। ହ୍ୟାଲୋ ଚୈତଜନ ଅପରାହ୍ନ 5:30। କିଷାନବାଣୀ ରହିଛି ରାତି 7:30। ଏଥିରେ ଚାଷୀଭାଇଙ୍କ ଦ୍ୱିପଦ କଥାରେ ଶୁଣିବେ ଡାଲି ଜାତୀୟ ଫସଲ ଓ ତା'ର ଉପାଦେୟତା ସମ୍ପର୍କରେ କହିବେ ସ୍ମିତା ପାଢ଼ୀ, ପରେ ଜଣେ ଚାଷୀଙ୍କ ସହ ସାକ୍ଷାତକାର ଶୁଣିବେ। ଏଥିଲା ଆମର ଆଜି ପ୍ରଚାର ବାକ୍ଥିବା କାର୍ଯ୍ୟକ୍ରମର ସୂଚନା ରଖିଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ।

0: ବିଜେପି ରାଜ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଏହି ସୂଚନା ଦେଇଛନ୍ତି। ଜୁଲାଇ 4 ତାରିଖରେ ମନ୍ତ୍ରୀ ଶ୍ରୀ ଶାହା ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ବରଗଡ଼ ଗସ୍ତ କରି 1,750 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ। ସେଠାରେ ଶ୍ରୀ ଶାହା ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 5 ତାରିଖରେ ଶ୍ରୀ ଶାହା ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦଳୀୟ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ ଓ ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ପ୍ରୟାସ ମାଧ୍ୟମରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ଯାତ୍ରୀ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ ସାମିଲ କରାଯାଇଛି। ଫଳରେ ଏହା ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ ଓଡ଼ିଶା ପୁଲିସ୍ ଏବଂ ଜାତୀୟ ଜରୁରୀକାଳୀନ ସେବା 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ରିଅଲ୍ ଟାଇମ୍ ଲୋକେସନ୍ ଆଧାରିତ ସତର୍କତା ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଭୁବନେଶ୍ୱର ଲୋକସେବା ଭବନରେ ପରିସଂଖ୍ୟାନ ଦିବସ ଅବସରରେ ଦକ୍ଷ ଜନସେବା ପ୍ରଦାନକାରୀ ପ୍ରଶାସନିକ ତଥ୍ୟ ସଦୁପଯୋଗ ଶୀର୍ଷକ ଏକ କର୍ମଶାଳା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ନୂତନ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜମି ରେକର୍ଡ ଓ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଓ ସର୍ଭେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରେକର୍ଡ ପରିଚାଳନା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ନିରପେକ୍ଷତା ଓ ସମୟବଦ୍ଧ ଭାବେ ଲୋକମାନଙ୍କ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ 1,22,00,000 ଟଙ୍କା ମିଳିଛି। ଏଥିସହ ହୁଣ୍ଡିରୁ 32 ଗ୍ରାମ ସୁନା ଓ 1,300 ଗ୍ରାମ ରୂପା ସଂଗ୍ରହ ହୋଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବଳୟ ମଧ୍ୟରେ 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର ମୟୂରଭଞ୍ଜ କନ୍ଧମାଳ ରାୟଗଡ଼ା କୋରାପୁଟ ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ଷା ହେବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଗତକାଲି ନୂଆପଡ଼ାଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଭେରିକୋସ୍ ପେନ୍। ଆଲୋଚନା କରିଛନ୍ତି ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର।
2: ଆମର ପାଦ ଏବଂ ଗୋଡ଼ ଏକ ଦରକାରୀ ଅଙ୍ଗ। ପ୍ରତିଦିନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା ପାଇଁ ଏହା ସୁସ୍ଥ ରହିବା ଦରକାର। କିନ୍ତୁ ଏହି ଅଙ୍ଗ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଏ ଏବଂ ରୋଗୀ ପାଇଁ ଚାଲିବା କଷ୍ଟକର ହୋଇଥାଏ। ଏହାଫଳରେ ନିତିଦିନିଆ କାର୍ଯ୍ୟ କରିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଯଦି ସେ ଘରର ମୁରବୀ ହୋଇଥାଏ ତେବେ ସେ ଘରକୁ ଠିକ୍ ଭାବରେ ଚଳାଇପାରେ ନାହିଁ। ଏହି ପରିପ୍ରେକ୍ଷୀରେ ଗୋଡ଼ ପରି ଅଙ୍ଗଟି ଆମ ପାଇଁ କେତେ ମୂଲ୍ୟବାନ ତାହା ସହଜରେ

0: ଅପମାନ କରିପାରୁଥିବେ। ତେଣୁ ଗୋଡ଼ ଏବଂ ପାଦକୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ। ପାଦ ଏବଂ ଗୋଡ଼ରେ କେତେ ପ୍ରକାର ରୋଗ ଦେଖାଯାଏ ସେଗୁଡ଼ିକ ହେଲା ଡାଇବେଟିସ୍ ଜନିତ ପାଦରୋଗ, ଫାଇଲେରିଆ ଗୋଡ଼ ରୋଗ, ବର୍ଜର୍ସ ରୋଗ ଏବଂ ଭାରିକଜ୍ ଫେନ୍ସ ରୋଗ। ଏହିସବୁ ରୋଗରେ ଗୋଡ଼ଠାରୁ ପାଦ ପର୍ଯ୍ୟନ୍ତ ଘା ଏବଂ ଫୁଲା ସହିତ କଷ୍ଟ ହୁଏ। ରୋଗ ବଢ଼ିଗଲେ ପାଦ ହରାଇବାର ସମ୍ଭାବନା ମଧ୍ୟ ରହେ। ଏଥିରେ ରୋଗୀକୁ ଡାକ୍ତରଖାନାରେ ଅନେକ ଦିନ ରହିବାକୁ ପଡ଼େ, ବହୁତ ଔଷଧ ଓ ଅପରେସନ୍ ଲାଗେ ଏବଂ ପ୍ରବଳ ଅର୍ଥ ଖର୍ଚ୍ଚ ହୁଏ। ରୋଗୀର ସେବା କରିବା ପାଇଁ ମଧ୍ୟ ଅନେକ ଲୋକଙ୍କ ଆବଶ୍ୟକତା ପଡ଼େ। ଏହିସବୁ କାରଣରୁ ରୋଗୀ ଓ ତା ପରିବାର ସର୍ବସ୍ୱାନ୍ତ ହୋଇଥାନ୍ତି। ଏପରି ରୋଗର ସାମାଜିକ, ଆର୍ଥିକ ଏବଂ ସର୍ବୋପରି ଦେଶର ଅନେକ ନଷ୍ଟ ହୋଇଥାଏ। ତେଣୁ ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଆମେ ଏହିପରି ଏକ ରୋଗ ବିଷୟରେ ଆଲୋଚନା କରିବା। ଏହାକୁ ଭାରିକୋଜ୍ ଫେନ୍ ବା ଭାରିକୋଜ୍ ଅଲ୍ସର୍ କହନ୍ତି। ଏହି ରୋଗରେ ଗୋଡ଼ର ପାଦ ପର୍ଯ୍ୟନ୍ତ ଶିରାମାନେ ମୋଟା ଏବଂ ଜଳଜଳ ହୋଇ ଦେଖାଯାଆନ୍ତି। ଗୋଟେ ଗୋଟେ ଜାଗାରେ ଶିରାମାନେ ମେଞ୍ଚା ମେଞ୍ଚା ହୋଇ ବାହାରକୁ ଦେଖାଯାଆନ୍ତି। ଶିରା ଭିତରର ରକ୍ତଚାପ ଅଧିକା ହେବା ଫଳରେ ଶିରାର କାନ୍ଥ ପତଳା ହୋଇଯାଏ, ଫଳରେ ସେଥିରୁ ନିର୍ଗତ ଜଳୀୟ ଅଂଶ ଚର୍ମ ତଳେ ଜମା ହୁଏ। ପାଦ ଫୁଲିବା ଆରମ୍ଭ କରେ, ପାଦର ଚର୍ମ ମୋଟା ଓ ଟାଣ ହୋଇଯାଏ, ଗୋଡ଼ ତଳଭାଗର ଗଣ୍ଠି ଅର୍ଥାତ୍ ଆଙ୍କେଲ୍ ଗଣ୍ଠିଠାରେ ଘା ସୃଷ୍ଟି ହୁଏ, ରକ୍ତସ୍ରାବ ହୁଏ। ଏହାକୁ ଭାରିକୋଜ୍ ଅଲ୍ସର୍ ବୋଲି କୁହାଯାଏ ବା ଭାରିକୋଜ୍ ଘା ବୋଲି କୁହାଯାଏ। ଏହାର ମୂଳ କାରଣ ହେଲା ଯେଉଁମାନେ ବେଶୀ ସମୟ ଠିଆ ହୋଇ କାମ କରନ୍ତି, ଯଥା ଟ୍ରାଫିକ୍ ପୋଲିସ, ଶିକ୍ଷକ ଏବଂ ଅନ୍ୟାନ୍ୟ ଲୋକ ଯେଉଁମାନଙ୍କର କାର୍ଯ୍ୟରେ ବହୁତ ସମୟ ଠିଆ ହେବାକୁ ପଡ଼ିଥାଏ, ସେମାନଙ୍କ ମଧ୍ୟରେ ଏହି ରୋଗ ବିଶେଷ ପରିମାଣରେ ଦେଖାଯାଏ। ଶିରା ମଧ୍ୟରେ ଥିବା ଭାଲ୍ଭ ଖରାପ ହୋଇଯାଏ, ଫଳରେ ଚର୍ମ ତଳେ ଥିବା ଶିରାକୁ ଅଧିକ ରକ୍ତଚାପ ପ୍ରବାହ କରେ। ଯଦି ଆମେ ପ୍ରାଥମିକ ଅବସ୍ଥାରେ ଏହି ରୋଗକୁ ଜାଣିପାରିବା ତାହେଲେ ଘା ହେବା ଅବସ୍ଥାକୁ ଟାଳିପାରିବା। କେତେକ ପ୍ରାଥମିକ ଲକ୍ଷଣ ବିଷୟରେ ଆମେ ଜାଣିବା ଦରକାର, ଯଥା ଗୋଡ଼ ଘୋଳେଇ ହେବା, ଓଜନ ଲାଗିବା, ଆଙ୍କେଲ୍ ଗଣ୍ଠି ପାଖରେ ଫୁଲିବା, ବଡ଼ ବଡ଼ ଓ ମେଞ୍ଚା ମେଞ୍ଚା ଶିର ଦେଖାଯିବା, ବୁଢ଼ିଆଣି ଜାଲ ସଦୃଶ ଛୋଟ ଛୋଟ ବିଭିନ୍ନ ଜାଗାରେ ସୃଷ୍ଟି ହେବା ଇତ୍ୟାଦି ଇତ୍ୟାଦି। ଏହି ଅବସ୍ଥାରେ ରୋଗର ଚିକିତ୍ସା କଲେ ପୂରାପୂରି ରୋଗରୁ ଉପଶମ ମିଳେ ଏବଂ ଘାରୁ ରକ୍ଷା ମିଳେ ଓ ସୁସ୍ଥ ଗୋଡ଼ ଯୋଗୁଁ ଲୋକ ଦୈନିକ କାମ କରିପାରେ। ଡପ୍ଲର ବୋଲି ଗୋଟିଏ ପରୀକ୍ଷା ଅଛି ଯାହାଦ୍ୱାରା ଏହି ରୋଗ ବିଷୟରେ ଆମେ ଜାଣିପାରିବା। ଏହାକୁ ଭେନସ୍ ଡପ୍ଲର ଷ୍ଟଡି ବୋଲି କୁହାଯାଏ। କେଉଁ କେଉଁ ଶିରା ଖରାପ ଅଛି ଏବଂ କେଉଁ କେଉଁ ଶିରାରେ ଭାଲ୍ଭ ଖରାପ ଅଛି ଏବଂ ରକ୍ତ ପ୍ରବାହ କେଉଁ ଦିଗକୁ ହେଉଛି ତାହା ମଧ୍ୟ ଏହି ଡପ୍ଲର ଷ୍ଟଡି ଦ୍ୱାରା ଜଣାପଡ଼େ। ଏହାର ଆଉ ଏକ ସୁବିଧା ହେଲା ଯେ ଡପ୍ଲର ଷ୍ଟଡି ଫଳରେ ଶଲ୍ୟ ଚିକିତ୍ସକ କେଉଁ ଜାଗାରେ ଅପରେସନ୍ କରିବ ତାହା ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଏହି ରୋଗର ଚିକିତ୍ସା ଓ ପ୍ରତିଷେଧ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା। ସବୁଠାରୁ ଅତ୍ୟନ୍ତ ଜରୁରୀ କଥା ହେଲା ଏହି ରୋଗକୁ ଆମେ କେମିତି ହେବାକୁ ନ ଦେବା, ଅର୍ଥାତ୍ ପ୍ରିଭେନ୍ସନ୍। କଥାରେ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର୍। ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବାକୁ ପଡ଼ୁଥିବ ଏବଂ ମଝିରେ ମଝିରେ ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବା ଅନିବାର୍ଯ୍ୟ, ତେବେ ମଝିରେ ମଝିରେ ବସି ପଡ଼ିବା ଉଚିତ ଏବଂ ଗୋଡ଼କୁ ଟିକେ ଉଚ୍ଚା ଚୌକି ଉପରେ ରଖିଦେଲେ ପାଦରୁ ରକ୍ତ ହୃଦୟ ଆଡ଼କୁ ଚାଲିଆସେ, ଫଳରେ ପାଦର ଶିରାରେ ଥିବା ରକ୍ତଚାପ କମିଯାଏ। କୌଣସି ଓଜନ ଜିନିଷ ତଳୁ ଉଠେଇଲା ବେଳେ ଶିରା ଉପରେ ପ୍ରବଳ ଚାପ ପଡ଼େ, ତେଣୁ ସେଥିରୁ ମଧ୍ୟ ନିବୃତ ରହିବା ଉଚିତ। ଏସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ ଭାରିକୋଜ୍ ଶିରା ହେବାର ସମ୍ଭାବନାକୁ ଆମେ ଏଡ଼ାଇ ଦେଇପାରିବା। ଭାରିକୋଜ୍ ଶିରା ହେଲେ ଆମେ କ'ଣ କରିବା ଆସନ୍ତୁ ଜାଣିବା। ପ୍ରଥମେ ଯେଉଁ କାର୍ଯ୍ୟ ଯୋଗୁଁ ଏହା ହେଉଛି ତାକୁ ବନ୍ଦ କରିବା ନିହାତି ଦରକାର। ଇଲାଷ୍ଟିକ୍ ମୋଜା ବା କମ୍ପ୍ରେସନ୍ ମୋଜା ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ଦିନବେଳେ ଏହାକୁ ନିଶ୍ଚୟ ପିନ୍ଧିବା ଦରକାର, ରାତିରେ ଏହାକୁ ଖୋଲାଯାଇପାରେ। ଯଦି ଇଲାଷ୍ଟିକ୍ ମୋଜା ନ ମିଳେ ତାହେଲେ ଇଲାଷ୍ଟିକ୍ କ୍ରେପ୍ ବ୍ୟାଣ୍ଡେଜ୍ ମଧ୍ୟ ବ୍ୟବହାର କରାଯାଇପାରେ। ଯଦି ଗୋଡ଼ରେ ଘା ହୋଇଛି ତେବେ ତାହାର ଚିକିତ୍ସା ତତ୍ସଙ୍ଗେ କରିବା ଉଚିତ, ଅର୍ଥାତ୍ ଘାର ଡ୍ରେସିଂ ଏବଂ ଆଣ୍ଟିବାୟୋଟିକ୍ ଚିକିତ୍ସା ଇତ୍ୟାଦି। ଏସବୁ ସତ୍ତ୍ୱେ ଯଦି ଉପଶମ ନ ମିଳେ ଏବଂ ରୋଗ ବଢ଼ି ବଢ଼ି ଅଧିକ ହେବାକୁ ଲାଗେ ତେବେ ଶଲ୍ୟ ଚିକିତ୍ସା କରାଯିବା ଉଚିତ, ଅଭିଜ୍ଞ ଶଲ୍ୟ ଚିକିତ୍ସକଙ୍କ ପାଖରେ ଚିକିତ୍ସା କରିବା ଦରକାର।
1: ଆମର ସ୍ୱାସ୍ଥ୍ୟରେ ଭେରିକୋଜ୍ ପେନ୍ ସମ୍ପର୍କରେ ଆଲୋଚନା କଲେ ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ, ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ୍।

ଦେଶବ୍ୟାପୀ ପେଟ୍ରୋଲ୍ ଏବଂ ଡିଜେଲ୍ର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ। ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ମାଧ୍ୟମରେ ମୋଟର ସ୍ପିରିଟ୍ ଏବଂ ହାଇସ୍ପିଡ୍ ଡିଜେଲ୍ ବିତରଣ ଉପରୁ ଏହି ନିୟାମକ ପଦକ୍ଷେପ ପ୍ରତ୍ୟାହାର ହେବ। ପେଟ୍ରୋଲିୟମ୍ ଉତ୍ପାଦର ଯୋଗାଣ ସ୍ଥିତି ସମୀକ୍ଷା କରିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହିତ ଦେଶବ୍ୟାପୀ ପେଟ୍ରୋଲ୍ ଓ ଡିଜେଲ୍ର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଅସ୍ଥାୟୀ ନିୟାମକ ବ୍ୟବସ୍ଥା ଦେଶବ୍ୟାପୀ ପ୍ରଚଳନ କରାଯାଇଥିଲା। ପଶ୍ଚିମ ଏସିଆ ସଂକଟ ପରିସ୍ଥିତିରେ ଦେଶବ୍ୟାପୀ ଅସ୍ଥାୟୀ ଭାବେ ହାଇସ୍ପିଡ୍ ଡିଜେଲ୍ ବିକ୍ରୟର ସର୍ବାଧିକ ସମୟସୀମା ସ୍ଥିର କରାଯାଇଥିଲା। ଗତ 12 ତାରିଖରୁ ଏହି ଅସ୍ଥାୟୀ ନିୟାମକ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ଏହାଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗତ ତଥା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପ୍ରତିଦିନ ଗ୍ରାହକ କିମ୍ବା ଯାନ ପିଛା 200 ଲିଟର ହାଇସ୍ପିଡ୍ ଡିଜେଲ୍ ବିକ୍ରୟ ସୀମା ଧାର୍ଯ୍ୟ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟନଗରମ୍ରେ ଆଜି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତାକାଲି ଅନନ୍ତପୁରମୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଆଇନର ଶାସନ କ୍ଷମତା ଉପଯୋଗକୁ ଶୃଙ୍ଖଳାବଦ୍ଧ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ଆସିଷ୍ଟାନ୍ସ ଆଇଡିଇଏ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ଆଇନର ଶାସନ ଏକ କଲ୍ୟାଣକାରୀ ଯୋଜନା କିମ୍ବା ଆର୍ଥିକ ନୀତି ନୁହେଁ, ବରଂ ନାଗରିକଙ୍କୁ ସ୍ୱଚ୍ଛାଚାରିତାର ସୁରକ୍ଷା ପ୍ରଦାନ କରିଥାଏ। ଆଇନର ଶାସନ ସୁରକ୍ଷା ଭାରତ ଏବଂ ସ୍ୱିଡେନ୍ର ଅଭିଜ୍ଞତା ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସମ୍ବୋଧନରେ ବ୍ୟକ୍ତିଗତ ସ୍ୱାଧୀନତା ନେଇ ସୁରକ୍ଷା, ଆଇନର ଶାସନ, ନ୍ୟାୟିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆଲୋକପାତ କରିଛନ୍ତି। ନ୍ୟାୟିକ ବ୍ୟବସ୍ଥା କୋର୍ଟଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଭାରତୀୟ ଆଇନଗତ ଚେତନାର ମୂଳତତ୍ତ୍ୱକୁ ଧର୍ମର ପ୍ରାଚୀନ ପରମ୍ପରା ସହ ସଂଶ୍ଳିଷ୍ଟ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟିକ ସ୍ୱାଧୀନତା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆସନ୍ତା 2 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଲ୍ର ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ମଡେଲକୁ ଅନୁସରଣ କରି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିବାହ ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ ସମେତ ମୋଟ 9 ପ୍ରସଙ୍ଗ ଉପରେ ଏହି କମିଟି ସମୀକ୍ଷା କରିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ। ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକକ ନାଗରିକ ସଂହିତା ପ୍ରସ୍ତୁତ କରିବେ। ଅନୁସୂଚିତ ଜନଜାତି, କୁର୍ମୀ ଏବଂ ପ୍ରାଚୀନ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସର ମଧ୍ୟକୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ଭାରତ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷତ୍ରିୟ ଅଖଣ୍ଡତା ପ୍ରତି ଭାରତ ସର୍ବଦା ସମର୍ଥନ ପ୍ରଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପାକିସ୍ତାନର ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କୁ ମିଶାଇ 36 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 163 ଜଣ ଆହତ ହୋଇଛନ୍ତି। କାତାରର ରାଜଧାନୀ ଦୋହାଠାରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆଜି ପୁଣି ଆଲୋଚନା ବୈଠକ ଆରମ୍ଭ ହେବ। ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରାୟ 20% ଅଶୋଧିତ ତୈଳ ଏହି ଜଳପଥ ଦେଇ ପରିବହନ କରାଯାଇଥାଏ। ଆମେରିକା ଏବଂ ଇରାନ୍ ମଧ୍ୟରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସାନି ସଂଘର୍ଷ ପରିସ୍ଥିତିରେ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି, ଫଳରେ ଏହି ଜଳପଥକୁ ସାର୍ବଜନୀନ କରିବା ପ୍ରୟାସ ଆଗକୁ ବଢ଼ିପାରି ନାହିଁ। ଆମେରିକା ଏବଂ ଇରାନ୍ର ପ୍ରତିନିଧିମଣ୍ଡଳୀ ଏକ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଯୁଦ୍ଧ ସମାପ୍ତି ନେଇ ଉଭୟଙ୍କ ପକ୍ଷରେ ହୋଇଥିବା ବୁଝାମଣା ପତ୍ର ସଠିକ୍ ଭାବେ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା।

0: ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୁନଃ ସଂଘର୍ଷ ଆରମ୍ଭ ହୋଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖଠାରୁ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁରକ୍ଷା ପ୍ରଦାନକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଆନ୍ତଃ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିଛନ୍ତି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଜାମ୍ମୁ କାଶ୍ମୀରରେ ପହଞ୍ଚୁଛନ୍ତି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ତୀର୍ଥଯାତ୍ରୀ ରହୁଥିବା କ୍ୟାମ୍ପ ଏବଂ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଜାମ୍ମୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 600ରୁ ଅଧିକ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ମୁତୟନ କରାଯାଇଛି। ଇତିମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏବଂ ଜାତୀୟ ସୁରକ୍ଷା ବାହିନୀ ଏନ୍ଏସ୍ଜି ଗତକାଲି ଜାମ୍ମୁର ଐତିହାସିକ ରଘୁନାଥ ମନ୍ଦିର ପରିସରରେ ଏକ ମିଳିତ ଆତଙ୍କବାଦ ନିରୋଧୀ ମକ୍ ଡ୍ରିଲ୍ କରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳକୁ ଦୁଇଦିନିଆ ଗସ୍ତରେ ଯିବେ। ଆସାମରେ ସାମ୍ପ୍ରତିକ ବନ୍ୟାଜନିତ ପରିସ୍ଥିତି ପ୍ରଭାବ ନେଇ ଗୁଆହାଟୀଠାରେ ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବନ୍ୟା ପରବର୍ତ୍ତୀ ପ୍ରଭାବ, ରିଲିଫ୍ ଯୋଗାଣ ସ୍ଥିତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ଚୌହାନ ଆସନ୍ତାକାଲି ଅରୁଣାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ ପ୍ରଭାବିତ ଗ୍ରାମ, କୃଷିକ୍ଷେତ୍ର ଆଦିର ଆକାଶମାର୍ଗରୁ ସର୍ଭେ କରିବା ସହ ରିଲିଫ୍ ଶିବିର ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ବନ୍ୟା ପରିସ୍ଥିତି ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଉଭୟ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ଅଂଶୀଦାରଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଫସଲ କ୍ଷୟକ୍ଷତି ଆକଳନ, ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଫସଲ ବୀମା, ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଭିଭିଭୂମି ପୁନଃନିର୍ମାଣ ଆଦି ପ୍ରସଙ୍ଗରେ ଶ୍ରୀ ଚୌହାନ ଆଲୋଚନା କରିବାର ସମ୍ଭାବନା ରହିଛି। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ବ୍ରାଜିଲ୍ ପରାସ୍ତ କରିଛି। ଆମେରିକାର ଟେକ୍ସାସ୍ଥିତ ହୋଷ୍ଟନ୍ ଷ୍ଟାଡିୟମ୍ଠାରେ ରାଉଣ୍ଡ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ବ୍ରାଜିଲ୍ ଆଇଭରି କୋଷ୍ଟ କିମ୍ବା ନରୱେ ସହ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ଗ୍ରୁପ୍ 32 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ଜାରି ରହିଛି। ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମଧ୍ୟାନ୍ତର ସୁଦ୍ଧା ପାରାଗୁଏ 1-0 ଗୋଲ୍ରେ ଆଗୁଆ ରହିଥିଲା। ରାଉଣ୍ଡ 16 ପର୍ଯ୍ୟାୟରେ କାନାଡ଼ା ପ୍ରଥମ ଦଳ ଭାବେ ଉନ୍ନୀତ ହୋଇଛି। ଦକ୍ଷିଣ ଆଫ୍ରିକାକୁ 1-0 ଗୋଲ୍ରେ ପରାସ୍ତ କରି କାନାଡ଼ା ଏହି ସଫଳତା ପାଇଛି। ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ସମୟ 7:25 ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ମୂର୍ଚ୍ଛନା। କ୍ଷମା ଚାହୁଁଛୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ମହ୍ଲାର। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ।

0: ଆଦିବାସୀଙ୍କ ଜୀବନଶୈଳୀକୁ ନେଇ ଆମେ ପ୍ରତି ମଙ୍ଗଳବାର ମହ୍ଲାର କାର୍ଯ୍ୟକ୍ରମରେ ଆସି ପହଞ୍ଚିଥାଉ।
1: ଆଜି ମଧ୍ୟ ସେମିତି ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁର କଥାକୁ ନେଇ ଆପଣଙ୍କ ପାଖରେ ପହଞ୍ଚି ଯାଇଛୁ। ମୁଁ ରଞ୍ଜନ
0: ଆଉ ମୁଁ ସଂଯୁକ୍ତା।
1: ନମସ୍କାର।

0: ପ୍ରତି ମଙ୍ଗଳବାର ସକାଳର ମହ୍ଲାର କାର୍ଯ୍ୟକ୍ରମ ଆପଣଙ୍କର
1: ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହିଥିବା ଛୋଟ ବଡ଼ ଗାଁ ଗୁଡ଼ିକୁ ନେଇ ଆମେ ପ୍ରସ୍ତୁତ କରିଥାଉ ଗାଁ କାହାଣୀ।
0: ପ୍ରତ୍ୟେକ ଗାଁର ସୁବିଧା ଏବଂ ଅସୁବିଧା ସମ୍ପର୍କରେ ସେହି ଗାଁର ଗ୍ରାମବାସୀମାନେ ଆମ ଆକାଶବାଣୀ ମାଧ୍ୟମରେ ଜଣାଇଥାନ୍ତି।
1: ଗାଁ ଗୁଡ଼ିକରେ ରହିଥିବା ପ୍ରତିଭା, ପର୍ଯ୍ୟଟନ ସ୍ଥଳ, ପର୍ବପର୍ବାଣୀ ଏବଂ ଗାଁର ସଭ୍ୟତା ସଂସ୍କୃତି ସମ୍ପର୍କରେ ଆମେ ଅଧିକରୁ ଅଧିକ ଗାଁ କାହାଣୀରେ ଶୁଣିଥାଉ।
0: ତେବେ ଆଉ ଡେରି କାହିଁକି, ଚାଲନ୍ତୁ ନା ଆଜି ମଧ୍ୟ ସେମିତି ଏକ ଗାଁକୁ ବୁଲିଯିବା ଆଉ ସେହି ଗାଁ ସମ୍ପର୍କରେ ଅଧିକ କିଛି ଜାଣିବା।

0: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ରହିଛି ଏକ ସଂସ୍କୃତି ଭରା ଗାଁ ମାଳିଗୁଡ଼ା।
1: ଏହି ଗାଁକୁ ସରକାରଙ୍କର ସବୁ ପ୍ରକାର ଯୋଜନା ପହଞ୍ଚି ପାରିଛି,
0: ତଥାପି ଆଉ କ'ଣ ସବୁ ଯୋଜନା ବାକି ରହିଛି ଚାଲନ୍ତୁ ଗାଁର ଜଣେ ସଚେତନ ନାଗରିକ ଅଚ୍ୟୁତ ଗୁଣ୍ଠା ସାରଙ୍କଠାରୁ ଜାଣିବା।

ନାଁ ଅଚ୍ୟୁତ ଗୁଣ୍ଠା ଆଉ ଗ୍ରାମଟା ମାଲିଗୁଡ଼ା ଥାନା ପଟାଙ୍ଗି ଜିଲ୍ଲା କୋରାପୁଟ। ଏଠି ମୋର ତ ବୟସ ଏବେ 36 ହେଲାଣି। ପୂର୍ବପୁରୁଷ ଧରି ଆମର ଜେଜେବାପାଙ୍କ କାଳରୁ ଆଗରୁ ଏ ଗାଁରେ ବାସିନ୍ଦା ଆମେ। ବଡ଼ ଗାଁଟା 350-60 ଘର ହବ ଆଉ ସୁନ୍ଦର ପରିବେଶ ବି ଅଛି। ସମସ୍ତେ ଚାଷବାସ କରନ୍ତି, ବେପାର ବାଣିଜ୍ୟ କରନ୍ତି। ଗାଁଟା ଭଲ ଉତ୍ତମ, ବିଜୁଳି ସୁବିଧା ଅଛି, ରାସ୍ତାଘାଟ ବି ଭଲ ଅଛି, ଚାଷବାସ ସବୁ ହୁଏ। ଲଙ୍କାଠୁ ଆରମ୍ଭ କରି ପନିପରିବା, ଫୁଲକୋବି, ବନ୍ଧାକୋବି, ବାଇଗଣ, ଅଦା, ମକା, ସବୁ ଧନିଆ ପତ୍ର ଚାଷ ପାଇଁ ସବୁ ଆମର ଆମର ଲିଫ୍ଟ ୱେଲ୍ ଯୋଉଟା ବୋରୱେଲ୍ ଯାକ ଅଛି, କେତେଟା ସୋଲାର ବୋରୱେଲ୍, ଆଉ ନଦୀରୁ ପାଣି ଉଠାଇବା ପାଇଁ କରେଣ୍ଟ ର ଲାଇଫ୍ ପଏଣ୍ଟ, ଆଉ ଝରଣା ପାଣି ବି ଅଛି।

ଏଠି ସବୁ ପର୍ବ, ଚୈତ ପର୍ବ, ପୁଷ ପର୍ବ, ତାପରେ ରାମ ମନ୍ଦିର ଅଛି, ରାମ ନବମୀ 9 ଦିନ ପାଳନ ହୁଏ, ଆଉ ହନୁମାନ ମନ୍ଦିର ବି ଅଛି, ହନୁମାନ ଜୟନ୍ତୀ ବି ପାଳନ ହୁଏ, ଆଉ ପର୍ବପର୍ବାଣି ସବୁ ଯୋଉଟା 12 ମାସ 13 ପର୍ବ ସବୁ ପାଳନ ହୁଏ ଏଠି।

ଏସ୍ଏଚ୍ଜି ଗ୍ରୁପ୍ ତ ବହୁତ ଅଛି, ପାଞ୍ଚ ଛଅଟା ଖଣ୍ଡେ ଅଛି ଆମର ଗାଁରେ। ସମସ୍ତଙ୍କର ସେ ଲୋନ୍ ଫୋନ୍ ଦେଉଛନ୍ତି, ବାନ୍ଧୁଛନ୍ତି ପଇସା, ଏମିତି ଜମା କାର୍ଡ଼ରେ ଲୋନ୍ ବି ଆଣୁଛନ୍ତି।

ଏସଏଚଜି ଗ୍ରୁପ ସେମିତି ଛତୁ ଫତୁ କରୁଛନ୍ତି, ଆହୁରି ଏବେ ଟ୍ରାକ୍ଟର ଫ୍ରାକ୍ଟର ଆଣିବା ପାଇଁ ବ୍ୟବସ୍ଥା ଚଲେଇଛନ୍ତି ଗ୍ରୁପ ରୁ। ଦୁଇଟା ସେଣ୍ଟର ଅଙ୍ଗନବାଡି ଅଛି, ଆଉ ଦଉଛନ୍ତି ଅଣ୍ଡା ଫଣ୍ଡା ସେ ଲଡ଼ୁ ଯୋଉଟା ଆସୁଛି, ବାଦାମ ଲଡ଼ୁ ଅଣ୍ଡା, ପିଲାମାନେ ବି ଛୋଟ ଛୋଟ ପିଲାମାନେ ବି ଯାଉଛନ୍ତି ଅଙ୍ଗନବାଡି। ଆଶା ଦିଦି ମାନେ ଯୋଉଟା ଏବେ ସେ ଝିଅମାନଙ୍କୁ ଇଞ୍ଜେକ୍ସନ ପାଇଁ ବୋଲି ଡାକୁ ବୁଲୁଛନ୍ତି, ଘର ସର୍ଭେ ଫର୍ଭେ ଆଉ ଡେଲିଭରି ଫେଲିଭରି ବି ଆସି ସାହାଯ୍ୟ କରୁଛନ୍ତି, ମେଡିକାଲ ନେଉଛନ୍ତି ଆସୁଛନ୍ତି। ଗାଁରୁ କିଲୋମିଟରରେ ଅଛି ସିଏଚସି ପୁକାଲିଟା ଅଛି, ସବୁ ସେମିତି ମେଡିସିନ ଫେମିତି ଦେଉଛନ୍ତି ଫ୍ରିରେ ମେଡିକାଲ। ଆଉ ଟିକେ ବଡ ଏମିତି ରୋଗ ଫୋଗ କି କଣ ଏମର୍ଜେନ୍ସି ବଡ ହେଲେ ପଟାଙ୍ଗୀ ରେଫର କରୁଛନ୍ତି।

ଏବେ ଆହୁରି ଭାରତ ମାଳା ରାସ୍ତା ହେଲାରୁ ଆହୁରି ଟିକେ ସୌନ୍ଦର୍ଯ୍ୟକରଣ ଦୁଷ୍ଟି ଗାଁ ରାସ୍ତା ସୁନ୍ଦର ଅଛି ପରିବେଶ, ସମସ୍ତେ ମିଳିମିଶି ରୁହନ୍ତି, ତାର ବିବାହ ପାଣି କିମ୍ବା ସେ ମଡା ମୃତ୍ୟୁ କି କଣ ଏମିତି ପର୍ବପର୍ବାଣୀ ସମସ୍ତେ ମିଶିକିରି ପାଳନ କରୁଛି। ପଞ୍ଚାୟତ ଅଛି ଆମ ଗାଁରେ ତ ନାଇଁ, କିଛି କିଲୋମିଟର ହବ ପୁକାରୀରେ ଅଛି, ସେମିତି ଚାଉଳ ଫାଉଳ ଦଉଛନ୍ତି, ଏବେ ଘର ଯାକଚା ଆସିଛି, ଶିଶି ରାସ୍ତା ଫାସ୍ତା କାମ ବି ଚାଲିଛି, ଭଲ ଭାବେ ଚାଲିଛି, ମାନେ ସେ ଆମର ପ୍ରାଇଭେଟ ସଂସ୍ଥା ଗୁଡିକ କେତେଟା ପିଲା କାମ କରୁଛନ୍ତି, ଆହୁରି ଏମିତି ଚାଷବାସ କରୁଛନ୍ତି, ଶିକ୍ଷାର ବ୍ୟବସ୍ଥା ମାନେ ସେମିତି ସ୍କୁଲ ଖୋଲା ତ ଯାଉଛନ୍ତି ମ୍ୟାଡମ, ଗାଁର କମିଟି କରୁଛନ୍ତି, ଗାଁରେ ବି କମିଟିରେ ସବୁ ଯାଉଛନ୍ତି, ମିଟିଂ ଫିଟିଂ ହୁଏ, ଆଉ ସୁଖ ଦୁଃଖ ସେମିତି କଣ ବ୍ୟବସ୍ଥା ଏମିତି ସବୁ ଆଲୋଚନା କରା ହୁଏ। ଆମର ପାଖର ଗାଁରେ ହଉଛି ମାଟି ହାଣ୍ଡି ଫାଟି ସବୁ କରୁଛନ୍ତି, ଏଇଠି ସେମିତି ଚାଷବାସ ସବୁ ବେଶୀ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି, ଭଲ ଅଛି ମ୍ୟାଡମ, ସମସ୍ତେ ବଡ଼ ମାନଙ୍କୁ ରେସ୍ପେକ୍ଟ ଦିଅନ୍ତି, ବଡ଼ ମାନେ କିଷାନ ମାନଙ୍କୁ ସବୁ ସ୍ନେହ ଆଦର କରନ୍ତି, କଥାବାର୍ତ୍ତା ବ୍ୟବହାର ଭଲ ଅଛି। ଏଠି ଚୈତ ପର୍ବଟା ହୁଏ, ବଡ ବ୍ୟାଣ୍ଡ ଯାତ୍ରାଟା ହୁଏ, ବଡ ବଡ ଯାତ୍ରା ହୁଏ ଚୈତ ପର୍ବରେ, ସବୁ ଦଶ ଦିନ ପାଇଁ ତ କାମ ଧନ୍ଦା ସବୁ ବନ୍ଦ ଥାଏ, ଖାଲି ପର୍ବ ବୋଲି ବୁଲାବୁଲି ବେଣ୍ଟ ବେଣ୍ଟ ପାଇଁ ଯାଆନ୍ତି, ପେହସ ଘୁଷି ଢେମସା ନାଚ ପାଠ ହୁଏ।

ଗାଁରେ ତ ମ୍ୟାଡ଼ାମ୍ ଚାଷବାସ କରୁଛି, ଗାଁରେ ଭଲ ଖୁସି ଲାଗୁଛି ଆଉ। ମୋର ତ ହେଲାଣି ମ୍ୟାଡ଼ାମ୍ ମୋର 36 ବର୍ଷ ହେଲାଣି, ମୁଁ ଚାଷ ପାଖାପାଖି 15 ବର୍ଷ ହେଲାଣି କରୁଛି। ଆଉ ଜମି ତ ସେମିତି ଜଏଣ୍ଟରେ ଅଛି, ହବ ଗୋଟେ 20-25 ଏକର ଖଣ୍ଡେ ହବ। ଆହୁରି ଥିଲା ବେଶୀ ଜାଗାରେ 4-5 ଏକର ଭାରତମାଳା ରାସ୍ତା ପାଇଁ ବୋଲି ପଳେଇଲା। ଯଦି କରୁଛୁ ସେମିତି ଭାଗ ବଣ୍ଟାରେ 4-3 ଏକର ଏମିତି ଜଣେ ଜଣେ କରୁଛୁ ଚାଷ ବେଳେ ସେମିତି ମ୍ୟାଡ଼ାମ୍। ଯେତେବେଳେ ଅଦା ଫଦା କି ଲଙ୍କା ଏଗୁଡ଼ା ଯାକ ଟିକେ ରେଟ୍ରେ ଗଲେ ଟିକେ ଭଲ ପଇସା ପାଇବୁଛୁ, ଯଦି ସେମିତି ମାର୍କେଟରେ ଡାଉନ୍ ହେଲା ବେଲେ ଟିକେ ଲସ୍ ପଡ଼ୁଛୁ ଆଉ। ସେମିତି ମ୍ୟାଡ଼ାମ୍ ଆଉ ତ କୋଉଟା ଉପାୟ ନାହିଁ, ଆହୁରି ସେଟା ନକଲେ ତ ହବ ନାହିଁ, ସେଟା ପାଇଁ ଚଲେଇଛୁ ଆଉ।

ବ୍ୟବସାୟ ସେମିତି ମ୍ୟାଡମ୍, ଖାଲି ମାର୍କେଟିଂ ହଉଛି, ପନିପରିବା ଆସୁଛି, ବାହାରକୁ ଯାଉଛି, ଗାଈ ଗୋରୁ ଛେଳି ମେଣ୍ଢା ଏତେ ଯାହାର ଯାହାର ପର୍ସନାଲ, ସେ 10-20 ମେଣ୍ଢା ଛେଳି ଗାଈ ହଳେ 2 ଏମିତି ରଖୁଛନ୍ତି ନିଜ ଚାଷ ପାଇଁ। ଏଗୁଡ଼ା ପାୱାର ଟିଲର ଟ୍ରାକ୍ଟର ହେଲାଣି ଯେ କମି କମି ଆସୁଛି, ଗାଈ ଗୋରୁ ବି ଟିକେ କମ ଅଛି, ତାହେଲେ ଠିକ ଅଛି ମ୍ୟାଡମ୍, ପରିବେଶ ସଫା ସୁତୁରା ରହୁଛି।

ପର୍ବ ପର୍ବାଣି ଯାତ୍ରାରେ ସବୁ ରାସ୍ତାଘାଟ ଡ୍ରେନ୍ ଫ୍ରେନ୍ ନାଳ ସବୁ ଗାଁ ସବୁ ସଫା ଅଳିଆ ବଳିଆ ସବୁ ସବୁ ସଫା କରା ହଉଛି। ସ୍ତ୍ରୀ ଲୋକମାନେ ବି ସେମିତି ମ୍ୟାଡାମ ଚାଷ ତ କରନ୍ତି, ଘରେ ରୋଷେଇ କାମ କରନ୍ତି ସବୁ। ବୁଢା ବୁଢୀ ମାନେ ସବୁ ପିଲା ଛୁଆ ମାନଙ୍କୁ ଧରି ଖେଳାଉଛନ୍ତି ମ୍ୟାଡାମ, ପାଣ୍ଠି ସେଥିରେ କାମ ବୁଢା ବୁଢୀ ସବୁ କରିବେ ନାହିଁ। ପିଲା ଛୁଆଙ୍କୁ ଧରି ସେମାନେ ଆସନ୍ତି, ବାଡ଼ରେ ଦୁଆଡ଼ରେ ସେ ଗଛ ମୂଳେ ବସିଥାନ୍ତି, ମିଶିକିରି ବସନ୍ତି, ସବୁ ମିଶିକିରି ଖାଇବା ମିଶିକିରି ରହିବା ସବୁ ମିଶିକିରି ରୁହନ୍ତି। ଗାଁ ପରିବେଶ ତ ସରଟା ପୁରା ଅଲଗା ନିଆରା, ଖୋଲା ପବନ ଖୋଲା ବାହାରେ ନିଆରା, ଟାଉନ ଜନଗହଳି ଏତେ ନାହିଁ, ଆରାମସେ ଯାହା ଗୋଟେ ସେ ସୁଖ ଶାନ୍ତିରେ ରହିବେ। ନୀଲ

ଧାନ ଖଳା ଧାନ କଟା କୁଟି ଖଳାରେ ଗଦା ହୁଏ ଧାନ ମଡା ମଡ଼ିରେ ସମସ୍ତେ ସେଠି ସବୁ ସେ ଧାନ ଖଳା ଟାଇମ୍ ମାନେ ଧାନ କଟା ଠୁ ଧାନ ମଡ଼େଇବା ପର୍ଯ୍ୟନ୍ତ ସବୁ ବାହାରେ ଖାଆନ୍ତି ମ୍ୟାଡମ୍, ଖଳାରେ ଖାଆନ୍ତି ସମସ୍ତେ ମିଶିକିରି ଭୋଜି ସବୁ ସେ ଖଳାରେ ଆଗ ଭୋଜି ହୁଏ ସେଠି ସମସ୍ତେ ମିଶିକି ରୁହନ୍ତି ମ୍ୟାଡମ୍, ତିନି ଚାରି ଘର ପାଞ୍ଚ ଘର ମିଶି ମିଶି ସବୁ ଧାନ ଖଳା ଗରବଟି କରା ହୁଏ, ସମସ୍ତେ ଏକାଠି ଖାଆନ୍ତି ସମସ୍ତେ ଏକାଠି ରୁହନ୍ତି, ରାତିରେ ସବୁ ପୁରୁଷ ମାନେ ସେ ଖଳାରେ ଶୁଅନ୍ତି, ସମସ୍ତେ ଭଲ ଭାଇ ହିସାବରେ ମିଶିକିରି ସବୁ କାମ ଦାମ କରନ୍ତି ରୁହନ୍ତି ଆରାମସେ, ଗାଁ ସମସ୍ତେ ଭାଇ ଭାଇ ମିଶିକି ଥାନ୍ତି, ଯାହା ଘରେ ବି ଯେ ଯାଇ ପଶିପାରେ ରହିପାରେ ଯାହା ବି ଯାହାଟି ବି ଖାଇପାରେ ରହିପାରେ ଏମିତି ସବୁ ମିଳିମିଶି ରୁହନ୍ତି, ଗାଁ ତ ବହୁତ ଭଲ ମ୍ୟାଡମ୍, ଆଉ ଆମେ ବି ବହୁତ ଖୁସି ଅଛୁ।

0: ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ମାଳିଗୁଡ଼ା ଗ୍ରାମ ସମ୍ପର୍କରେ ଅଚ୍ୟୁତ ଗୁଣ୍ଠା ସାର୍ଙ୍କଠାରୁ ଅଧିକ କିଛି ଜାଣିଲେ।
1: ତେଣୁ ସାର୍ଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ସାଧୁବାଦ।

0: ଯଦି ଆପଣଙ୍କ ଗାଁର କିଛି କଥା, କିଛି ଘଟଣା, କିଛି ପ୍ରତିଭା କିମ୍ବା ଆପଣଙ୍କ ଗାଁର ରୂପରେଖ ସମ୍ପର୍କରେ ଆମ ରେଡିଓ ମାଧ୍ୟମରେ ଜଣାଇବାକୁ ଚାହୁଁଛନ୍ତି, ତାହେଲେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।
1: ଆମେ ତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆମର ଯୋଗାଯୋଗର ଠିକଣା ଦେଇଥାଉ। ଆଜି ପୁଣି ଥରେ ଆମର ମୋବାଇଲ ନମ୍ବରଟି କହି ରଖୁଛୁ।

0: ଆମର ମୋବାଇଲ ନମ୍ବର ହେଲା 9438268568।
1: ପୁଣି ଥରେ ଆମ ମୋବାଇଲ ନମ୍ବରଟି କହି ରଖୁଛୁ 9438268568। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

0: ଏବେ ଆରମ୍ଭ କରିବା ଆଜିର ବିଶେଷ ପ୍ରସଙ୍ଗ।
1: ଆଜିର ବିଶେଷ ପ୍ରସଙ୍ଗରେ ରହିଛି ଗାଁର ମହିଳାମାନଙ୍କ ସ୍ୱାବଲମ୍ବୀ ହେବାରେ ଶିକ୍ଷିତ ଝିଅର ଅବଦାନ।

0: ବର୍ତ୍ତମାନ ସମୟରେ ଯେକୌଣସି ଗୋଟିଏ ଗାଁରେ କେବଳ ପୁରୁଷମାନେ କାମ କରନ୍ତି ତା ନୁହେଁ,
1: ମହିଳାମାନେ ମଧ୍ୟ ଚାରିକାନ୍ଥ ଭିତରେ ଆବଦ୍ଧ ନ ରହି ଘରର ଯାବତୀୟ କାମ ସାରି ବାହାରକୁ ବାହାରି ଅନ୍ୟର ସାହାଯ୍ୟ ସହଯୋଗରେ ଅନେକ କାମଧନ୍ଦା କରି ନିଜେ ନିଜେ ସ୍ୱାବଲମ୍ବୀ ହୋଇପାରୁଛନ୍ତି।
0: ତେବେ ଏମିତି ଏକ ଗାଁ ରହିଛି ଯେଉଁଠି ଗାଁର ମହିଳାମାନେ ମିଶି ଏକ ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇ ଚର୍ଚ୍ଚାକୁ ଆସିପାରିଛନ୍ତି,
1: ଆଉ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଛନ୍ତି ଜଣେ ଶିକ୍ଷିତ ବାଳିକା।
0: ତେବେ ଚାଲନ୍ତୁ ନା, ଅନିତା ପଣ୍ଡେରିଆ କେମିତି ଲେଖାପଢ଼ା କାମ, ବ୍ୟାଙ୍କ କାମ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଗାଁର ମହିଳାମାନଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କଠାରୁ ଜାଣିବା,
1: ଏବଂ ଜାଣିବା ଗାଁ ପରିବେଶରେ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରୁଛନ୍ତି।

ମୋ ମା ଏବଂ ତାଙ୍କ ଚାରୋଟି ସାଙ୍ଗ ମିଶି ଏ ବ୍ୟବସାୟକୁ 10 ବର୍ଷ ହେଲାଣି ଚଳଉଛନ୍ତି। ଏ ବ୍ୟବସାୟ ଦ୍ୱାରା ତାଙ୍କର ବହୁତ ସାରା ଉନ୍ନତି କଲେଣି, ଯେମିତିକି ମୋ ମା ଚାରୋଟି ଛୁଆର ମା, ଯିଏକି 3ଟି ପୁଅ ଝିଅକୁ ବାହା କଲେଣି ଆଉ ମତେ ପଢ଼ଉଛନ୍ତି। ତଥାପି ଏତେ କଷ୍ଟରେ ମଧ୍ୟ କିଛି ରୋଜଗାର କରିବା ପାଇଁ ଏଇ ପ୍ରଥାଟା ଚୁଜ୍ କରିଛନ୍ତି, ଆଉ ତାଙ୍କ ମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ସବୁବେଳେ ଉପସ୍ଥିତ ରହୁଛି। ଏବଂ କିଛି ବ୍ୟାଙ୍କ କି କ'ଣ ଯଦି କାମ ତାଙ୍କୁ ଜଣା ନାହିଁ, ମୁଁ ତାଙ୍କୁ ସେଇ କାମରେ ହେଲ୍ପ କରୁଛି। ଏବଂ ତାଙ୍କେ ଏଇସବୁ କାମ 10 ବର୍ଷରୁ କରୁଛନ୍ତି, ତ ସମସ୍ତଙ୍କର ଆଗରେ ଏଇଟା ସବୁ ଚର୍ଚ୍ଚା ଚାଲିଛି, ବହୁତ ଭଲ କାମ କରୁଛନ୍ତି।

ଭଲ କରୁଛନ୍ତି ବୋଲି ଆଉ ନିଜେ ମଧ୍ୟ ନିର୍ଭରଶୀଳ ହେଇକି ଆଗକୁ ବଢି ବଢି ଚାଲୁଛନ୍ତି। ଏଇଟା ଆଗରୁ ଟିକେ ଛୋଟରୁ ଷ୍ଟାର୍ଟ ହେଇଥିଲା କିନ୍ତୁ ଏବେ ଏତିକି ବଡ ହେଇଗଲାଣି, ବ୍ୟବସାୟ ଧୀରେ ଧୀରେ ଧୀରେ ଧୀରେ ବଢି ସାରିଲାଣି। ତ ମୁଁ ଗୋଟେ ଶିକ୍ଷିତ ଝିଅ ହେଇଥିବାରୁ ତାଙ୍କୁ ଏଇସବୁ ବିଭିନ୍ନ କାର୍ଯ୍ୟରେ ଯୋଉଟା ତାଙ୍କୁ ଜଣା ନାହିଁ ସବୁଠି ମୁଁ ତାଙ୍କୁ ସାହାଯ୍ୟ କରୁଛି। ଆଉ ମୋର ଲକ୍ଷ୍ୟ ଅଛି କି ଆଗକୁ ଏଇ ବ୍ୟବସାୟକୁ ବଢେଇବା ପାଇଁ ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି ଏବଂ ଆମ ଏଇ ଚତୁଃପାର୍ଶ୍ୱରେ ଯେତିକି ବି ମହିଳା ସମସ୍ତେ ଯେତିକି ବି ଅଛନ୍ତି ସମସ୍ତଙ୍କୁ ନିର୍ଭରଶୀଳ ବନେଇବି, ତାହା ମୋର

ସେମାନେ ମହିଳା ହେଲେ ବି ପଛଘୁଞ୍ଚା ଦଉନାହାନ୍ତି, ଘରର କାମ ସବୁ କରିବା ପରେ ବି ତାଙ୍କେ ନିର୍ଭରଶୀଳ ହେଇପାରୁଛନ୍ତି ଅଲଗା କାମ କରିକି ଏବଂ ନିଜ ପରିବାରକୁ ମଧ୍ୟ ଚଳଉଛନ୍ତି। ତେଣୁ ମୁଁ ସମସ୍ତ ମହିଳାମାନଙ୍କୁ କହିବାକୁ ଚାହୁଁଛି କି ଦୁଃଖରେ ଭାଙ୍ଗି ନ ପଡିକି କିଛି ନହେଲେ କିଛି କାମ କରିକି ନିର୍ଭରଶୀଳ ହେଇକି ଆଗକୁ ବଢିବେ। ଏଠି ଆମେ 5 ଜଣ କାମ କରୁଛୁ। ଏ ଗ୍ରାମ ନାଁ ହଉଛି ବାଞ୍ଜଲାପୁର, ଏ ଗ୍ରାମ ପଞ୍ଚାୟତ ହଉଛି କୁଲାବୀ, ଆଉ ଏ ବ୍ଲକ ହଉଛି ନନ୍ଦପୁର କୋରାପୁଟ। ଆମେ 10 ବର୍ଷ ହେଲାଣି ଏଠି ବ୍ୟବସାୟ କରୁଛୁ। ଏଠି ସବୁ କାମ ଶିଖିଲୁଣି, ଯେମିତିକି ଟିଫିନ ସବୁ ଆଉ ମିଠା ସବୁ ସବୁ ଶିଖିଲୁଣି, ଆଉ ନିଜେ ମଧ୍ୟ ଆମେ କରିକି ମଧ୍ୟ ପଇସା କମେଇ ପାରୁଛୁ। ଟିଫିନରେ ଆମେ ଦୋସା ବରା ଇଟିଲି ସବୁ କରୁଛୁ, ଏବଂ ଯେମିତିକି ମିଠା ରାବିଡ଼ି ସବୁ କରୁଛୁ। ସମସ୍ତେ ଜାଣିଛନ୍ତି ଯେ ଏଠି ଆମେ ଏଠି କାମ କରୁଛୁ, ଏଠି ଭଲ କାମ କରିକି କମେଇ ପାରିକି ସମସ୍ତେ କହୁଛନ୍ତି। ଆମେ କାହା ଉପରେ ବି ନିର୍ଭର ନ କରିକି ମାସକୁ 15,000-16,000 କମେଇ ପାରୁଛୁ। ଆମେ କାହା ଉପରେ ବି ନିର୍ଭର ହଉନୁ, କିଛି ଘରେ ବସୁନୁ, ସମସ୍ତେ ବାହାରେ ଯାଇକି ଆମେ ନିଜେ କାମ କରିକି ନିଜେ କମେଇ ପାରି ଖାଉଛୁ। ଏଠି ବିଚିତ୍ରାନନ୍ଦ ପଣ୍ଡା ସାର୍ ଅଛନ୍ତି, ତାଙ୍କ ଦୋକାନରେ କାମ କରି କରି ଆମେ ସବୁ ଶିଖିଗଲୁ। ନିଜ ଭଡ଼ା ଆମେ ନିଜେ ହିଁ ଦଉଛୁ, ଆମେ ସବୁ ଏସବୁ ବ୍ୟବସାୟ କରିକି ସବୁ ଆମେ ନିଜେ ହିଁ ଭରୁଛୁ ପଇସା, ସବୁ ନିଜ ଘର କରିଛୁ। ସବୁ ଗାଁ ଲୋକ ସହିତ ଆମର ଭଲ ରିଲେସନ ଅଛି, କିଛି ବି ପ୍ରୋବ୍ଲେମ ହଉନାହିଁ। ଗାଁ ଲୋକ ମଧ୍ୟ ଆମକୁ ଏକ୍ସେପ୍ଟ କରୁଛନ୍ତି ଏସବୁ କାମ କରୁଛନ୍ତି ବୋଲି। ଆମେ ସମସ୍ତେ ଭାବୁକି ଆମେ କିଏ ବି ଅଧିକ କାମ କି କମ୍ କାମ କରୁନୁ, ସମସ୍ତେ ସମାନ କାମ କରୁଛୁ, ଆଉ କେବେ ଯେତିକି ପଇସା ହେଲେ ଆମେ ବାଣ୍ଟିକି ସବୁ ନଉଛୁ।

ଅନ୍ୟ ମହିଳା ମାନଙ୍କୁ ମୁଁ ଏହା କହିବାକୁ ଚାହୁଁଛି କି ସମସ୍ତେ କିଛି ନହେଲେ କିଛି ଶିଖିକିନା ନିଜେ କାହା ଉପରେ ନିର୍ଭର ନ ହୋଇକି ସବୁ କାମ ଶିଖିକିନା କାମ କରନ୍ତୁ ଏବଂ କାହା ଉପରେ ବି ନିର୍ଭରଶୀଳ ନ ହୁଅନ୍ତୁ। ମହିଳା ମଧ୍ୟ ସବୁ କାମ କରିପାରିବେ, ଯେତିକି ମୁଁ ଜାଣିଛି ମୁଁ ସେତିକି କରୁଛି, କିନ୍ତୁ ଆମେ ସମସ୍ତେ ମିଳିମିଶିକି ସବୁ କରୁଛୁ, କେବେ ବି ଝଗଡ଼ା କି କିଛି ନାହିଁ, ସମସ୍ତେ ମିଳିମିଶି ଏକଜୁଟ ହେଇକି ସବୁ କରୁଛୁ ଆଉ ଆମ ନିଜ ନିଜ ପରିବାରକୁ ଚଳଉଛୁ। ମନରେ ଇଚ୍ଛା ଶକ୍ତି ଥିଲେ ଆଉ ଏକଜୁଟ ହେଇ କାମ କରିବାର ଇଚ୍ଛା ଥିଲେ ଆଉ ନିଜ ପରିବାରକୁ ଚଳେଇବାର ଇଚ୍ଛା ଥିଲେ ଏମିତି ସବୁ କାମ କରିପାରିବୁ। ଆଗକୁ ଆମେ ଏ ବ୍ୟବସାୟକୁ ଟିକେ ବଢେଇକିରି କଣ ଆଉ ଆଉ କେତେ ଜଣଙ୍କ ଆଉ ମହିଳା ମାନଙ୍କୁ ଏକଜୁଟ କରିକି ସମସ୍ତେ ମିଶିକି ନିଜ ନିଜ ପରିବାରକୁ ଚଳେଇବାର ଲକ୍ଷ୍ୟ ଅଛି। ଆମେ ଯେତିକି ଚଳେଇ ପାରିବୁ, ଯେମିତିକି ଜଣକୁ ଆମେ 15,000 ସମାନ ହେଇଯାଉଛି, ଅଧିକ ମଧ୍ୟ ହେଉଛି, ସେଟାକୁ ଆମେ ସେଭିଂସରେ ରଖିଥାଉଛୁ, ଯେମିତିକି ଆମେ ଆମ ଦୋକାନକୁ କି ଆମ ବ୍ୟବସାୟକୁ ଟିକେ ଆଗକୁ ବଢେଇ ପାରିବୁ। ଆମକୁ ବହୁତ ଭଲ ଲାଗୁଛି, ଆମେ ନିଜ ପଇସା ନିଜେ କମେଇ ପାରୁଛୁ, ନିଜେ

ଆମେ ଚଳେଇ ପାରୁଛୁ, କାହା ଉପରେ ନିର୍ଭର ନ ହେଇକି ମହିଳାମାନେ ସମସ୍ତେ ଏକଜୁଟ ହେଇକି ଆମେ ନିଜ ପରିବାରକୁ ନିଜେ ଚଳେଇ ପାରୁଛୁ। ମୁଁ ଏ ଗାଁରେ ଗୋଟେ ଶିକ୍ଷିତ ଝିଅ, ମୋ ମା ଏବଂ ତାଙ୍କ ଚାରୋଟି ସାଙ୍ଗ ମିଶି ଗୋଟେ ବ୍ୟବସାୟ ଷ୍ଟାର୍ଟ କଲେ, ଆଉ ତାଙ୍କେ ତାଙ୍କ ସେ ବ୍ୟବସାୟରେ ଅଧିକ ଉନ୍ନତି କରିକି ତାଙ୍କ ଘର ପରିବାରକୁ ଚଳଉଛନ୍ତି। ମୋ ମା ହିଁ ମତେ ପାଳିଛନ୍ତି, ଆମ ବାବା ନାହାନ୍ତି। ମୁଁ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛି, ସହଯୋଗ କରୁଛି, ଏବଂ ନ୍ୟୁ ଟେକ୍ନିକ୍ ଯାକ କେମିତି ଆପ୍ଲାଏ କରାଯିବ ସେଟା ସବୁ ମଧ୍ୟ କହୁଛି, ଆଉ ଖାଲି ସମୟରେ ମଧ୍ୟ ତାଙ୍କୁ ଯାଇକି ହେଲ୍ପ କରୁଛି। ଯେହେତୁ ବ୍ୟାଙ୍କର କାମ

ବାବା ନାହାନ୍ତି, ମୁଁ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛି, ସହଯୋଗ କରୁଛି, ଏବଂ ନ୍ୟୁ ଟେକ୍ନିକ୍ ଯାକ କେମିତି ଆପ୍ଲାଏ କରାଯିବ ସେଟା ସବୁ ମଧ୍ୟ କହୁଛି, ଆଉ ଖାଲି ସମୟରେ ମଧ୍ୟ ତାଙ୍କୁ ଯାଇକି ହେଲ୍ପ କରୁଛି। ଯେହେତୁ ବ୍ୟାଙ୍କର କାମ ଏସବୁ ଅଲଗା ଅଲଗା କାମ ତାଙ୍କେ ଟିକେ ବୁଝିପାରନ୍ତିନି, ତ ମୁଁ ଗୋଟେ ଶିକ୍ଷିତ ଝିଅ ହିସାବରେ ତାଙ୍କୁ ସେସବୁ ଜିନିଷରେ ସବୁଠି ନେଇକି ହେଲ୍ପ କରୁଛି।

0: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ।
1: କେବଳ ଯେ ଉଚ୍ଚ ଶିକ୍ଷିତମାନେ ସହରରେ ରହି ସ୍ୱାବଲମ୍ବୀ ହୋଇପାରିବେ ତା ନୁହେଁ।
0: ଗ୍ରାମରେ ରହି ମଧ୍ୟ ଯଦି ଦୃଢ଼ ଇଚ୍ଛା ଶକ୍ତି ଅଛି ତାହେଲେ ଗାଁର ମହିଳାମାନେ ମଧ୍ୟ କାମ ଧନ୍ଦା କରି ନିଜେ ଭଲରେ ବଞ୍ଚିପାରିବା ସହିତ ପରିବାରକୁ ବି ବଞ୍ଚାଇ ପାରିବେ।

0: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆମେ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ମତାମତ ଜଣାଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ତେବେ ମହ୍ଲାର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସଂଯୁକ୍ତା।
0: ନମସ୍କାର।

0: ବର୍ଣ୍ଣାଳୀରେ ପ୍ରଚାର କଲୁ କାର୍ଯ୍ୟକ୍ରମ ମଲ୍ଲହାର। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ସନ୍ଧ୍ୟା 6:30ରୁ ଖେଳ ଶେଷ ହେବା ଯାଏ ସକାଳ 8:30ରେ ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45ରେ। ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:00। ସକାଳ 9:30ରେ ଶୁଣିବେ କାର୍ଯ୍ୟକ୍ରମ ବନମଲ୍ଲିକା, ଏଥିରେ ରହିଛି ବଂଶୀବାଦକ ଭରତ ଚନ୍ଦ୍ର ନାୟକଙ୍କ ସହ କଥାବାର୍ତ୍ତା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00, ଦିନ 2:15 ଏବଂ ରାତି 10:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଏହି କାର୍ଯ୍ୟକ୍ରମ ରହିଛି ଆଜି ଦିନ 11:00। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୋ ପ୍ରଚାର କରିବୁ ମଧ୍ୟାହ୍ନ 12:30। କେତୋଟି ହିନ୍ଦୀ ଭକ୍ତିଗୀତ ଶୁଣିବେ ଦିନ 12:50। ଦିନ 1:05 ଭେଟିଦେବୁ ହିନ୍ଦୀ ସୁଗମ ସଙ୍ଗୀତ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଚାର କରିବୁ ଦିନ 1:20, ଏଥିରେ ଶୁଣିବେ ଆମରି ନାରୀ ଦେଶରେ ଶ୍ରୀ କ୍ରମରେ କସ୍ତୁରବା ଗାନ୍ଧୀଙ୍କ ସମ୍ପର୍କରେ। ପରେ ରହିଛି ଏକ ସାକ୍ଷାତକାର ମୋ ଜୀବନ ଜୀବିକା। ଅପରାହ୍ନ 5:00 ଶୁଣିବେ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, ଏଥିରେ ରହିଛି ଗୀତିକଥା, ନିଯୁକ୍ତି ସୂଚନା ଏବଂ ଶେଷରେ ଶୁଣିବେ ଡିଜିଟାଲ ଡେଟକ୍ସ ଆବଶ୍ୟକତା ନା ଫ୍ୟାସନ ଏ ସମ୍ପର୍କରେ ଏକ ସାକ୍ଷାତକାର। ହ୍ୟାଲୋ ଚୈତ ଜନ ଏହି କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:10 ପ୍ରଚାର କରିବୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ, ଏଥିରେ ରହିଛି ସାକ୍ଷାତକାର ବର୍ଷା ଋତୁରେ ସ୍ୱଚ୍ଛତା କିପରି ରଖିବା ଏବଂ ପରେ ଶୁଣିବେ ବର୍ଷା ଋତୁରେ ଘର ଚାରିପାଖ ସଫା ସୁତୁରା ପ୍ରତି ଧ୍ୟାନ ଏ ସମ୍ପର୍କରେ ପରାମର୍ଶ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ କାର୍ଯ୍ୟକ୍ରମ ରହିଛି ରାତି 7:30, ଏଥିରେ ଚାଷୀଭାଇଙ୍କୁ ଦୁଇପଦ କଥାରେ ଶୁଣିବେ ଡାଲି ଜାତୀୟ ଫସଲ ଓ ତା'ର ଉପଦେୟତା ସମ୍ପର୍କରେ, କହିବେ ସ୍ମିତା ପାଢ଼ୀ, ପରେ ଜଣେ ଚାଷୀଙ୍କ ସହ ସାକ୍ଷାତକାର ଶୁଣିବେ। ସ୍ପଟ୍ଲାଇଟ୍ ରହିଛି ରାତି 9:15, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଆସନ୍ତୁ ଜାଣିବା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଇସିସି ଓମେନ୍ସ ଟି20 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଣ୍ଡନର କ୍ୟାନିଂଷ୍ଟନ୍ ଓଭାଲ୍ ଗ୍ରାଉଣ୍ଡଠାରେ

ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଜଗନ୍ନାଥ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାରର ବେଶ ହୋଇଥାନ୍ତି। ଏହି ବେଶର ଅନ୍ୟ ନାମ ଶୃଙ୍ଗାର। ଏହା ପ୍ରାଚୀନ କାଳରୁ ଚଳି ଆସୁଛି। ସେହି ସବୁ ବେଶମାନଙ୍କ ମଧ୍ୟରୁ ଗଜାନନ ବେଶ ଅନ୍ୟତମ। ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶ ଜ୍ୟେଷ୍ଠ ମାସ ସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନ

0: ଗଜାନନ ବେଶର ଆୟୋଜନ ବିଶେଷ ରୀତିନୀତିମାନଙ୍କ ଦ୍ୱାରା ପରିଚାଳିତ। ଏହି ବେଶର ଉପକରଣମାନ ମଧ୍ୟ ଭିନ୍ନ ଭିନ୍ନ।
1: ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ପ୍ରସିଦ୍ଧ ସ୍ନାନ ଯାତ୍ରାରେ ଶ୍ରୀବିଗ୍ରହମାନେ ଧାରଣ କରୁଥିବା ଗଜାନନ ବେଶ ନୀତିରେ ଶ୍ରୀକ୍ଷେତ୍ରର ମୁଖ୍ୟତଃ ଦୁଇଟି ମଠର ଭୂମିକା ରହିଥାଏ। ଗୋଟିଏ ହେଲା ରାଘବ ଦାସ ମଠ ଏବଂ ଅନ୍ୟଟି ହେଲା ଗୋପାଳ ତୀର୍ଥ ମଠ। ଏହି ଦୁଇଟି ମଠ ମହାପ୍ରଭୁଙ୍କର ଗଜାନନ ବେଶର ଉପକରଣ ଯୋଗାଇ ଆସୁଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଦିନ ଏହି ଭେଷର ଶୁଭାରମ୍ଭ କରିଥାନ୍ତି ଏବଂ ଅନୁକୂଳ ପୂଜା କରିଥାନ୍ତି। ପ୍ରଥମରୁ ଗୋଟିଏ ମଠ କରୁଥିଲେ, ଗୋପାଳ ତୀର୍ଥ ମଠ କରୁଥିଲେ, ଏବଂ ପରବର୍ତ୍ତୀ ସମୟରେ ସେ ଗୋଟିଏ ଭେଷ ଦେଲେ ଏବଂ ଅନ୍ୟଟି ରାଘବ ଦାସ ମଠ ତରଫରୁ ଆସିଲା। ଏବେ ବିଗତ ଶତାଧିକ ବର୍ଷ ଧରି ଯେଉଁ ପରମ୍ପରା ରହିଆସିଛି ସେଥିରେ ରାଘବ ଦାସ ମଠ, ଗୋପାଳ ତୀର୍ଥ ମଠ ଦୁଇଟି ମଠରୁ ଆମର ଭେଷ ଉପକରଣ ଆସୁଛି। ଗୋପାଳ ତୀର୍ଥ ମଠ ଦେଉଛନ୍ତି ବଳଭଦ୍ରଙ୍କର ଏବଂ ସୁଦର୍ଶନଙ୍କର ଭେଷ ଉପକରଣ, ରାଘବ ଦାସ ମଠ ଜଗନ୍ନାଥ ମହାପ୍ରଭୁଙ୍କର ଭେଷ ଉପକରଣ ଦେଉଛନ୍ତି। ଏଥିରେ କଳା ରଙ୍ଗର ଭେଲଭେଟ୍, ସିଲ୍କି କନା, ଜରି, ସୋଲ, କଦଳୀ ପଟୁକା, ଜମ୍ବୁରା, କୈଥଟା ପ୍ରଭୃତି ଉପକରଣରେ ପଡ଼ିଥାଏ। 30 ମିଟର କନା ଏଥିପାଇଁ ଆବଶ୍ୟକ ହୋଇଥାଏ।

ଏହି କାର୍ଯ୍ୟରେ ଜଣେ ଦରଜି, ଜଣେ ଚିତ୍ରକାର, ଦୁଇ ଜଣ ସୋଲୋ କାରିଗର ମଧ୍ୟ ନିୟୋଜିତ ହୋଇଥାନ୍ତି। ପ୍ରଥମେ ସେମାନେ କଦଳୀ ପଟରେ ଫ୍ରେମ୍ ତିଆରି କରି ତତ୍ପରେ କନା, ଜରି, ଭେଲଭେଟ୍ ଓ ଅନ୍ୟାନ୍ୟ ସାଜସଜ୍ଜା କରିଥାନ୍ତି। ଗଜାନନ ଭେଷ ରଖାଯିବା ନିମନ୍ତେ ବଡ଼ ବଡ଼ ବାଉଁଶ ପାତିଆରେ ନିର୍ମିତ ବିରାଟ ଆକାରର ଏକ ସ୍ୱତନ୍ତ୍ର ଧରଣର ତାଟ ମଧ୍ୟ ନିର୍ମିତ ହୋଇଥାଏ। ପୂର୍ବେ ଏହା ପୁରୀ ଜିଲ୍ଲାର ଛଇତନା ନିକଟସ୍ଥ ବଡ଼ତରା ଗ୍ରାମରୁ ଏହି ତାଟ ଆସୁଥିଲା। ସମ୍ପ୍ରତି ମଠ ପକ୍ଷରୁ ବାଉଁଶ କ୍ରୟପୂର୍ବକ ମଜୁରୀ ଦିଆଯାଇ ଏହି ତାଟ ନିର୍ମାଣ କରାଯାଉଛି। ସେହିପରି ରଣପୁରର ବାସୁଦିଆ ମୌଜାରୁ କଦଳୀ ପଟୁକା ଓ ତିନି ଗୋଛା ସୋଲ ଆସିଥାଏ। ମଠ କାରିଗରମାନଙ୍କ ଦ୍ୱାରା ଏହି ଯେଉଁ ଗଜାନନ ଭେଷ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ନାନ ପୂର୍ଣ୍ଣମୀ ଦିନ ମଠର ପୁରୋହିତଙ୍କ ଦ୍ୱାରା ତାଟ ଧୁଆଯାଇ ସଂସ୍କାର କରାଯାଇଥାଏ। ତାଟରେ ଭେଷ ସାମଗ୍ରୀ ରଖାଯିବା ପରେ ଏକ ପଣାଭୋଗ ସେଠାରେ ଅନୁଷ୍ଠିତ ହୋଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଅନୁଷ୍ଠିତ ନୀତି ସବୁ ସହିତ ଯୋଡ଼ି ହୋଇ ରହିଛି ଗଜାନନ ବେଶର ନୀତି। ଅନେକ ସେବକ ସେବାୟତମାନେ ଏହି ବେଶ ସହିତ ଯୋଡ଼ି ହୋଇ ଅଛନ୍ତି।
1: ଶ୍ରୀମନ୍ଦିରରୁ ଜନୈକ ଅଧିକାରୀ କମାଣ୍ଡର ନେତୃତ୍ୱରେ କାହାଳିଆ ବେହେରା ଖୁଣ୍ଟିଆ ଘଣ୍ଟ ଛତା ଓଲାର ଭଜନ୍ତ୍ରୀ ଲେଙ୍କା ପ୍ରମୁଖ ସେବକ ମଠ ବିଜେସ୍ଥଳୀଠାରେ ପହଞ୍ଚିବା ପରେ ଭେଷ ସାମଗ୍ରୀ ତାଟରେ ରଖାଯାଇ ପ୍ରଥମେ ପଣାଭୋଗ ସରିଥାଏ ଏବଂ କାହାଳି ବାଜିଲା ପରେ ଘଣ୍ଟ ବାଜି ତାଟରେ ସେହି ଭେଷ ଉପକରଣମାନ ମଠରୁ ମନ୍ଦିରକୁ ଆସେ। ମହାପ୍ରଭୁଙ୍କର ପ୍ରସିଦ୍ଧ ଜଳ ଲାଗି ନୀତି ସରିବା ପରେ ତାପରେ ମୈଲମ ଏବଂ ଭେଷ ହୋଇଥାନ୍ତି। ଏହି ଜଳ ଲାଗି ନୀତି ପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ହୋଇଥାନ୍ତି। ଗଜାନନ ଭେଷ ହେଲା ପରେ ଗଜପତି ମହାରାଜା ସ୍ନାନ ମଣ୍ଡପ ଉପରେ ଛେରାପରା ନୀତି ସମ୍ପନ୍ନ କରିଥାନ୍ତି। ଭେଷ ଯେତେବେଳେ ଆସେ ସ୍ନାନ ମଣ୍ଡପ ଉପରେ ପ୍ରଥମେ ସ୍ୱାରବଡ଼ୁ ପାଣି ପକାଇ ସ୍ନାନ ମଣ୍ଡପକୁ ସଫା କରନ୍ତି ଏବଂ ତାଟ ପକାନ୍ତି। ଖୁଣ୍ଟିଆ ମେକଅପ୍ ସେତେବେଳେ ଉପସ୍ଥିତ ଥାନ୍ତି। ଖୁଣ୍ଟିଆ ସେ ଯେଉଁ ଉପକରଣ ସବୁ ଆଣି ତାଟରେ ରଖିଥାନ୍ତି। ଏଥିରେ ମୁଖ୍ୟତଃ ବିଗ୍ରହମାନଙ୍କର ସ୍ନାନ ଭେଷ ସମୟରେ ଯେଉଁ ଗଜାନନ ଭେଷ ହୁଏ ସେ ସମୟରେ ତଳୁଛ ଭିତର୍ଛ ପାଳିଆ ପୁଷ୍ପାଳକ ଏବଂ ସମସ୍ତ ବାଡ଼ଗ୍ରାହୀ ଦୈତାପତିମାନେ ଖୁଣ୍ଟିଆ ମେକଅପ୍ ମାନେ ମିଶି ଏହି ଭେଷ କରିଥାନ୍ତି। ଭେଷ ହେବାକୁ ପ୍ରାୟ 40 ମିନିଟ ସମୟ ଲାଗିଥାଏ। ଯେତେବେଳେ ଭେଷ ସରିଯିବ ସେତେବେଳେ ଉପରେ ଶୋଧ କରାଯାଏ, ଅର୍ଥାତ୍ କେହି ଲୋକ କାହାକୁ ରଖାଯାଏନି ସେଠାରେ। ତାପରେ ଆମର ପାଣି ପଡ଼େ, ପାଣି ପଡ଼ି ସାରିଲା ପରେ ଟେରା ବନ୍ଧାଯାଏ। ପ୍ରତିହାରୀ ସେବକ ଟେରା ବାନ୍ଧନ୍ତି। ଟେରା ମାନେ ଗୋଟିଏ ସ୍ୱତନ୍ତ୍ର ଗାମୁଛା ସୂତା ବସ୍ତ୍ର ଯେଉଁଟାକି ଖୁଣ୍ଟରେ ବନ୍ଧା ଯାଇଥାଏ। ଠାକୁରଙ୍କର ଭୋଗ ବେଳେ ଆମର ପରମ୍ପରା ରହିଛି ଶ୍ରୀମନ୍ଦିରରେ, ଯେତେବେଳେ ଭୋଗ ଆସିବା ପୂର୍ବରୁ ଗୋଟେ ଟେରା କନାଟେ ବନ୍ଧାଯାଏ। ଟେରା ବନ୍ଧା ସରିଲା ପରେ ପ୍ରତିହାରୀ ଯିଏ ପାଳିଆ ପ୍ରତିହାରୀ ସେବକ ସେ ଯାଆନ୍ତି ରୋଷକୁ ଭୋଗ ଡାକିବା ପାଇଁ। ଉଲ୍ଲେଖନୀୟ ବିଷୟ ଯେ ସେଦିନ ଭୋଗ ଯେଉଁ ଡକାଯାଏ ଘଣ୍ଟ ଛତା ସର୍ବାଙ୍ଗ ମାନେ ବିଶେଷ ଧରଣର ତଳୁଛ ପ୍ରଧାନୀ ହାତ ପୈଠ ହୋଇକରି ଯିବେ, ଭଜନ୍ତ୍ରୀ ବାଜା ବାଜିବ, କାହାଳିଆ ରହିବ, ଘଣ୍ଟ ରହିବ। ଇ ଗୋଟିଏ ଛେକ ଭୋଗ କ୍ରମାୟନରେ 2 ଘଣ୍ଟା ଧରିକିରି ଏ ଭୋଗ ବୁହା ଚାଲିଥାଏ। ସ୍ନାନ ମଣ୍ଡପ ଉପରେ ସମ୍ପୂର୍ଣ୍ଣ ଭାବରେ ଭୋଗ ବଢା ଯାଇଥାଏ ଏବଂ ତାକୁ ପୂଜା ପଣ୍ଡା ସେବକମାନେ ଷୋଡ଼ଶୋଚ୍ଚବରରେ ଭୋଗ କରିଥାନ୍ତି।
0: ମହାପ୍ରଭୁଙ୍କର ବେଶ ଅନେକ, ସେହି ବେଶଗୁଡ଼ିକୁ ସାଧାରଣତଃ 3 ଭାଗରେ ପରିଚିତ କରାଯାଇଥାଏ, ଯଥା ବସ୍ତ୍ର ବେଶ, ଭୂଷଣ ବେଶ ଏବଂ ପୁଷ୍ପ ବେଶ।
2: ବସ୍ତ୍ର ବେଶ, ଜଗନ୍ନାଥଙ୍କର ବସ୍ତ୍ର ଦ୍ୱାରା ବେଶକୁ ବସ୍ତ୍ର ବେଶ କୁହାଯାଏ। ଏଥିରେ ଗଡ଼ା, ସୂତା ଘୋଡ଼, ସୂତା ପୁଟା, ସୂତା ଚୂଳ ଫୁଟା, ସୂତା ଶ୍ରୀମୁଖ ବଳ, ସୂତା ଲୁଗା, ଚାଦର, ବୋଇରାଣୀ, ପତନୀ, ନେତଫୁଟା, ଚେହେଲି, ପାଟ, ଖଣ୍ଡୁଆ ଆଦି ବ୍ୟବହାର କରାଯାଏ। ପୁନଶ୍ଚ 12 ଅନୁସାରେ ଭିନ୍ନ ଭିନ୍ନ

ବସ୍ତ୍ର ପରିଧାନ କରନ୍ତି। ରବିବାର ଲାଲ ବସ୍ତ୍ର, ସୋମବାର କଳା ଛିଟ ମିଶା ଧଳା ବସ୍ତ୍ର, ମଙ୍ଗଳବାର ବାରପଟିଆ ପଞ୍ଚରଙ୍ଗୀ ବସ୍ତ୍ର, ବୁଧବାର ନୀଳ ବସ୍ତ୍ର, ଗୁରୁବାର ବସନ୍ତ ପିତ ବସ୍ତ୍ର, ଶୁକ୍ରବାର ଶୁକ୍ଳ ବସ୍ତ୍ର ଓ ଶନିବାର କୃଷ୍ଣ ବସ୍ତ୍ର। ଭୂଷଣ ବେଶ, ବିଭିନ୍ନ ରତ୍ନ ମଣି ମାଣିକ୍ୟ ସୁବର୍ଣ୍ଣ ଭୂଷଣ ଦ୍ୱାରା ବେଶକୁ ଭୂଷଣ ବେଶ କୁହାଯାଏ। ଏଥିରେ ବିଭିନ୍ନ ରତ୍ନମାଳ, ଚିତା, ପଦକ, କରପଲ୍ଲବ, ମାଳି, ପୟର, ଅସ୍ତ୍ର ଆଦି ବ୍ୟବହାର କରାଯାଏ। ପୁଷ୍ପ ବେଶ, ପୁଷ୍ପପତ୍ର ଦ୍ୱାରା ବେଶକୁ ପୁଷ୍ପ ବେଶ କୁହାଯାଏ। ଏଥିରେ ତୁଳସୀ, ଦୟଣା, ମରୁଆ ପତ୍ର, ପଦ୍ମ, ମାଳତୀ, ଜୁଇ, ଜାଇ, ମଲ୍ଲି, ଚମ୍ପା ଆଦିର ମାଳ

ସ୍ନାନ ପୂର୍ଣ୍ଣମୀରେ ଗଜାନନ ବେଶ ସମୟରେ ଯିଏ ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କ ଦର୍ଶନ କରନ୍ତି ସେ ନିରାମୟ ସ୍ଥାନ ଅବ୍ୟୟ ପଦକୁ ଗମନ କରିଥାନ୍ତି ବୋଲି ବ୍ରହ୍ମ ପୁରାଣରେ ବର୍ଣ୍ଣିତ ଅଛି।

0: ଶୁଣୁଥିଲି ଶ୍ରୀକ୍ଷେତ୍ର ମାଥୁରୀ, ବିଷୟ ଥିଲା ଗଜାନନ ବେଶ। ଆଲୋଚନା କରିଥିଲି ଡକ୍ଟର ଭାସ୍କର ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଏତେବେଳେ ଯାଏଁ ଶୁଣୁଥିଲି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1460 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 8:45

0: ବିଜ୍ଞାପନ ଦିଅନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନଟ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନଟ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା।

0: ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶିଳ୍ପୀ କୁମାର ସାନୁ ଏବଂ ପମେଲା ଜୈନ, ପଞ୍ଚାନନ ନାୟକଙ୍କ ଗୀତ, ସଙ୍ଗୀତ ଗଗନ ବିହାରୀ।

କାଲିଘାଟା ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ସୁରାଗ ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। କୈଫି ଆଜମୀଙ୍କ ଗୀତ, ସଙ୍ଗୀତ ବପି ଲାହିରୀ।

ଲମ୍ହେ ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ଇଲା ଅରୁଣ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଶିବ ହରି।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ଦିଲ୍ ତୋ ପାଗଲ ହେ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ ଉତ୍ତମ ସିଂ

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05 ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ସାପ୍ତାହିକ କାର୍ଯ୍ୟକ୍ରମ ବନମଲ୍ଲିକା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସ୍ମିତାରାଣୀ ଜେନା।

ଜୀବନ ଏକ ଚାଲୁଥିବା ପଥ, କେବେ ଖରା କେବେ ବର୍ଷାର ରଥ, ହସରେ ଭରା ଲୁହରେ ଭିଜା, ତଥାପି ଆଶାରେ ଥାଏ ବହୁତ ମଜା। ହାରିଗଲେ ଭାଙ୍ଗି ପଡ଼ନି, ଅନ୍ଧାରେ କେବେ ଡରିଯାଅନି, ପ୍ରତ୍ୟେକ ସକାଳ କହେ ନୂଆ କଥା, ଆଗକୁ ବଢ଼ିବା ହିଁ ଜୀବନର ଗାଥା। ଦିନେ ନା ଦିନେ ସବୁ ମିଶିଯିବ ସମୟ ସ୍ରୋତେ, ଭଲ କାମ ହିଁ ରହିଯିବ ଚିରଦିନ ସମସ୍ତଙ୍କ ପଥେ। ନମସ୍କାର ଶ୍ରୋତା ବନ୍ଧୁ, ଆଜିର ବନମଲ୍ଲିକାର କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ସ୍ମିତାରାଣୀ ଜେନା। ନମସ୍କାର।

ସଙ୍ଗୀତ ହେଉଛି ଏକ ସାର୍ବଜନୀନ ଭାଷା ଯାହା ସିଧାସଳଖ ହୃଦୟକୁ ସ୍ପର୍ଶ କରିଥାଏ ଆଉ ବଂଶୀର ମଧୁର ସୁର ସେହି ଭାଷାକୁ ଆହୁରି ସୁନ୍ଦର କରିଦିଏ। ଯେଉଁଠି ଶବ୍ଦ ଅଟକିଯାଏ ସେଇଠି ସୁର କଥା କହିଥାଏ ଆଉ ସେହି ସୁରକୁ ପ୍ରାଣ ଦିଏ ବଂଶୀ। ଆଜି ଆମ ସହିତ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ଜଣେ ସମର୍ପିତ ବଂଶୀବାଦକ ଯିଏ ନିଜ କଳା ପରିଶ୍ରମ ଓ ସାଧନାରେ ଅନେକଙ୍କ ପ୍ରଶଂସା ଅର୍ଜନ କରିଛନ୍ତି। ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ଜଣେ ସୁମଧୁର ବଂଶୀବାଦକ ଭରତ ଚନ୍ଦ୍ର ନାୟକଙ୍କୁ। ତେବେ ତାଙ୍କ ଜୀବନଯାତ୍ରା ସଙ୍ଗୀତ ସାଧନା ଏବଂ ଅନୁଭୂତି ବିଷୟରେ ଜାଣିବା ଆଜିର ସାକ୍ଷାତକାରରେ।

0: ସାର୍ ନମସ୍କାର,
1: ନମସ୍କାର ମ୍ୟାମ୍।
0: ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ କରୁଛି।
1: ମ୍ୟାମ୍, ମୋ ନାଁ ଭରତ ଚନ୍ଦ୍ର ନାୟକ, ପାବଡ଼ାହାଣ୍ଡି ବ୍ଲକର ଘାଟଗୁଡ଼ା ଗାଁ, ଏବେ +3 ଫାର୍ଷ୍ଟ ଇୟର ସାଇନ୍ସ ସ୍ଟ୍ରିମ୍। ମୁଁ ଇନ୍ଷ୍ଟ୍ରୁମେଣ୍ଟରେ ଫ୍ଲୁଟ୍ ପ୍ଲେ କରୁଛି, ଏଇ 4 ବର୍ଷ ହେଲା ପ୍ଲେ କରୁଛି ମୁଁ। ଆଉ ଆମର ଏଇ ଦେଶିଆ କଲଚରକୁ କେମିତି ଆଗକୁ ନେବାକୁ ସେଟା ପାଇଁ ଆମର ପ୍ରୟାସ ଚାଲିଛି। ଟିକେ
0: ବହୁତ ସୁନ୍ଦର ସାର୍। ତାହେଲେ ଆପଣ ଜଣେ ଷ୍ଟୁଡେଣ୍ଟ, ମାନେ ପାଠ ପଢୁଛନ୍ତି ଆପଣ? ଆଚ୍ଛା, ପାଠ ପଢିବା ସହିତ ଫ୍ଲୁଏଟ୍ ବଜେଇବାର ମାନେ କେମିତି ଇଚ୍ଛା ହେଲା ଆପଣଙ୍କୁ?
1: ମ୍ୟାମ୍, ମୁଁ ଆଗରୁ ଫ୍ଲୁଟ୍ଟା ଜାଣିନଥିଲି କି ଦେଖି ବି ନଥିଲି ଭଲକି। ପ୍ରଥମେ ମୁଁ 9 କ୍ଲାସ୍ ପଢିବା ସମୟରେ ସେ ସ୍କୁଲରେ ଆମ ସିନିୟର ଭାଇମାନେ କେତେ ଜଣ ବଜାଉଥିଲେ, ତାହା ଦେଖି ମୁଁ ତାଙ୍କ ପାଖକୁ ଗଲି ଓ ମାଗିକି ବଜାଇବାକୁ ଚେଷ୍ଟା କଲି, ହେଲେ କିନ୍ତୁ ହେଲାନି। ମୋ ସାଙ୍ଗ ଜଣେ ଶିଖେଇଲା ମୋତେ, ଯେ କି ଫାର୍ଷ୍ଟ ଏମିତି ଟିପ୍ସ କହିଦେଲା, ତାପରେ ମୁଁ ସେଟାକୁ 1 ସପ୍ତାହ ଭିତରେ ପୁରା ଶିଖି ଯାଇଥିଲି। ତାକୁ ପୁରା ଆସେନି କିନ୍ତୁ ଟିକେ ଟିକେ ଆସିଥିଲା।
0: କେମିତି ବଜାନ୍ତି, କେମିତି ଆରମ୍ଭ କରନ୍ତି, ସେଇଗୁଡା ଆପଣଙ୍କୁ ଟିପ୍ସ ଦେଇଥିଲେ ସେ?
1: ହଁ ହଁ
0: ଆଚ୍ଛା, ତାପରେ ଆପଣ ନିଜେ ଶିଖି ଯାଇଥିଲେ?
1: ହଁ, ମୁଁ ତାପରେ ନିଜେ ବଜେଇ ଦେଇଥିଲି।
0: ଆଚ୍ଛା, ଯେତେବେଳେ ଆପଣ ମାନେ ବଜେଇଲେ ତ ଆପଣଙ୍କୁ ନିହାତି ଭାବରେ ବହୁତ ଖୁସି ଲାଗିଥିବ ଯେ ନାଇଁ,
1: ହଁ
0: ଯେ ଇନଷ୍ଟ୍ରକ୍ସନ୍ ଦ୍ୱାରା ମୁଁ ବଜେଇ ପାରିଲି ବୋଲି।
1: ହଁ, ମତେ ବହୁତ ଖୁସି ଲାଗିଲା। ତାପରେ ସେଇ ଦିନଠୁ ମୋତେ ସ୍କୁଲରେ ବି ଆମ ସାର୍ ମ୍ୟାମ୍ ମାନେ ସ୍କୁଲ ପ୍ରୋଗ୍ରାମରେ ବି ଚାନ୍ସ ଦେଇଥିଲେ ବଜେଇବା ପାଇଁ ସେଠି।
0: ସେଇଠୁ ଆପଣ ଫ୍ଲୁଏଟ୍ ବଜେଇବା ଷ୍ଟାର୍ଟ କଲେ?
1: ହଁ
0: ବହୁତ ସୁନ୍ଦର। ତାହେଲେ ଯେତେବେଳେ ଆପଣ ଭଲସେ ବଜେଇଲେ, ତାପରେ ଆପଣ କୌଣସି ଟ୍ରେନିଂ ନେଇଛନ୍ତି, କୌଣସି ମାନେ ଟିଚରଙ୍କଠୁ ଶିଖିଛନ୍ତି?
1: ନାଇଁ ମ୍ୟାମ୍, ମୁଁ ତାପରେ ଆଉ କିଛି ଟ୍ରେନିଂ ନେଇକି କାଠୁ ଶିଖି ନାହିଁ। ଆନନ୍ଦ ଭାଇଙ୍କ ସାଙ୍ଗରେ କିଛି ପ୍ରୋଗ୍ରାମ ପରଫର୍ମାନ୍ସ କଲା ପରେ ତାଙ୍କ ଇନଷ୍ଟ୍ରକ୍ସନରେ କିଛି ଏବେ ଉପରକୁ ଆସିପାରୁଛି ଆଉ।
0: ଆଚ୍ଛା, ହେଲେ ଆପଣ ତ ପାଠ ପଢୁଛନ୍ତି, କେତେବେଳେ ସମୟ ବାହାର କରୁଛନ୍ତି ପ୍ରାକ୍ଟିସ୍ କରିବା ପାଇଁ?
1: ସମୟ ଏମିତି ସନ୍ଡେ ଦିନ ନହେଲେ 4ଟା ପରେ।
0: ଆଚ୍ଛା, ସବୁଦିନ ଆପଣ ପ୍ରାକ୍ଟିସ୍ କରନ୍ତି?
1: ସବୁଦିନ ମୁଁ କରେ ନାହିଁ ମ୍ୟାମ୍, ଏମିତି ସନ୍ଧ୍ୟା ସମୟରେ ବଜାଏ, ନାଇଁ ତ ଏମିତି ସନ୍ଡେ ଦିନେ କେତେବେଳେ ଫ୍ରି ଲାଗିଲେ ବଜେଇ ଦିଏ ପ୍ରାକ୍ଟିସ୍ କରେ।
0: ମାନେ ଆଜି ପର୍ଯ୍ୟନ୍ତ ଆପଣ କେତୋଟି ଗୀତରେ ମାନେ ଫ୍ଲୁଏଟ୍ ବଜେଇ ସାରିଛନ୍ତି?
1: ଫ୍ଲୁଟ୍ ତ ମୋର ଷ୍ଟୁଡିଓରେ ଗୋଟିଏ ମାତ୍ର ଗୀତ ଆନନ୍ଦ ଭାଇ ସାଙ୍ଗରେ କରିଥିଲୁ, ଯୋଉଟା ଉତ୍କଳ ଦିବସ ପାଇଁ, ବନ୍ଦେ ଉତ୍କଳ ଜନନୀ, ଏଟା ଆମ କୋରାପୁଟିଆ ଇନଷ୍ଟ୍ରୁମେଣ୍ଟ ଓ କୋରାପୁଟିଆ କଲଚରକୁ ନେଇକି ଯୋଉଟା କରାଇଥିଲା। ଆଉ ମୋତେ ବେଶୀରେ ଷ୍ଟେଜରେ ଚାନ୍ସ ମିଳିଛି ବଜେଇବା ପାଇଁ।
0: ଆପଣଙ୍କ ପାଖରେ ବର୍ତ୍ତମାନ ଫ୍ଲୁଏଟ୍ ଅଛି?
1: ହଁ ମ୍ୟାମ୍।
0: ଆମେ ସମସ୍ତେ ଶୁଣିବାକୁ ଚାହୁଁଛୁ ଆପଣ କିଭଳି ଭାବରେ ବଜାଉଛନ୍ତି।
1: ହଁ।

0: ବହୁତ ସୁନ୍ଦର, ମାନେ ଆପଣଙ୍କର ଯୋଉ ବଂଶୀର ତାଳ ଶୁଣିଲେ ମାନେ ଏମିତି ଲାଗୁଛି ଯେମିତି ଆମେ କୋରାପୁଟର ମାଟି ପାଣି ପବନ ସବୁ ଯେମିତି ଆପଣଙ୍କର ମାନେ ଶବ୍ଦରେ ହିଁ କଥା କହିଯାଉଛି ଏତେ ସୁନ୍ଦର ଭାବରେ। ତ ନିହାତି ଭାବରେ କୌଣସି ଗୋଟେ ବିନା ଗୁରୁ ସାହାଯ୍ୟରେ ଆପଣ ଶିଖି ନଥିବେ ତାହେଲେ ଏକା କେମିତି ପାରିଲେ ଆପଣ?
1: ମୋର ପ୍ରୟାସ ରହିଗଲା ମ୍ୟାମ୍, ଗୁରୁ ବୋଲେ ମୋ ସାଙ୍ଗ ଜଣେ, ସେ ଆଉ କିଏ ନାହାନ୍ତି।
0: ଆପଣଙ୍କ ସାଙ୍ଗ ହିଁ ଆପଣଙ୍କ ଗୁରୁ,
1: ହଁ,
0: ତାଙ୍କ ନାଁ କଣ?
1: ଶୁଭମ ସରାଉ।
0: ଏବେ ସେ ଆପଣଙ୍କ ସହିତ ଅଛନ୍ତି?
1: ହଁ, ଏବେ ମୋ ସହିତ କଲେଜରେ 2 ବର୍ଷ ପଢିଲୁ, ଏବେ ସେ ଅଛି, ମୋ ପାଖରେ ନାହିଁ କିନ୍ତୁ ସେ ତାଙ୍କ ଗାଁରେ ଥିବ।
0: ଆଚ୍ଛା, ମାନେ ଆପଣ କେବେ ଚେଷ୍ଟା କରିନାହାନ୍ତି ଯେ 2 ଜଣ ମିଶିକି ଆମେ ବଂଶୀ ବଜେଇବୁ ବୋଲି?
1: ମ୍ୟାମ୍, ଗୋଟେ କଥା ଆପଣ ଶୁଣିଲେ ବିଶ୍ୱାସ କରିବେ ନାହିଁ, ସେଇ କଥା ଏକ୍ଚୁଆଲି ମୋ ସାଙ୍ଗ ଯିଏକି ମୋତେ ଶିଖେଇଲା, ତାକୁ କ୍ଲିୟର ଭାବରେ ବଜେଇବା ଆସେ ନାହିଁ,
0: ଆଚ୍ଛା,
1: କିନ୍ତୁ ସେ ମୋତେ ଟିପ୍ସ ଦେଇକି କହିଲା ଏମିତି କରିଲେ ତୁଇ ବଜେଇ ପାରିବୁ ବୋଲି।
0: ତାହେଲେ ଆପଣ ଯେତେବେଳେ ଏବେ ବଜଉଛନ୍ତି ତ ତାଙ୍କ ରିଆକ୍ସନ କଣ ରହୁଛି, ତାଙ୍କେ କଣ କହୁଛନ୍ତି?
1: ସେ କହୁଛି ଯୋଉଠି କୋଉ ଷ୍ଟେଜରେ ବି ଗଲେ କହୁଛି ଅଲ୍ ଦ ବେଷ୍ଟ ବୋଲି କହୁଛି, ଆଉ ବହୁତ ଖୁସିରେ କହୁଛି ସେ।
0: ନିହାତି ଭାବରେ କେତେବେଳେ ମିଶିକି ବଜେଇବା ପାଇଁ ଚେଷ୍ଟା କରନ୍ତୁ, ହୁଏତ ସମସ୍ତଙ୍କ ପାଖରେ ସବୁ ଜିନିଷ ପରଫେକ୍ଟ ନଥାଏ ନା, କୌଣସି ଜିନିଷରେ ଆପଣ ତାଙ୍କଠୁ ଅଧିକା ହେଇପାରନ୍ତି, କୌଣସି ଜିନିଷରେ ତାଙ୍କେ ଆପଣଙ୍କଠୁ ଅଧିକା ହେଇପାରନ୍ତି, ତ 2 ଜଣ ମିଶିକି ଦିନେ କେବେ ବି ଚେଷ୍ଟା କରନ୍ତୁ, ଏଇଟା ମୋର ଗୋଟେ ପର୍ସନାଲ ରିକ୍ୱେଷ୍ଟ ଆପଣଙ୍କର।
1: ହଉ ମ୍ୟାମ୍, ହଉ।
0: ବଂଶୀ ବଜେଇବା ଆପଣ ଷ୍ଟାର୍ଟ କଲେ ମାନେ କୋଉ ପ୍ରକାରର ଗୀତ ଗୁଡା ବଜେଇବାକୁ ଆପଣ ଅଧିକା ପସନ୍ଦ କରନ୍ତି?
1: ମ୍ୟାମ୍, ମୁଁ ତ ଆମ କାହିଁକି ନା ଆମେ କୋରାପୁଟ ମାଟିରେ ଜନ୍ମ ହେଇଛୁ, ମାନେ ମୋତେ କୋରାପୁଟର ଗୀତ ହିଁ ସବୁଠୁ ବେଶୀ ଭଲ ଲାଗେ ବଜେଇବାକୁ।
0: କୋରାପୁଟ ଗୀତ ମାନେ ଯୋଉମାନେ ଆପଣଙ୍କର ଲୋକାଲ ଆର୍ଟିଷ୍ଟ ଗାଆନ୍ତି ଆପଣ ବଜାନ୍ତି ନା ଆପଣ ବି ନିଜେ ନିଜେ କିଛି ଗାଉଛନ୍ତି?
1: ମୁଁ ତ ଏବେ ଏମିତି କିଛି ନୂଆ ସଙ୍ଗ କି ନୂଆ କଣ ଗୋଟେ ଚେଷ୍ଟା କରୁନି ମ୍ୟାମ୍ କରିବାକୁ, ଯେ ଯେତିକି ଲୋକାଲ ଆର୍ଟିଷ୍ଟ ଅଛନ୍ତି ତାଙ୍କ ମାନେ ମୋତେ ଚାନ୍ସ ଦେଲେ ମୁଁ ତାଙ୍କର ପାଖରେ ବଜେଇ ଦେଇଥାଉଛି।
0: ବହୁତ ସୁନ୍ଦର, ତାହେଲେ କୋରାପୁଟିଆ ଗୀତରେ ଆପଣ ଯାହା ବି ବଜେଇଛନ୍ତି ବଂଶୀ ଆମକୁ ଆଜି ଶୁଣେଇବେ?
1: ହଁ।

0: ସୁନ୍ଦର, ଆପଣଙ୍କର ଏଇ ବଂଶୀ ବଜେଇବା କଳାକୁ ଆମେ ଯେତେ ବି ଆପଣଙ୍କୁ ପ୍ରଶଂସା କରିବା ବହୁତ ହି କମ ପଡିଯିବ। ମତେ କୌଣସି ଗୀତର ଆବଶ୍ୟକତା ନଥିଲା, ମାନେ ଇଭେନ୍ କି ଯେଉଁମାନେ ଆଜି ଶୁଣୁଥିବେ ଆପଣଙ୍କୁ ଏଇ ସାକ୍ଷାତକାରରେ, ସେମାନେ ମଧ୍ୟ ଜାଣିପାରିଥିବେ ଯେ ଏଇଟା କୋଉ ଗୀତ, ଆଉ ଏତେ ସୁନ୍ଦର ଭାବରେ ଆପଣ ବଜେଇଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
0: ତାହେଲେ ଏଇ ଯୋଉ ବଂଶୀ ଆପଣ ବଜାଉଛନ୍ତି, ବଂଶୀ ବଜେଇଲା

0: କେତେ ସମୟ ପର୍ଯ୍ୟନ୍ତ ନିଜ ମାନେ ଶ୍ୱାସକୁ ବନ୍ଦ କରିକି ରଖିବାକୁ ପଡିବ?
1: ଶ୍ୱାସ ବନ୍ଦ କରିବାଟା ସେଇଟା ବୋଧେ ଭଲ କରୁ ରହିଲା ମ୍ୟାମ୍।
0: ଆଚ୍ଛା, ମାନେ ଆପଣ କେତେ ସମୟ ପର୍ଯ୍ୟନ୍ତ ଶ୍ୱାସ ବନ୍ଦ କରିକି ରଖିପାରନ୍ତି, ମାନେ ନିୟନ୍ତ୍ରଣ କରନ୍ତି?
1: ମିନିମମ୍ 30 ସେକେଣ୍ଡ।
0: ଆଚ୍ଛା, 30 ସେକେଣ୍ଡ ଭିତରେ ଆପଣ ବଜେଇ ଦିଅନ୍ତି।
1: ଏବେ ଆମର କିଛି ପ୍ରୋଗ୍ରାମ ଥାଏ, ସେଇ ଷ୍ଟେଜ୍ ମାନଙ୍କରେ ବୋଧେଇଛି ମ୍ୟାମ୍ ଏଇ ଗୀତ ମାନେ।
0: ବହୁତ ସୁନ୍ଦର ଭାବରେ ଆପଣ ବଜାଉଛନ୍ତି, ମାନେ ନିହାତି ଭାବରେ ଆପଣଙ୍କର ସାଙ୍ଗମାନେ ବି ଆପଣଙ୍କୁ ବହୁତ ହି ଭଲ ପାଉଥିବେ ଯେ ଏତେ ସୁନ୍ଦର ଭାବରେ ସେ ଶୁଣୁଛନ୍ତି, ମାନେ କୌଣସି ଗୀତର ବି ଆବଶ୍ୟକତା ପଡିବନି ଯଦି ଆପଣ ସାଙ୍ଗରେ ଥିବେ। ତାହେଲେ ଏଇ ଗୋଟେ ଭଲ ବଂଶୀବାଦକ ହେବା ପାଇଁ ମାନେ କଣ କଣ ସବୁ ଗୁଣ ରହିବା ଆବଶ୍ୟକ?
1: ମାନେ ଡିସିପ୍ଲିନ ମ୍ୟାମ୍, ଫାର୍ଷ୍ଟ କଥା ଡିସିପ୍ଲିନ। ଯୋଉ ଜାଗାରେ ଆମର ସିନିୟର ଆର୍ଟିଷ୍ଟ ମାନେ ଥିବେ ତାଙ୍କମାନଙ୍କ ଆଗରେ ଯେମିତି ତାଙ୍କୁ ରେସ୍ପେକ୍ଟ କରି କଥା ହେବା ଏଗୁଡ଼ିକ।
0: ଖାଇବା ପିଇବା ଶୈଳୀରେ ମଧ୍ୟ ମାନେ କଣ ସବୁ କରିବା ଆବଶ୍ୟକ ଯାହାଫଳରେ କି ଆପଣ ଏତେ ସମୟ ପର୍ଯ୍ୟନ୍ତ ନିଜର ଶ୍ୱାସକୁ ନିୟନ୍ତ୍ରଣ କରିକି ରଖିପାରିବେ କିମ୍ବା ଗୋଟେ ଭଲ ବଂଶୀବାଦକ ହେବେ? ମାନେ ଆପଣଙ୍କ ଲାଇଫ ଷ୍ଟାଇଲଟା କେମିତି ରହିବା ଆବଶ୍ୟକ?
1: ମ୍ୟାମ୍ ଆପଣ ଖାଇବା ପିଇବା ନର୍ମାଲ ଖାଦ୍ୟ ତ ଖାଇପାରିବେ, କିନ୍ତୁ ଯେମିତି କେତେ ଜିନିଷ ଅଛି ବ୍ୟାଡ୍ ହେବିଟ ଗୁଡାକ, ଯେମିତି ସ୍ମୋକିଂ ଡ୍ରିଙ୍କିଂ, ଏଗୁଡ଼ିକ କରିବା କଥା ନାହିଁ। କାହିଁକି ମାନେ ଏଗୁଡ଼ିକ କରିବା ଦ୍ୱାରା ଆମ ଶ୍ୱାସକ୍ରିୟା ଯଦି ପ୍ରଭାବ ପଡିଲା ତେବେ ଏଇ ବଂଶୀ ବଜାଇବାଟା ଟିକେ ଇଫେକ୍ଟ ପଡିବ।
0: ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଆପଣ କହିଲେ, ଆମେ ବି କେବେ ଭାବିନଥିଲୁ ଯେ ନିହାତି ଭାବରେ ସ୍ମୋକ୍ କରିବା କିମ୍ବା ମଦ୍ୟପାନ କରିବା ଯୋଗୁଁ ମଧ୍ୟ ଆମ ଶ୍ୱାସକ୍ରିୟାରେ ପ୍ରୋବ୍ଲେମ୍ ଆସିପାରେ ଆଉ ଆମେ ମାନେ ଏସବୁ ଜିନିଷ ମଧ୍ୟ କରିପାରିବାନି ବୋଲି। ତାହେଲେ ଆପଣ ଯେତିକି ସବୁ ବଜେଇଛନ୍ତି ଆଜି ପର୍ଯ୍ୟନ୍ତ ବଂଶୀ, ଯୋଉ ସବୁ ଷ୍ଟେଜରେ ଆପଣ ସବୁ ବଜେଇଛନ୍ତି, ସବୁଠୁ ଆପଣଙ୍କର ମନପସନ୍ଦର ପ୍ରୋଗ୍ରାମଟା କୋଉଟା ଥିଲା?
1: ମନପସନ୍ଦର ପ୍ରୋଗ୍ରାମ ମାନେ ତ ମ୍ୟାମ୍ ଆମେ ଗୋଟେ ଯାଇଥିଲୁ ଏଠି ଭବାନୀପାଟଣାରେ ଦୂରଦର୍ଶନ କେନ୍ଦ୍ର, ସେଠି ସୁଟିଂ ଥିଲା, ସେଠାରେ ମତେ ବହୁତ ଭଲ ଲାଗିଲା ସେଠି ପ୍ରୋଗ୍ରାମ। ସେଠି ତ ମ୍ୟାମ୍ ମୁଁ କାହିଁକି ନା ପ୍ରଥମ ଥର ମୁଁ ଯାଇଛି ନା ଷ୍ଟୁଡିଓ, ଏତେ ବଡ ଷ୍ଟୁଡିଓରେ, ସେଇ ଭିତରେ ଗଲାକୁ ମତେ ଟିକେ ଡର ଡର ଲାଗିଥିଲା, କିନ୍ତୁ ଗୋଟେ ଥର ବଜେଇବା ପରେ ଆଉ ଡର ଲାଗିଲାନି।
0: ଆଚ୍ଛା, ମାନେ ସମସ୍ତେ ସେଇଠି କଣ ସବୁ କହିଥିଲେ ଆପଣଙ୍କୁ?
1: ସମସ୍ତେ ବହୁତ ପ୍ରଶଂସା କରିଥିଲେ, କାହିଁକି ମାନେ ସେଇ ସମୟରେ ମୁଁ ଟିକେ ନୂଆ ନୂଆ ବଜାଉଥିଲି ଆଉ କହିଥିଲେ ବହୁତ ଭଲ ବଜାଉଛ ବୋଲି।
0: ବହୁତ ବଢିଆ, ଆପଣ ଜଣେ ଭଲ ବଂଶୀବାଦକ, କୋଉ ଯନ୍ତ୍ରଟା ମିଶିଲେ ଆପଣଙ୍କୁ ବହୁତ ଭଲ ଭାବରେ କମ୍ଫର୍ଟେବଲ୍ ଫିଲ୍ ହୁଏ ଯେ ନାଇଁ ମୁଁ ଏଇ ଟିମ୍ ସହିତ ଗାଇପାରିବି କିମ୍ବା ସମସ୍ତେ ମିଶିକି ଆମେ ଗୋଟେ ଭଲ ଟିମ୍ ହେଇପାରିବୁ, ମାନେ କୋଉ କୋଉ ବାଦ୍ୟଯନ୍ତ୍ର ଆପଣଙ୍କ ସହିତ ଜଡିତ?
1: ଆମର ଯେପରିକି ଆମର ଫୋକ୍ ଇନ୍ଷ୍ଟ୍ରୁମେଣ୍ଟ, କୋରାପୁଟିଆ ଫୋକ୍ ଇନ୍ଷ୍ଟ୍ରୁମେଣ୍ଟ, ଟାମକ ଟୁଡ଼ୁବୁଡ଼ି, ଡୁଙ୍ଗୁଡ଼ୁଙ୍ଗା, ଗୁଡୁକା, ଢୋଲ, ଏସବୁ ବାଦ୍ୟଯନ୍ତ୍ର ସହିତ ବଂଶୀର ଯଦି ତାଳମେଳ ଭଲ ହେଲେ ଶୁଣିବା ଲୋକ ବି ଭଲ ଲାଗେ ଏଇଟା।
0: ଆଚ୍ଛା, ତାହେଲେ ଏଇ ସବୁ ଆପଣଙ୍କ ପାଖରେ ଅଛି?
1: ନାଇଁ ମୋ ପାଖରେ ତ ନାହିଁ, କିନ୍ତୁ ମୁଁ ଲୋକଙ୍କଠୁ ଆଣିକି ଭିଡିଓ ଫିଡିଓ କରୁଥାଏ ଓ କୌଣସି ପ୍ରୋଗ୍ରାମ ହେଲେ ବି ମାଗି ଆଣିକି ପ୍ରୋଗ୍ରାମରେ ମ୍ୟାନେଜ କରିଦିଏ।
0: ବହୁତ ବଢିଆ, ଆପଣଙ୍କର ବଂଶୀ ଯୋଉ ବଜାଉଛନ୍ତି, ଆପଣଙ୍କର ଯୋଉ ଇନ୍ଷ୍ଟ୍ରୁମେଣ୍ଟସ ଗୁଡା ଅଛି, ତାର ଗୋଟେ ଟିମ୍ ଅଛି ନା ଆପଣ ଏକା ହିଁ ଅଛନ୍ତି?
1: ନାଇଁ ମ୍ୟାମ୍, ଆମର ଯୋଉ ଟିମ୍ ଅଛି ଦେଶୀ ସାର୍ ବୋଲି ଗୋଟେ ଟିମ୍ କରାଯାଇଛି, ଯୋଉଟା କି ଆନନ୍ଦ ମାଇନା ଆମର ଅର୍ଗାନାଇଜର ଅଛନ୍ତି, ସେଠି ତାଙ୍କ ଟିମ୍ ସହିତ ମୁଁ ବଜାଉଛି ଏବେ।
0: ଆପଣ ତାଙ୍କ ଟିମ୍ ସହିତ ଟାଇ ଅପ୍ କରିକି ସମସ୍ତେ ମିଶିକି ବଜାଉଛନ୍ତି?
1: ହଁ।
0: କେତେ ଜଣ ଅଛନ୍ତି ସେ ଟିମ୍ ରେ ଆଉ କିଏ କିଏ ଅଛନ୍ତି?
1: ଆମ ଟିମ୍ ରେ 7-8 ଜଣ ତ ଥିବ ମ୍ୟାମ୍ ସେଠି।
0: ବହୁତ ସୁନ୍ଦର, ତାହେଲେ ମୁଁ ଗୋଟେ ସାଧାରଣ ମଣିଷ ଭାବରେ ଗୋଟେ ପ୍ରଶ୍ନ ଆପଣଙ୍କୁ ପଚାରିବି ଯେ ଜଣେ ଯଦି ଚାହିଁବ କଣ ସେ ବଂଶୀ ବଜେଇ ପାରିବ?
1: ବଂଶୀ ବଜେଇବା ପାଇଁ ପ୍ରଥମ କଥା ହେଲା ବଂଶୀ ଉପରେ ଇଣ୍ଟରେଷ୍ଟ ଦେବାକୁ ପଡିବ ମ୍ୟାମ୍। ମତେ ବି ବହୁତ ଲୋକ କହିଛନ୍ତି ଯେ ମତେ ବି ଶିଖେଇବୁ ମତେ ବି ଶିଖେଇବୁ ବୋଲି, କିନ୍ତୁ ମୁଁ ତାକୁ ଦେଖିଲେ କହିପାରିବି ଯେ ଶିଖିପାରିବୁନି ବୋଲି। କାହିଁକି ବୋଲେ ସେ ଖାଲି ଦେଖେଇବାକୁ ଶିଖିବାକୁ ଚାହେଁ, କିନ୍ତୁ ଗୋଟେ କଳାକାର ହେଇଥିଲେ ନାହିଁ କି ସେ କଳାକୁ ଶିଖିବାକୁ ଚାହେଁ।
0: ନିହାତି ଭାବରେ ଯାହାର ଯୋଉ ଜିନିଷ ପ୍ରତି ଭଲ ପାଇବା ଅଛି ଆମେ ସେଇ ଜିନିଷକୁ ହିଁ ଲାଇଫରେ ଭଲ ଭାବରେ କରିପାରିବା, ନହେଲେ ତ ସମସ୍ତେ ବଜେଇ ପାରନ୍ତେ। ଆଜିକାଲିକା ଯୁବପିଢ଼ିଙ୍କ ମଧ୍ୟରେ ବଂଶୀ ପ୍ରତି ଆଗ୍ରହ ବଢେଇବା ପାଇଁ ମାନେ କଣ କରାଯାଇପାରେ, ଆପଣ କଣ ଭାବନ୍ତି?
1: ଆମେ ବଂଶୀ ପ୍ରତି ଆଗ୍ରହ ବଢେଇବା ପାଇଁ ଆଜିକାଲିର ଯୋଉ ମଡର୍ନ ସଙ୍ଗ ଗୀତ ମାନେ ସେଗୁଡାକୁ ବଜେଇକି ଯଦି ଆଜିକାଲିର ଯୁବପିଢ଼ିଙ୍କ ଆଗରେ ଯଦି ଆମେ ପ୍ରଦର୍ଶନ କରିବା ତେବେ ତାଙ୍କେ ମାନେ ଆମ ବଂଶୀ ପ୍ରତି କିଛି ଆଗ୍ରହ ଦେଖେଇ ପାରିବେ ବୋଲି ମୋର ଭାବନା ଅଛି।
0: ତାହେଲେ ଆଜିକାଲିକା ଯୁବପିଢ଼ି ମାନଙ୍କ ପାଇଁ ଆପଣଙ୍କର ମନ ପସନ୍ଦର ସବୁଠାରୁ ଗୋଟେ ଭଲ ଟ୍ୟୁନ୍ ଆମକୁ ଶୁଣାଉ ନାହାନ୍ତି?

0: ସୁନ୍ଦର ମାନେ ଏଇ ଟ୍ୟୁନ୍ଟା ବଲିଉଡରୁ ଆସିଛି, ସମସ୍ତେ ଆମେ ଜାଣିଛୁ ପ୍ରତିଦିନ ସବୁବେଳେ ଫେସବୁକରେ ଇନଷ୍ଟାଗ୍ରାମରେ ଏଇ ଟ୍ୟୁନ୍ ସହିତ ସମସ୍ତେ ଜଡିତ, କିନ୍ତୁ ମୁଁ ପ୍ରଥମ ଥର ଗୋଟେ ଆର୍ଟିଷ୍ଟଙ୍କ ଠାରୁ ଶୁଣିବାକୁ ପାଇଲି ଏତେ ସୁନ୍ଦର ଭାବରେ, ଯୋଉଟାକି ଏତେ ଓରିଜିନାଲ ଥିଲା, କୌଣସି ଅଟୋ ଟ୍ୟୁନ୍ ବି ନଥିଲା। ସତରେ ଭଗବାନ ଆପଣଙ୍କୁ ବହୁତ ସାରା ବ୍ଲେସିଂ ହିଁ ଦେଇଛନ୍ତି, ଯାହାଫଳରେ ଆପଣ ଏତେ ସୁନ୍ଦର ଭାବରେ ବଂଶୀ ବଜେଇ ପାରୁଛନ୍ତି, ସେଥିପାଇଁ ଆମେ ବହୁତ ହି ଖୁସି ଆପଣଙ୍କ ପାଇଁ। ତାହେଲେ ଆଗାମୀ ଭବିଷ୍ୟତରେ କଣ ସବୁ ଆପଣଙ୍କର ପ୍ଲାନ ରହିଛି?
1: ଆଗାମୀ ଭବିଷ୍ୟତରେ ତ ମୁଁ ଏମିତି ବଡ ବଡ ଷ୍ଟେଜରେ ବଜେଇବାକୁ ଚାହୁଁଛି ମ୍ୟାମ।
0: ତାହେଲେ ସେଥିପାଇଁ ଆପଣ କଣ ସବୁ ଷ୍ଟେପ ନେଲେଣି, ଆଗକୁ କଣ କରିବେ ବୋଲି?
1: ଷ୍ଟେପ ଏବେ ମ୍ୟାମ ମୁଁ ମ୍ୟୁଜିକ ର କୋର୍ସ କରିବାକୁ ଚାହୁଁଛି, ସେଇଟା ଡିସାଇଡ କରାହେଇନି ମ୍ୟାମ, ଘରେ ବି କଥାବାର୍ତ୍ତା ହେବାର ଅଛି।
0: ଆଚ୍ଛା, ତାହେଲେ ସମସ୍ତଙ୍କ ଜୀବନରେ ମଞ୍ଚ ଉପରେ କିଛି ନା କିଛି ଭୁଲ ହେଇଥିବ, ତ ଆପଣଙ୍କ ଜୀବନରେ ସେମିତି କିଛି ଭୁଲ ହେଇଛି?
1: ଭୁଲ ତ ବହୁତ ବଡ ଭୁଲ ହି ନାହିଁ ମ୍ୟାମ, ଯୋଉ ଛୋଟ ମୋଟ ଭୁଲ ତ ହେଇଯାଏ ଏମିତି କେବେ କେବେ।
0: ଅନଲାଇନ୍ ରୁ କେବେ ଆପଣ ଶିଖିଛନ୍ତି ନା ନାହିଁ?
1: ନାଇଁ ମ୍ୟାମ ଅନଲାଇନ୍ ରୁ ନାଇଁ।
0: ଆଚ୍ଛା, ଅନଲାଇନ୍ ରୁ କେବେ ବି ସାହାଯ୍ୟ ଆପଣ ନେଇନାହାନ୍ତି? ଯୋଉମାନେ ଆପଣଙ୍କୁ ଶୁଣୁଛନ୍ତି, ଆପଣଙ୍କୁ ଭଲ ପାଉଛନ୍ତି, ସେମାନେ ଆପଣଙ୍କୁ କିଭଳି ଭାବରେ ମାନେ ଇନସ୍ପାୟାର କରନ୍ତି?
1: ସେମାନେ କୁହନ୍ତି ଯେ ତୁ ଭଲ ବଜାଉଛୁ, ଆଉ କିଛି ଚେଷ୍ଟା କରେ ବହୁତ ଆଗକୁ ଯାଇପାରିବୁ ବୋଲି କୁହନ୍ତି, ଆଉ ସେଇ ତାଙ୍କର ଆଶୀର୍ବାଦ ଯୋଗୁଁ ଆଜି ଏତେ ଆଗରେ ପହଞ୍ଚି ପାରୁଛି।
0: ଆଚ୍ଛା, ବହୁତ ସୁନ୍ଦର। ତାହେଲେ କୋରାପୁଟରେ ଯୋଉମାନେ ସବୁ ରହୁଛନ୍ତି, ଗାଁ ଗହଳିରେ ବହୁତ ସାରା ଟ୍ୟାଲେଣ୍ଟ ଅଛନ୍ତି, ଯୋଉମାନଙ୍କ ପାଇଁ ହିଁ ଆଜିର ଆମର କାର୍ଯ୍ୟକ୍ରମ ବନମଲ୍ଲିକା। ଗାଁ ଗହଳିରେ ଆମର ଏତେ ସୁନ୍ଦର ସୁନ୍ଦର ଟ୍ୟାଲେଣ୍ଟେଡ ଲୋକ ସବୁ ରହୁଛନ୍ତି, କୌଣସି ବି କଳାକୁ ନେଇ ସେମାନେ ନିଜର ଓଡ଼ିଶାର ନାଁ ବହୁତ ହି ଆଗକୁ ନେଇପାରିବେ, ସେମାନେ କୌଣସି ନା କୌଣସି କାରଣରୁ ପଛରେ ରହିଯାଉଛନ୍ତି, ତ ତାଙ୍କୁ ହିଁ ଆମେ ଆଗଧାଡିକୁ କେମିତି ଆଣିବୁ ସେଇଥି ନିମନ୍ତେ ହିଁ ଆଜିର କାର୍ଯ୍ୟକ୍ରମଟି। ତାହେଲେ ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ କଥା ହେଇ କେମିତି ଲାଗିଲା?
1: ବହୁତ ଭଲ ଲାଗିଲା ମ୍ୟାମ, ଏଇଟା ମୋର ଫାର୍ଷ୍ଟ ଇଣ୍ଟରଭ୍ୟୁ ବୋଲି ମନେ ଲାଗିଲା।
0: ଆଚ୍ଛା, ଆପଣଙ୍କର ଏଇଟା ପ୍ରଥମ ସାକ୍ଷାତକାର?
1: ହଁ।
0: ଆଚ୍ଛା, ପ୍ରଥମ ସାକ୍ଷାତକାରରେ ମଧ୍ୟ ଆପଣ ଟିକେ ମଧ୍ୟ ନର୍ଭସ ନାହାନ୍ତି, ବହୁତ ଭଲ ଭାବରେ ଆପଣ ସବୁ କ୍ୱେଶ୍ଚିନ୍ ର ଆନ୍ସର ଦେଉଛନ୍ତି, ଆଉ ଆଶା କରୁଛୁ ଆପଣ ଏତେ ସୁନ୍ଦର ଭାବରେ ଯୋଉ ଫ୍ଲୁଏଟ୍ ବଜାଉଛନ୍ତି ଏମିତି ହିଁ ବଜାଉଥାନ୍ତୁ, ନିଜ ଭବିଷ୍ୟତକୁ ବହୁତ ଆଗକୁ ନିଅନ୍ତୁ। ଆଜିର କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆପଣଙ୍କର ସବୁଠାରୁ ମନପସନ୍ଦ ଗୋଟେ ବଂଶୀର ଟ୍ୟୁନ୍ ଯୋଉଟାକି ଆପଣ ଆମକୁ ଶୁଣାଇବାକୁ ଚାହୁଁଛନ୍ତି, ତାହା ଶୁଣିବା?

0: ଆପଣ ଏମିତି ଆଗକୁ ବଢ଼ନ୍ତୁ, ନିଜ ଭବିଷ୍ୟତକୁ ଉଜ୍ଜଳ କରନ୍ତୁ। ଆମ ଆକାଶବାଣୀ ଜୟପୁରର ଆପଣଙ୍କ ନିକଟରେ ଏହା ହିଁ ଶୁଭେଚ୍ଛା। ତାହେଲେ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଆପଣ ଆମ ସହିତ କଥା ହେଲେ, ଟିକେ ଆମକୁ ସମୟ ଦେଲେ, ଆମେ ବି ବହୁତ ସୁନ୍ଦର ଭାବରେ ଆପଣଙ୍କର ବଂଶୀବାଦକ ଶୁଣିଲୁ, ଅନ୍ୟମାନେ ବି ଶୁଣିଥିବେ, ଯେଉଁମାନେ ଆଜିର କାର୍ଯ୍ୟକ୍ରମ ବି ଶୁଣିଥିବେ ସେମାନେ ବି ନିହାତି ଭାବରେ ଆପଣଙ୍କୁ ଶୁଣିଥିବେ ଆଉ ଭଲ ପାଇଥିବେ ମଧ୍ୟ। ତାହେଲେ ଆଜି ଆମର କାର୍ଯ୍ୟକ୍ରମରେ କଥା ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
2: ବଂଶୀର ମଧୁର ସ୍ୱରେ ମନ ହୁଏ ମୋହିତ, ପ୍ରତିଟି ସ୍ୱରରେ ଲୁଚିଥାଏ ଭାବନାର ଅମୃତ, ଆଙ୍ଗୁଳିର

ଶ୍ରୋତା ବନ୍ଧୁ, ଯେତେବେଳେ ନିଶ୍ୱାସ ସୁରରେ ପରିଣତ ହୁଏ ସେତେବେଳେ ଜନ୍ମ ନିଏ ବଂଶୀର ମଧୁର ସଙ୍ଗୀତ। ଆମ ସହିତ ଆଜି କଥା ହେଉଥିଲେ ଭରତ ଚନ୍ଦ୍ର ନାୟକ, ସେହିଭଳି ଜଣେ କଳା ସାଧକ ଯାହାର ବଂଶୀର ସୁର ମନକୁ ଛୁଇଁ ଯାଇଛି। ତାଙ୍କୁ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରୁ ବିଦାୟ ନେବା।

ଆଜିର ବନମଲ୍ଲିକା କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ଆପଣ ନିହାତି ଭାବରେ ନିଜର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ। ମତାମତ ପଠାଇବା ପାଇଁ ଆମ ଫୋନ ନମ୍ବରଟି ହେଉଛି 9438268568। ଆପଣ ଏହି ମତାମତ ଆମର ସମ୍ପର୍କ ସେତୁ କାର୍ଯ୍ୟକ୍ରମରେ ଶୁଣିପାରିବେ।

ଏତେବେଳେ ଯାଏଁ ଶୁଣୁଥିଲେ ସାପ୍ତାହିକ କାର୍ଯ୍ୟକ୍ରମ ବନମଲ୍ଲିକା। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସ୍ମିତାରାଣୀ ଜେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ବମ୍ବେ ଟୁ ଗୋଆ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର, ରାଜେନ୍ଦର କ୍ରିଶନଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

ହ୍ୟାଲୋ, ଗୁଡ୍ ମର୍ଣ୍ଣିଂ, ନମସ୍କାର। କେମିତି ଅଛନ୍ତି ବନ୍ଧୁମାନେ? ସମସ୍ତେ ନିଶ୍ଚିତ ରୂପେ ଗୋଟିଏ ଗୁମସୁମ ଗୁମସୁମ ସକାଳର, ଗୋଟିଏ ହାଲକା ଫୁଲକା ପୂର୍ବାହ୍ନର, ଆଉ ନିଜ ମନକୁ ଆସ୍ତେ ଆସ୍ତେ ପରିବର୍ତ୍ତନ କରୁଥିବା ସମୟର ଏଇ ଗତି ଭିତରେ ହିଁ ଗତି କରୁଥିବେ। ସକାଳେ ଯଦି ଟିକେ ମନଟା ଓଦା ଓଦା ହୋଇଯାଇଥିଲା, ଏବେ ଆସ୍ତେ ଆସ୍ତେ ସେ ଓଦାଗୁଡ଼ିକ ଶୁଖି ଆସିବଣି ନା କ'ଣ କହୁଛନ୍ତି? ଜୀବନଟା ଏମିତି ସବୁବେଳେ ଗୋଟିଏ ଢଙ୍ଗରେ ହିଁ ଗତି କରେନି, କିଛି ପରିବର୍ତ୍ତନ ହେଉଥାଏ, କେତେବେଳେ ଉପରକୁ କେତେବେଳେ ତଳକୁ, ପୁଣି କେତେବେଳେ ଗୋଲ ଗୋଲ ଆମକୁ ଘୁରଉଥାଏ ଏ ଜୀବନ, ଯେ ଆମେ କେଉଁଠି ରହିଲା ଆମର ସେ କେନ୍ଦ୍ରବିନ୍ଦୁ ବୋଲି ଭାବୁ ଭାବୁ ଜୀବନ ସରିଯାଇଥାଏ। ତଥାପି ଜୀବନ ଗୋଟିଏ ଉପହାର ସଦୃଶ ମିଳିଛି ଏଇ ବିଶ୍ୱରେ ଆମକୁ ଅତିବାହିତ କରିବା ପାଇଁ, ଯେତେବେଳେ ଆମେ ତାକୁ ଚାଲନ୍ତୁ ଗୋଟିଏ ସୁନ୍ଦର ପୁଟ ଦେଇ ଜିଇଁଯିବା। ଯାହା ସମୟ ଆମକୁ ଉପହାର ଦେଲା ସେଇଟା ଆମର ପ୍ରାପ୍ୟ ବୋଲି ଭାବିବା। କିଛି ପ୍ରାପ୍ୟ ବେଳେବେଳେ ଅନ୍ୟ ପାଇଁ ଖର୍ଚ୍ଚ ହୋଇଯାଏ, କିଛି ପ୍ରାପ୍ୟ ବେଳେବେଳେ ଅନ୍ୟ ମନସ୍କରେ ନିଜ ପାଖରେ ରହିଯାଏ, ଯାହାକୁ ନେଇ ଆମେ ପାପ ପୁଣ୍ୟର ତରାଜୁରେ ନିଜକୁ ଅନେକ ସମୟରେ ତଉଲୁଥାଉ। ମୁଁ ଭୁଲ କରିଛି ନା ଠିକ୍, ମୁଁ ପାପ କରିଛି ନା ପୁଣ୍ୟ, ଏଇଟା ବି ଗୋଟିଏ ପ୍ରକାର ଦ୍ୱନ୍ଦ୍ୱ ଭିତରେ ଆମକୁ ଏମିତି ଘାଣ୍ଟି ଦିଏ ଯେ ଆମେ ଠିକ୍ଟା କ'ଣ ବୁଝିପାରୁନା। ତଥାପି ଜୀବନ ଜିଇଁବାକୁ ପଡ଼ିବ, ଚାଲନ୍ତୁ ଖୁସିରେ ଜିଇଁବା, ଭଲରେ ଜିଇଁବା। ଏବଂ ଆପଣମାନଙ୍କର ସୁମନ ଆସୁଛି ଆଜିର କାର୍ଯ୍ୟକ୍ରମର ଉପସ୍ଥାପକ ରଘୁନାଥ ବିଶ୍ୱାଳ, ନମସ୍କାର। ଆଚ୍ଛା, ଗୋଟିଏ କଥା କୁହନ୍ତୁ, ଆପଣ ଯେତେବେଳେ ବସ୍ରେ ଯାତ୍ରା କରୁଛନ୍ତି, ଅନେକ ସମୟରେ ଲକ୍ଷ୍ୟ କରୁଥିବେ ସାମ୍ନାର ଯେଉଁ କାଚ ଅଛି ଡ୍ରାଇଭର ସାମ୍ନାରେ, ଦେଖିବେ ସେଟା ବହୁତ ବିରାଟ କାଚ ଯେଉଁଥିରେ ଆପଣ ସ୍ୱଚ୍ଛ ଦେଖିପାରୁଛନ୍ତି ସାମ୍ନାକୁ, ସବୁକିଛି କ୍ଲିୟର। କେତେବେଳେ ମୋଡ଼ ଆସିବ,

କେତେବେଳେ କେଉଁଠି ଟ୍ରାଫିକ୍ ଆସିବ, କେତେବେଳେ କେଉଁଠି ଗ୍ରୀନ୍ ବା ରେଡ୍ ବା ପଥଚଲାଙ୍କ ପାଇଁ ସିଗ୍ନାଲ୍ ଆସିବ, ଏହିସବୁ ଜିନିଷ ଉପରେ ଆମେ ଗୋଟେ ଭିଜନକୁ କ୍ଲିୟର କରି ଦେଖୁ ଏବଂ ଆମର ଡ୍ରାଇଭିଂ ଚାଲିଥାଏ ବା ଡ୍ରାଇଭର ଗାଡ଼ି ଚଲାଉଥାନ୍ତି। କିନ୍ତୁ ଦେଖିବେ ସେହି ଗାଡ଼ି ଭିତରେ ବାମପଟେ ଡାହାଣ ପଟେ ଛୋଟ ଛୋଟ ଦୁଇଟି ଦର୍ପଣ, ଏବଂ ଡ୍ରାଇଭର ଯେଉଁଠି ବସେ ତା ସାମ୍ନାରେ ଆଉ ଗୋଟିଏ ମିରର ବି ଥାଏ ବା ଦର୍ପଣଟିଏ ଥାଏ, ଯାହା ସେଇଟା ବି ଛୋଟ। ଆଶ୍ଚର୍ଯ୍ୟର କଥା, ବେଳେବେଳେ ଆପଣ କେବେ ଚିନ୍ତା କରିଛନ୍ତି ଯେ ସାମ୍ନାର କାଚଟା ଏତେ ବଡ଼ ହେଲା, ଅଥଚ ପଛକୁ ଦେଖିବାର କାଚଟା ଏତେ ଛୋଟ କେମିତି ରଖାଗଲା? ଭାଇ, ମିରର ଛୋଟ ଅଛି, ତାକୁ ବଡ଼ କରିକି ଲାଭ କ'ଣ ବୋଲି ଆପଣ ଭାବୁଥିବେ ବା କହୁଥିବେ। ଆଉ କେତେ ଜଣ ଠିକ୍ ଆନ୍ସର ବି ଦେଉଥିବେ, ଏହା ପଛରେ କିଛି ଗୋଟେ ଲୋଜିକ୍ ବି ସେମାନେ ରଖୁଥିବେ। ଆମେ କୌଣସି ଲୋଜିକ୍କୁ ଯିବା ନାହିଁ କି କୌଣସି ବେଶୀ ବଡ଼ କଥା ବି ଭାବିବା ନାହିଁ, ବାସ୍ ଆମେ ଯେଉଁ ଜୀବନ ଜିଉଁଛେ ସେ ବିଷୟରେ ହିଁ ଭାବିବା। ଭାବିବା ଏତିକି ଯେ ଆମେ ସେଇ ବସ୍ରେ ବସିଛେ ବା ଜୀବନର ସେଇ ବସ୍ରେ ବସିଛେ ଆମେ। ଆଗକୁ ଆମକୁ କ୍ଲିୟର ଦେଖିବାକୁ ପଡ଼ିବ, ଆପଣଙ୍କର ଫୋକସ୍ ସାମ୍ନା କରିବାକୁ ପଡ଼ିବ, ସାମ୍ନାକୁ ଦେଖିବାକୁ ପଡ଼ିବ, ଯେମିତି ଅଘଟଣ ନ ଘଟେ, ଦୁର୍ଘଟଣା ନ ଘଟେ, ଆପଣ ଠିକ୍ ରୂପେ ଆପଣ ଗନ୍ତବ୍ୟସ୍ଥଳରେ ଆଗକୁ ଆଗକୁ ବଢ଼ିଯିବେ ଏବଂ ଆପଣଙ୍କର ଯାତ୍ରା ସୁଗମ ହେବ। ତଥାପି ବି ଆପଣଙ୍କୁ ବେଳେବେଳେ ବାଁ ପଟେ, ଡାହାଣ ପଟେ ଏବଂ ମଝିର ଦର୍ପଣକୁ ଦେଖିବାକୁ ପଡ଼େ। ଏଇଠି ଗୋଟିଏ କଥା କହିବି, ସାମ୍ନାଟା ହେଉଛି ଆମର ଭବିଷ୍ୟତ, ପଛଟା ହେଉଛି ଆମର ଅତୀତ। ଅତୀତକୁ କମ୍ କମ୍ ଦେଖିବା, ଭବିଷ୍ୟତକୁ ପୁରା ଆଖି ଭର୍ତ୍ତି କରିକି ଦେଖିବା, ଏଇ କଥାଟା ଯଦି ଆମେ ଭାବିବା, କେତେ ସୁନ୍ଦର ଦର୍ଶନ, କେତେ ସୁନ୍ଦର କଥାଟି କେଉଁଠି ଗୋଟେ ଶୁଣିଥିଲି, ଆପଣଙ୍କ ସହିତ ସେୟାର କରିଦେଲି। କହିବାର କଥା ହେଉଛି ଆମେ ବେଳେବେଳେ ଅତୀତକୁ ନେଇ ବହୁତ ପରିମାଣରେ ଘାଣ୍ଟି ହେଉ ଏବଂ ଭବିଷ୍ୟତ କଥା ଚିନ୍ତା କରୁନା, ଯାହାଫଳରେ ଆମର ଅଘଟଣ ଘଟେ, ଦୁର୍ଘଟଣା ଘଟେ। ଅତୀତକୁ ଦେଖିବାକୁ ତ ପଡ଼ିବ ହିଁ ପଡ଼ିବ, କିନ୍ତୁ କମ୍ ଦେଖିବା, ଯେଉଁଥିରେ କିଛି ସୁଖ ଥିବ, ଯେଉଁଥିରେ କିଛି ସତର୍କତା ପାଇଁ ସମ୍ଭାବନା ଥିବ ଆଗକୁ ବଢ଼ିବାରେ, ତ ସେଇଟାକୁ ଦେଖିଲେ ହିଁ ଆମର ଯାତ୍ରା ଆହୁରି ସୁଗମ ହେବ ଏବଂ ଆମର ଅନ୍ୟ ପାଇଁ ବି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ୱ ଯିଏକି ଆମକୁ ଚାହୁଁଛି ଏବଂ ଆମ ହୁଏତ ଆମ ଅଜାଣତରେ ତାର ଗୋଟିଏ ଇନ୍ସପାଇରେସନ୍ ହୋଇକି ରହିଯାଉଛି ବା ପ୍ରେରଣାଦାୟକ ଲୋକ ହୋଇକି ରହିଯାଇପାରେ ନା, କ'ଣ କହୁଛନ୍ତି? ତେଣୁ ଚାଲନ୍ତୁ ସାମ୍ନାକୁ ମନ ଭରି ଦେଖିବା, ଯେମିତି ଆମର ଅଘଟଣ ନ ଘଟୁ, କିନ୍ତୁ ପଛକୁ ବି ଅଳ୍ପ ଟିକେ ଦେଖୁଥିବା, ଯେଉଁଥିରେ ଖୁସି ଆଉ ଭଲ ପାଇବା ଅଛି।

ଅନେକ ସମୟରେ ଆପଣ ଲକ୍ଷ୍ୟ କରିଥିବେ ଯେ ଆପଣ ବସ୍କୁ ଅପେକ୍ଷା କରିଛନ୍ତି, କିନ୍ତୁ ଆପଣ ଯେଉଁ ନିର୍ଦ୍ଧାରିତ ସମୟ ଭିତରେ ଯାତ୍ରା କରିବାର କଥା ଠିକ୍ ସେହି ସମୟରେ ବସ୍ଟି ଆସିକି ପହଞ୍ଚୁନି। ଆଉ ବେଳେବେଳେ ଏମିତି ବି ହୁଏ ଆପଣ ଠିକ୍ ସମୟରେ ଯାଇ ବସ୍ଷ୍ଟାଣ୍ଡରେ ପହଞ୍ଚିବାର କିଛି ମୁହୂର୍ତ୍ତ ଆଗରୁ ଆପଣ ଯିବାକୁ ଥିବା ବସ୍ଟି ଷ୍ଟେସନ୍ ଛାଡ଼ିଦେଇଛି। ତ ମନରେ ଗୋଟିଏ ହତାଶ ଭାବ ଆସେ, ବସ୍ ଫେଲ୍ ହୋଇଗଲି, ମୁଁ ଯେଉଁ ଜାଗାକୁ ଯାଉଛି ସେଠିକି ଯିବା ପାଇଁ ଆହୁରି 2-3 ଘଣ୍ଟା ମୋତେ ଅପେକ୍ଷା କରିବାକୁ ପଡ଼ିବ, ବା ସେହି ଦିନରେ ଆଉ ଯିବା ପାଇଁ ଗାଡ଼ି ନାହିଁ, ମୁଁ ଯିବି କେମିତି, ଏମିତି ଗୁଡ଼ାଏ କଥା। ଏମିତି ବି ଗୋଟେ ଗୋଟେ କଥା ଆପଣ ଶୁଣିଥିବେ ଆପଣଙ୍କ ବନ୍ଧୁଙ୍କ ପାଖରୁ ହେଉ କି ଘରେ ବି କାହାର ଗୋଟେ ଏକ୍ସପିରିଏନ୍ସ ଥିବ। ମୁଁ ଟିକେଟ୍ କାଟିଥିଲି କିନ୍ତୁ କୌଣସି କାରଣବଶତଃ ସେ ବସ୍ରେ ଯାଇପାରିଲିନି, ମୁଁ ଲେଟ୍ରେ ପହଞ୍ଚିଲି, ବସ୍ଟି ପଳେଇଲା ଏବଂ ଆଗକୁ ଯାଇ ଦୁର୍ଘଟଣା ହେଲା। ମୁଁ ଯଦି ଯାଇଥାନ୍ତି କ'ଣ ହୋଇଥାନ୍ତା ମୋ ସ୍ଥିତି? ଏମିତି ବି ହୋଇଥିବ ଆପଣ ଯାହାକୁ ବେଶୀ ଭଲ ପାଉଛନ୍ତି ସିଏ ଆପଣଙ୍କୁ ବେଖାତିର କରୁଥିବ, ଆପଣ ତାକୁ ଯେତେ ପ୍ରକାର ଆପଣଙ୍କ ମନ ପ୍ରାଣ ଦେଇକି ଭଲ ପାଉଛନ୍ତି ସିଏ ସେହି ପରିମାଣରେ ଆପଣଙ୍କୁ ଭଲ ପାଇବା ଦେଉନଥିବ। ପ୍ରକାରାନ୍ତରେ ସିଏ ଯାହାକୁ ଭଲ ପାଉଥିବ ଆପଣଙ୍କଠାରୁ ସିଏ ସବୁ ଗୁଣରେ କମ୍ ଥିବ, କିନ୍ତୁ ତାକୁ ସିଏ ଭଲ ଲାଗୁଥିବ। କେଉଁଠି ବ୍ରେକଅପ୍ ବି ହେଲା ଭଳିଆ କଥା ଘଟିଥିବ। ଏହିସବୁ ଘଟଣା କହିବାର କଥା ହେଲା ଯେ ବେଳେବେଳେ ଆପଣଙ୍କୁ କଷ୍ଟ ଦିଏ ଗୁଡ଼ାଏ ଜିନିଷ, ସମସ୍ୟା ଯେତେବେଳେ ଥିବ ଦେଖିବେ ଆହୁରି 4-5ଟା ସମସ୍ୟା ଆସେ ତା ସହିତ। ଆପଣ କହୁଥିବେ ଯେତେବେଳେ ସମସ୍ୟା ଆସିବ ତାର ଫ୍ୟାମିଲି ଧରିକିରି ଆସେ, ରୋଗ ଆସିବ ତାର ଫ୍ୟାମିଲି ଧରିକି ଆସିବ। ଆପଣ ଗୋଟେ କଥା ଟେଷ୍ଟ କରିବାକୁ ଯାଇଥିବେ ମେଡ଼ିକାଲ, ଆପଣଙ୍କୁ ଆଉ 4-5ଟା ତା ଭିତରେ ଲିଷ୍ଟ ହୋଇଯିବ ଯେ ଏଇଟା ଟେଷ୍ଟ କର, ସେଇଟା ଟେଷ୍ଟ କର, ୟା ଭିତରେ ଆପଣ 4-5ଟା ଟେଷ୍ଟ କଲାବେଳକୁ 2-3ଟା ପଜିଟିଭ୍ ବାହାରିଥିବ। ତ

ଏସବୁ ଜିନିଷ ସକାରାତ୍ମକ ଭାବରେ ହେଉ କି ନକାରାତ୍ମକ ଭାବରେ ବି ହେଉ, ଏଭ୍ରିଥିଙ୍ଗ୍ ଇଜ୍ ସେଡ୍ୟୁଲ୍ଡ, ସବୁକିଛି ଆଗରୁ ନିର୍ଦ୍ଧାରିତ କରିକି ସେ ଅଦୃଶ୍ୟ ଈଶ୍ୱର ଆମ ପାଇଁ ରଖିଥାନ୍ତି। କିନ୍ତୁ ଗୋଟିଏ ପ୍ରୋସେସ୍କୁ, ଗୋଟିଏ ପ୍ରକ୍ରିୟାକୁ ଆମକୁ ଭରସା ରଖିବାକୁ ପଡ଼ିବ, କାହିଁକିନା ଭରସା ରଖିଥିଲେ ହିଁ, କଷ୍ଟ ପାଇଥିଲେ ହିଁ ଆଉ କିଛି ଦିନ ପରେ ବା ଆଉ କିଛି ବର୍ଷ ପରେ ଗୋଟିଏ ନିର୍ଦ୍ଦିଷ୍ଟ ସୋପାନରେ ଆପଣ ପହଞ୍ଚି କହିବେ ଯେ ନାହିଁ, ମୋ ପାଇଁ ଯାହା ହୋଇଥିଲା ଠିକ୍ ହିଁ ହୋଇଥିଲା ଏବଂ ସେଇଟକ ସମୟକୁ ମୁଁ ସମ୍ଭାଳି ନେଲି ବୋଲି ଆଜି ଏହି ସ୍ଥାନରେ ପହଞ୍ଚିଛି। ତେଣୁ ସବୁବେଳେ ଗୋଟିଏ ପଜିଟିଭ୍ ଭାବନାଟାକୁ, ଗୋଟିଏ ଭାବବୋଧକୁ ନିଜ ପାଖରେ ରଖନ୍ତୁ।

ସୂତ୍ର ଅଛି କୁଆଡ଼େ ଯେ ପୂର୍ଣ୍ଣକୁ ହିଁ ସବୁବେଳେ ବ୍ରହ୍ମାଣ୍ଡ ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଥାଏ, ଏବଂ ଅଭାବ ଯଦି ଅଛି ସେହି ଅଭାବଟା ଆପଣଙ୍କର ପୂରଣ କରିବାକୁ ଚେଷ୍ଟା କରୁଥାଏ, ଆପଣ ଯଦି ସମ୍ପୂର୍ଣ୍ଣ ଅଛନ୍ତି ସେ ସମ୍ପୂର୍ଣ୍ଣଟାକୁ ବି ସେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଥାଏ। ତେଣୁ ସବୁବେଳେ ଗୋଟିଏ ଭାବଦଶାକୁ ଆମକୁ ରେସ୍ପନ୍ସ କରିବାକୁ ହେବ। ଯାହା ଭାବୁଛନ୍ତି ତାହା ହିଁ ମିଳିବ, କିନ୍ତୁ ଯାହା ଚାହୁଁଛନ୍ତି ସେଇଟା ଆପଣଙ୍କୁ ମିଳିବ କି ନା, ଏଇଟା ତ ସେଇ ବ୍ରହ୍ମାଣ୍ଡର ସୂତ୍ର ଉପରେ ନିର୍ଭର କରେ। ତେଣୁ ଏଇଠି ହିଁ ଚିନ୍ତା କରିବା କଥା, ମୁଁ ଭାବୁଛି କ'ଣ, ମୁଁ ଚାହୁଁଛି କ'ଣ।

0: ଅଛନ୍ତି ଆକାଶବାଣୀ ଲାଇଭ୍ର ପରିସର ଭିତରେ ଏବଂ ଆପଣଙ୍କ ସହ କଥା ହେଉଛି ମାଇକ୍ରୋଫୋନ୍ ସାମ୍ନାରେ ମୁଁ ରଘୁନାଥ ବିଶ୍ୱାଳ। କିନ୍ତୁ କଥା ଆଗକୁ ବଢ଼ାଇବା ପୂର୍ବରୁ ଛୋଟ ବିରତି ବିଜ୍ଞାପନ ପାଇଁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ବେଳେବେଳେ ନିଦା ଫାଜିଲିଙ୍କ ଗୋଟିଏ କବିତା ମନକୁ ଆସିଯାଏ। ଗମ୍ ହେ ଆବାରା ଅକେଲେ ମେ ଭଟକ ଜାତା ହେ ଜିସ୍ ଜାଗା ରହିହେ ୱହାଁ ମିଲତେ ମିଲାତେ ରହିହେ। ଆପଣ ଯେଉଁଠି ବି ଅଛନ୍ତି, ଯେମିତି ବି ଅଛନ୍ତି, ବାସ୍ ଆପଣଙ୍କ ପାରିପାର୍ଶ୍ୱିକ ସ୍ଥିତିକୁ ଏବଂ ଆପଣଙ୍କ ମାହୋଲ ଭିତରେ ରହୁଥିବା ଚରିତ୍ରମାନଙ୍କ ସହ ଗୋଟିଏ ସୁନ୍ଦର ହସ ଆଉ ଆଖିର ଭାବରେ ଗୋଟିଏ ଆପଣ ଆପଣ ସବୁବେଳେ ଦେଇ ଆସନ୍ତୁ। ଦେଖିବେ ଆପଣ ଏକୁଟିଆ ନାହାନ୍ତି, ହଁ ସବୁବେଳେ ଯେ ଆପଣଙ୍କର ଛାଇ ପରି କେହି ଜଣ ସାଥେ ସାଥେ ଥିବ ଏବଂ ଆପଣଙ୍କୁ ଦିଗ୍ଦର୍ଶନ ଦେଉଥିବ ସେମିତି ତ କିଛି ମାନେ ନାହିଁ, କିନ୍ତୁ ଅତି କମ୍ରେ ଆମେ ତ ଅନ୍ୟ କାହାର ସାଥୀ ହୋଇପାରିବା, ଆପଣାର ହୋଇପାରିବା।

0: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
1: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
2: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
1: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
1: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
6: ଆପଣଙ୍କ ସହରରେ ବା ଆପଣଙ୍କ ଗାଁରେ ଯେଉଁଠି ଆପଣ ରହୁଛନ୍ତି ସବୁବେଳେ, ହୁଏତ ଆପଣଙ୍କୁ ସମସ୍ତେ ଚିହ୍ନିଥିବେ, ସମସ୍ତେ ଜାଣିଥିବେ। କିନ୍ତୁ ଇଆର ମାନେ ନୁହଁ ଯେ ଆପଣ ଚାହିଁଲା ଭଳିଆ ସମସ୍ତେ ହୋଇଥିବେ। କହିବାର କଥା ହେଲା, ଏତେ ଗହଳି ଭିତରେ ବି ଆପଣ ସମ୍ପୂର୍ଣ୍ଣ ରୂପେ ଏକୁଟିଆ, ତେଣୁ ନିଜକୁ ଆଉ ଗୋଟିଏ ମୁଁ ଖୋଜିବାକୁ ପଡ଼ିବ, ଯାହା ସହିତ ଆପଣ ଗପିପାରିବେ, ଯାହାକୁ ମନ କଥା ଖୋଲିକି କହିପାରିବେ, ଏବଂ ଯିଏ ଆପଣଙ୍କ ସବୁ କଥାରେ ହୁଁ ମାରୁଥିବ, ଏବଂ ଆପଣ ଯାହା ସବୁ କଥାକୁ ମାନେ ତାର ସବୁ କଥାକୁ ଆପଣ ମୁଣ୍ଡ ପାତି ଶୁଣି ନେଉଥିବେ। ଖୋଜିଛନ୍ତି ସେମିତି ସାଥିଟିଏ, ଆପଣଙ୍କ ନିଜ ଭିତରେ ହିଁ ସେ ଅଛି, ସେଇ ମୁଁ। କିସି କେ ବାସ୍ତେ ରାହେ କାହାଁ ବଦଲତି ହେ, ତୁମ ଆପନେ ଆପକୁ ଖୁଦ ହି ବଦଲ ସକୋ ତ ଚାଲ।

କେବେ କେମିତି ଜୀବନ ଲାଗେ ସାରା ରାତି ଝଡ଼ରେ ଉଜୁଡ଼ି ଯାଇଥିବା ପାହାଡ଼ ତଳର ଗାଁ, ପୁଣି କେବେ ଲାଗେ ଗୋଟିଏ ସୁନ୍ଦର ଅଭୁଲା ପ୍ରେମ ଗୀତେ। ତଥାପି ବେଳେବେଳେ କହିଦେବାକୁ ଇଚ୍ଛା ହୁଏ, ତୋ ଇନ୍ଦ୍ରଧନୁର ଗାଁରେ ମୁଁ ପ୍ରବାସୀ ମେଘର ଛାଇ, କେବେ ଭିଜୁଥାଏ କୁହୁଡ଼ି ସାଥିରେ, କେବେ ହଜିଥାଏ ବର୍ଷାର ଗୀତ ଗାଇ। ତୁ ନଭେମ୍ବରୀ ସକାଳ ଆଲୁଅ, ଅଳସୀ କ୍ଷେତରେ ନହକ ବୟସୀ, ମୁଁ ପାହାଡ଼ ଘେରା ସବୁଜିମା ସତେ ବାଦାମ କ୍ଷେତର ରାତି।

ବାସ୍ ଏଇ ପର୍ଯ୍ୟନ୍ତ ଆପଣମାନଙ୍କ ସହ କିଛି କଥାରେ କଥାରେ ଏବଂ ଗୀତରେ ଗୀତରେ ଏହି ଯାତ୍ରା ଥିଲା ଆକାଶବାଣୀ ଲାଇଭ୍ରେ। ପୁଣି କେବେ କେମିତି ମହଲତ ମିଳିଲେ ଆଉ କିଛି କଥା ହେବା ନିଜ ନିଜ ବିଷୟରେ, ଏବଂ ଆପଣଙ୍କ କଥା, ମୋ କଥା, ଆମ ସମସ୍ତଙ୍କ କଥା ଏମିତି ହିଁ ହେଉଥିବା। ଏଇଟା ହିଁ ତ କଥାବାର୍ତ୍ତା ଭିତରେ କିଛି ବାଟ ଚାଲିଯିବାର ଯେଉଁ ସୁଖ। ତେବେ ଯିବାବେଳକୁ ଆଜିର ଉପସ୍ଥାପକ ରଘୁନାଥ ବିଶ୍ୱାଳ ଆପଣଙ୍କୁ ନିଧା ଫାଜଲିଙ୍କ କବିତାର ଦୁଇ ଧାଡ଼ି ଏତିକି କହିବ। ବଦଲା ନା ଆପଣେ ଆପକୁ ଯୋ ଥେ ବହି ରହେ ମିଲତେ ରହେ ସଭିକ ସେ ମଗର ଅଜନବୀ ରହେ।

ଏଥର ଚଳଚ୍ଚିତ୍ର ସନମରେ ଶିଳ୍ପୀ ମିଠୁନ, ଅରିଜିତ ସିଂ ଏବଂ ସାଥୀ ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ମିଠୁନ।

ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଜିନ୍ଦେଗି ଚଳଚ୍ଚିତ୍ରରୁ। ଗାଇଛନ୍ତି ରେଖା ଭରଦ୍ୱାଜ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ଅହମ୍ମଦ ଏବଂ ଗୀତ ରଚନା କରିଛନ୍ତି ସବିର ଅହମ୍ମଦ। ଚଳଚ୍ଚିତ୍ର ଜିନ୍ଦେଗୀ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଲୁଟେରା ଚଳଚ୍ଚିତ୍ରରୁ, ଶିଳ୍ପୀ ମୋନାଲି ଠାକୁର। ସଙ୍ଗୀତ ଦେଇଛନ୍ତି ଅମିତ ତ୍ରିବେଦୀ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ।

ବଡିଗାର୍ଡ଼ ଚଳଚ୍ଚିତ୍ରର ଏହି ଗୀତଟି ସହିତ ହିଁ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଆଜି ଦିନ 2:15 ଶୁଣିବେ ପୁଣି କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 12:30 ଆରମ୍ଭ କରୁଛୁ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ନେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ।

0: ବାରୁ ସଭା ହେଲେ ତା ମାନ ଉତ୍ସାରେ ଆଜିକାଲି ପାଲବା ଖାନା ଉହାଲିସ୍ କେ ମାଟନା ଦି ମାନେ ନେଟେ ସଭା ବେଡ଼ାତି ନିବିଡ଼ା ନିବିଡ଼ି କ୍ୟା ସାହ ଏ ଜାଣତି ନିହିନି କି ମାନା କି ହାଁ ଏ ବାଟେ ମଜାନେ ଏଠି ମାର ମଜା ହାଁ ଏ ପାଲାତି କାଜା ହି ନେଇଛି ସାରେ ଏ ଜାଣି ମଜା ମାର ଏ ଉହାଲ ତାକିସ୍ କେ ନିହିକି ଏ ସଭା ବେଡ଼ାତି ମାର ଜମିତି ପ୍ରସ୍ତୁତ କିନା ଦି ମାନେ
1: ହଁ ମାମା ଯେ ମାର ଏଛେ ତ ଉହିନ କଥା ଏ ସମାନ ଟାଇମ୍ ତ ଉହି ସାରେ ମାଙ୍ଗ ଏମ୍ବାତି ତାନି ରୋଗ ବେମାର ଜିକେ କୁଲିଣ ଏତେ ଶୀଘ୍ର ଆହ ଏ କି ଓଡ଼େ ନିହିଙ୍କି ଜିକେ ଡାକି ଆନେ
0: ଓଡ଼େ ଆଜିକାଲି ତ ମାର ମେସିନ୍ ନେ ଏଦା ପାଇଁ ଝି ନେ ବ୍ୟସ୍ତି ସମାନ ଆମେ ଗୋଟେ ଗାବାର ବେଡ଼ା ଡୋଇତୁ କାଡ଼ା ବେଡ଼ା ଡୋଇତୁ କି ଆମେ ବାହାରୁ ହାଜିମ୍ ନେ ଇଚି ସାରେ ଆଜିକାଲି ସେ ଉହାତୁ ନାହିଁ ଆଜିକାଲି ଉହି ସାରେ ଏନ୍ତା କି ସାରେ ଗାଡ଼ି ଆଷଡ଼ା ଏଚେ ବେଲେ ତ କାଜା ପିଉ ଉହାନେ ୱାର୍ଦା ପିଉ ଏଚେ ବେଲେ ତ ହିରୁଜି ନେ ମାନେ କାଏ ଏ ପାଲାତି ଧୀରେ ଧୀରେ ହିରୁଜି ହାଁ ରଚା କାଜା ଆତେ ସାରେ ଏ ଗାଲି ପିଉ କି କାଡ଼ା ବାତି ସାରେ ଏ ଦାଣି ମଜା ବେଚା ହେଲେ ଆଡ଼େ ଏଦା ପାଇଁ ତାଇ ଭାଇ ମାର କୁଲି ଉହାଲି ତା କିଞ୍ଚି ନେ ଏଟେ ମାର ମାଟନାଦି ମାନେ
1: ଓଡ଼େ ମାର କୁଲି ତାକି ମାଟନ ଓଡ଼େ ଯାହା ଦରକାର ଜମି ତାକି ଗୋବର କତ ଆପେ କି ଏନି ଜୈବିକ ସାର ଆପେ ଏ ଦାଣି ଏଠି କେବେ ଏତି ହିଁ ନେହେ ଆନେ ଏନି କଥା ନି
0: ମାର ଏନିକି ନାଇଁ ଇ ସାର ପ୍ରୟୋଗ ଇଞ୍ଜିନିୟରିଂ ଇ ଦାଣି ତାକି ସେ ମାର ନିହିକି ବେଞ୍ଜା ପୁଞ୍ଜା ହାଁ କିନାଦି ମାନେ ଲୋକ ଏନା କିଣରେ ୟୁରିଆ ଆପେ ଗୁରୁମୁରା ଆପେ ହାର କହି ଆସିନ୍ରେ ମାତ୍ର ଇଡ଼ାପି କାତା ଗୋବର କତ ଇଞ୍ଜିନ୍ରେ ଇ ଦାଣି ତି ମାର ଉଣାକି ଆସୁଛି ନାହିଁ ଇ ଦାଣି ଉଣାକିତି ସାରେ ଅଜେ ଏଦା ତାକି ମାର ଗୋବର କତ ଯଦି ମାର ଅଧିକ ହି ନାହିଁ ଇଚ୍ଛି ସାରେ ଗାଡ଼ୁ ହି ନାହିଁ ଇଚ୍ଛି ସାରେ ମା ଭୂମିସ୍କେ ଜମିସ୍କେ ଏ ଦିସ୍କେ ଲାଗି ଆଏ ଅଜିନେ ଓଡ଼େ ଏ ପାସ୍କେ ଆନେ ସବୁଦିନ ମାର ଏ ରାସାୟନିକ ସାର ପ୍ରୟୋଗ କିତି ସାରେ କି ହିତି ସାରେ ହାରେକା ଜମିସ୍କେ ନଷ୍ଟ ଆନେ ଏଦା ପାଇଁ ତାଇ ବା ଆମେ କଣ୍ଟା ଚାନ ଧାନ ଚାଷ ଆପେ ଇ କୁଲିଂ ଚାଷ ଆପେ କି ମାଣ୍ଡିଆ ଚାଷ ଆପେ ଏ ନିସ୍କେ ଚାଷବାସ କିନା ଇଚ୍ଛାରେ ମାର ଇ ଗୋବର କତତି ବ୍ୟବହାର ଟିକେ ହାରକା କିନାଦି ମାନେ ଓଡ଼େ ଜୈବିକ କତସ୍କେ ମାର ତିଆରି ଖାନା ମାର ଏଦାଣିତି ଯଦି ମାର ଲେମ୍ବି ନା ଇଚ୍ଛାରେ ହାରକା ହଜିନେ
1: ସାତ କଥା ମାମା ନିନେ ଲେଚିଲେ ଇ ସରକାରୀ ଗାତା ବାହିନେ ଓଡ଼େ ନାଟା ଯେଉଁ ତିଆରି କିନି ଗାତା ଉପରେ ବହୁତ ପରକ ରହିନେ ମାର ଯଦି ସରକାର ଗାତା ଯଦି ଗାଡ଼ି ମେଥା ହାତକୁ ନା ଇଚ୍ଛି ସାରେ ଏନା ଆହିନ ଯୋଉ ଜମି ଭିତରା କି ଭୂମି ଭିତରେ ଡିନୁ ଏ ଜୀବାଣୁକା ଲଦ୍ରା ଆପୁ ଏନା ହା ହା ନୁ ଯୋଉ ଜମି କି ଉର୍ବର କି ହିନୁ ଏ ଗୋଟେ ଉର୍ବର କି ଉଦେ କି ଏଇ ଉୟାସ କେ ମାବି ନିହିକ ହଉ ଆଠୱା ହାନେ ଏଇ ଭିତରା ହଉଡ଼ୁ କି ଲାକଚ କେ ହତାଉ ଏନା ତା କି ମାର ଏନିକି ନାଇଁ ମାନେ ଯେକୌଣସି ଚାଷ କିନି ପୂର୍ବରୁ ମାର ନିହିକି ସାର କତ ପ୍ରୟୋଗ କି ନାଇଁ ମାନେ
0: ତ ତାଇ ଭାଇ ଏ କଥା ମାବୁ ହାଡ଼ା ହିଁ ଚମି କୁଲି ଚାଷ ଉପରେ ହାରକା ପୁଞ୍ଜାଲ ତାକି ଚାଷବାସ ଉପରେ ପୁଞ୍ଜାଲ ତାକି କୁଲି ଚାଷ ଉପରେ ପୁଞ୍ଜାଲ ତାକି ର ତାଇ ମାନେ ସେ ଏ ତାଇ ତାଣ୍ଟ ମାର ବେନ
2: ଜହରା ତାଇ ଦୋରୁ ନାଇଁ ଦୋରୁ ଟିକେ ବ୍ୟସ୍ତମ
3: ନା ଦୋରୁ ରାମଗୁଣ୍ଟା ନାଇଁ ଦୋରୁ ଶ୍ରୀମୁଡ଼ା ନା ଦୋରୁ ରାମଗୁଣ୍ଟା ନାଇଁ ଦୋରୁ ଶ୍ରୀମୁଡ଼ା
2: ବ୍ଲକ
3: ବ୍ଲକ ସିମଲିଗୁଡ଼ା
2: ସିମଲିଗୁଡ଼ା ତା ନାଁ ବି ଆଜି ନା
3: ତା ନାଁ ପଟାଙ୍ଗୀ
2: ଜିଲ୍ଲା କୋରାପୁଟ
3: ଜିଲ୍ଲା କୋରାପୁଟ
2: ହଁ ହଁ ଆଚ୍ଛା ଚାଷ କି ହିଁ ଯାହା ଚାଷ ଏନି ଚାଷ କି ହିଁ ଯେ
3: ଚାଷ ଅଛି କୁଲି ଚାଷ
2: କୁନିଆ ମାଣ୍ଡିଆ
3: କୁଲି ମାଣ୍ଡିଆ
2: ହଁ କି ହିଁ ଯାହା ହଁ କୁଲି ଚାଷ ତା ଟିକେ ଏନ ଏନି କି ନାଇଁ ଏ ବିଷୟରେ ଟିକେ ନାଙ୍ଗ ବ୍ୟସ୍ତ ଦିହା ଏ କୁଲି ନେ ମାର ଚାଷ କି ହାଲ ତାକି ସବାଣ କି ହାଲ ତାକି ମାର ତଲି ଏନି ଖାଲି ପଡ଼ା ନେ
3: ଏନି କିଛି ପାଲା ବାହାଲ ବାହାଲି ଛ ପତନାଇ ପତା ଫିନା ବଡେ ଓହା
2: ପାଲା ତା ଆମେ ବୋ ମାନ ଆଡାପି କତର ବାଖାଲ ପଡ଼ା ନେ
3: ହଁ ଆଡାପି ତା କି ନାଇଁ
2: ହଁ ହଁ ଏ ସରକାର ଗାତ ଆଡ଼େ ମିଥି ଯେ
3: ହଁ ଗାତା ସରି ନେଇ ସରି ଦେ ଦାୟ ଜଲା ନାନେ
2: ଆନେ ହାଏ ପାଲା ବାଖ ହିଁ ଯେ ଏକର ତା କି ଏଚର କେ ଜି ଆହିନ କୁଲିଆ
3: ଏକର ତା କି ତିନ କେ ଜି
2: ହାଇବ୍ରିଡ଼ ଆ ଆଚ୍ଛା ଦେଶିଆ କେ ଇଛି ସାରେ
3: ଦେଶିଆ କା ସରି
2: ଏଚର ମାଣା
3: ଚାରି ପାଞ୍ଚ ମାଣ ଲକ୍ଷ ଡାଇନ ଦେଶିଆ କା ସରି ଜଳେ ଗୁଞ୍ଜି ହାଇବ୍ରିଡ଼ କେ ପଡା ନେ ଏକର ତା କି ତିନ କେ ଜି ଦରକାର
2: ଦରକାର ହାଇବ୍ରିଡ୍ ହାଁ ଯା ହାଇବ୍ରିଡ୍ ଆତେ ଅଳ୍ପ କାଟି କୁଲି ବାହିନୁ
3: ହଁ ଯେ ଆପଣ ଆମର ସେ ଦେଶା ଖିଲରେ ହାଇବ୍ରିଡ୍ ଖିନ୍ତି
2: ହେଲେ ଉହାଲ ତାକି ପାଲା ବାଖା ଏଛର ଦିନ ପରେ ଉହିଁ ଯେରି
3: ଉହାଲ ତାକି ସେ ମାସେ ପରେ ଉଦିଆ ହେନୁ
2: ପାଲା ବାଖା ହଁ ହଁ ଉହି ନାଟି ଏ ଯୋଉ ସବାଇଆ
3: ସବା ସେରି ନାଇଁ ର ତିନି କାଶ ପିସ ତିନି କାଶ ପିସରେ ଅର୍ କାଶ ଟି ଇଡି ପାଡି ତାସ ସମା ପାଠ ଚାପ କାତୁ ନାଇଁ ପାଠ ଚାପ କାସ୍ତି ଅଳେ ଅଳେ ସପ୍ତାହ କି ତିନି ଦିନ କି ବର୍ଷରେ ଅର୍ ଦେବା ଅର୍ ପାଠ କି ନାଇଁ
2: ବର୍ଷା ତାକି ଏଚର ଦେବା
3: ଦେବା
2: କାରା ଟାଇମ୍ ତ ଏମିତି ଲେଞ୍ଜୁ ହାଲ ପଡ଼ା ନେ କୁଲିଆ

ପ୍ରଚାରକଲୁ କନ୍ଧବାସାର କାର୍ଯ୍ୟକ୍ରମ ପୁନେ ନେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରି ଜାନି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହାର୍ଟ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ ଭଜନ। ପ୍ରଥମେ ପୁରାତନ ରଚନାରୁ ଗାଇଛନ୍ତି ଶିଳ୍ପୀ ବେଲା ସାବିର।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଟ୍ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
3: ପରବର୍ତ୍ତୀ କଣ୍ଠଶିଳ୍ପୀ ଅନୁରାଗ ସେନ, ଗୀତ ସଂଗୀତ ରାମ ସମ୍ପତ।

ଗୀତଟି ଶୁଣୁଥିଲେ ବି ପାର୍କ କଣ୍ଠରୁ। ଗୀତ ରଚନା କରିଥିଲେ ମନୋଜ ମୁନ୍ତାଶ୍ରୀ। ପରବର୍ତ୍ତୀ କଣ୍ଠଶିଳ୍ପୀ ପାୟଲ ଦେବ। ଗୀତିକାର କୁନାଲ ବର୍ମା।

64

0: ପ୍ରଚାର କଲୁ କେତୋଟି ହିନ୍ଦୀ ସୁଗମ ସଙ୍ଗୀତ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ଓଡ଼ିଶାର ଜଳବାୟୁ ଓ ମୃତ୍ତିକା ଆମ ସୂର୍ଯ୍ୟମୁଖୀ ଚାଷ ପାଇଁ ବେଶ ଅନୁକୂଳ। ସୂର୍ଯ୍ୟମୁଖୀ ଏକ ଗୁରୁତ୍ୱପୂର୍ଣ୍ଣ ତୈଳବୀଜ ଫସଲ, ଯାହା କମ୍ ସମୟ ଏବଂ କମ୍ ପାଣିରେ ଭଲ ଅମଳ ଦେଇଥାଏ। ଏଥିପାଇଁ ଉପଯୁକ୍ତ ଜଳବାୟୁ ଆବଶ୍ୟକ। ଯେପରିକି ସୂର୍ଯ୍ୟମୁଖୀ ଏକ ଆଲୋକପ୍ରିୟ ଫସଲ, ଏହା ବିଭିନ୍ନ ପ୍ରକାରର ପାଣିପାଗରେ ବଢ଼ିପାରୁଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଜଳବାୟୁରେ ଏହାର ଅମଳ ସର୍ବାଧିକ ହୋଇଥାଏ। ସୂର୍ଯ୍ୟମୁଖୀ ଗଛର ବୃଦ୍ଧି ପାଇଁ ତାପମାତ୍ରା 20 ଡିଗ୍ରୀ ସେଲସିୟସରୁ 30 ଡିଗ୍ରୀ ସେଲସିୟସ ରହିଲେ ସବୁଠାରୁ ଭଲ। ଅତି କମ୍ ତାପମାତ୍ରା ବା 10 ଡିଗ୍ରୀ ସେଲସିୟସରୁ କମ୍ ହେଲେ ଗଜା ହେବା ପ୍ରକ୍ରିୟା ଧୀମା ହୋଇଯାଇଥାଏ। ଫୁଲ ଫୁଟିବା ସମୟରେ ଅତ୍ୟଧିକ ଗରମ ବା 38 ଡିଗ୍ରୀ ସେଲସିୟସରୁ ଅଧିକ ହେଲେ ଦାନାଗୁଡ଼ିକ ଫମ୍ପା ରହିଯାଏ ଓ ତେଲ ଅଂଶ କମିଯାଇଥାଏ। ଏହି ଗଛ ସୂର୍ଯ୍ୟ ଆଲୋକ ପ୍ରତି ଅତି ସମ୍ବେଦନଶୀଳ। ଫୁଲ ଫୁଟିବାଠାରୁ ପାକଳ ହେବା ପର୍ଯ୍ୟନ୍ତ ନିର୍ମଳ ଆକାଶ ଓ ପ୍ରଚୁର ଖରାର ଆବଶ୍ୟକ ରହିଥାଏ। ଏହା ଏକ ମରୁଡ଼ି ସହଣୀ ଫସଲ। ଯଦି 500 ରୁ 700 ମିଲିମିଟର ବାର୍ଷିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଆମେ ଚାଷ କରିବା ତେବେ ଏହା ଭଲ ହୋଇଥାଏ, କିନ୍ତୁ ଫୁଲ ଫୁଟିବା ସମୟରେ ଲଗାତାର ବର୍ଷା ହେଲେ ପରାଗ ସଙ୍ଗମରେ ବାଧା ସୃଷ୍ଟି ହୋଇଥାଏ। ସୂର୍ଯ୍ୟମୁଖୀ ପ୍ରାୟ ସବୁ ପ୍ରକାର ମାଟିରେ ଚାଷ କରାଯାଇପାରେ, କିନ୍ତୁ ଅଧିକ ଅମଳ ପାଇଁ ପଟୁ ମିଶ୍ରିତ ଦର୍ଶା ମାଟି ବା ନିଗିଡ଼ା ମଟାଳ ମାଟି ସୂର୍ଯ୍ୟମୁଖୀ ପାଇଁ ସବୁଠାରୁ ଭଲ। ଏହି ମାଟିର ଜଳ ଧାରଣ କ୍ଷମତା ଅଧିକ ରହିଥିବା ଆବଶ୍ୟକ। ଜମିରେ ପାଣି ଜମି ନ ରହିବା ଉଚିତ। ଯଦି ଜମିରେ ପାଣି ଜମି ରହେ ତେବେ ଗଛର ଚେର ସଢ଼ିଯାଏ ଓ ଉଇ କିମ୍ବା କବକ ଜନିତ ରୋଗ ବଢ଼ିଯାଏ। ମାଟିର ଅମ୍ଳତା ମାତ୍ରା 6.5 ରୁ 8.0 ମଧ୍ୟରେ ରହିବା ଦରକାର। ଏହା ସାମାନ୍ୟ କ୍ଷାରୀୟ ମାଟିରେ ଭଲ ବଢ଼ିପାରେ, କିନ୍ତୁ ଅମ୍ଳୀୟ ମାଟିରେ ଏହାର ଅମଳ କମିଯାଏ। ମାଟିରେ ଯଥେଷ୍ଟ ପରିମାଣର ଜୈବିକ ଅଂଶ ଅର୍ଗାନିକ ମ୍ୟାଟର ରହିବା ଆବଶ୍ୟକ। ଗୁଣ୍ଡୁଚି ମୂଷା ବା କାଉମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମାଟି ଭଲ ଭାବେ ହଳ ହୋଇ ଗୁଣ୍ଡ ହୋଇଥିବା ଦରକାର। ଖରାଦିନିଆ ଚାଷ ପାଇଁ ମାଟିରେ ବୋରନ୍ର ପରିମାଣ ଠିକ୍ ରଖିବାକୁ ଚେଷ୍ଟା କରିବା। ସୂର୍ଯ୍ୟମୁଖୀ ଚାଷରେ ଉତ୍ତମ ଅମଳ ପାଇଁ ଜମି ପ୍ରସ୍ତୁତି ଓ ସଠିକ୍ ପ୍ରଣାଳୀରେ ବିହନ ବୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂର୍ଯ୍ୟମୁଖୀର ଚେର ମାଟିର ଗଭୀରକୁ ଯାଉଥିବାରୁ ଜମିକୁ ଭଲ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ। ପ୍ରଥମେ ମାଟି ପଲଟାଉଥିବା ହଳରେ ଥରେ ଏବଂ ପରେ ଦେଶୀ ହଳ କିମ୍ବା କଲ୍ଟିଭେଟର ସାହାଯ୍ୟରେ 2 ରୁ 3 ଥର ଭଲ ଭାବେ ହଳ କରି ମାଟିକୁ ଗୁଣ୍ଡ କରିବା। ହଳ କରିବା ପରେ ଜମିକୁ ସମତଳ କରିବା, ଯାହାଦ୍ୱାରା ଜଳସେଚନ ସମୟରେ ପାଣି ସବୁଆଡ଼େ ସମାନ ଭାବେ ରହିବ। ଶେଷ ହଳ ସମୟରେ ଏକର ପ୍ରତି 4 ରୁ 5 ଟନ୍ ଭଲ ଭାବେ ସଢ଼ିଥିବା ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମାଟିରେ ମିଶାଇବା। ଏହା ମାଟିର ଜଳ ଧାରଣ କ୍ଷମତାକୁ ବୃଦ୍ଧି କରିଥାଏ। ବିହନ ବୁଣିବା ପୂର୍ବରୁ ଏହାକୁ ବିଶୋଧନ କରିବା ନିହାତି ଜରୁରୀ, ଯାହାକି ଫସଲକୁ ପ୍ରାରମ୍ଭିକ ରୋଗରୁ ରକ୍ଷା କରିଥାଏ। ପ୍ରତି କିଲୋଗ୍ରାମ ବିହନ ପାଇଁ 2 ଗ୍ରାମ କାର୍ବନ୍ଡାଜିମ୍ ଓ 3 ଗ୍ରାମ ଥିରାମ୍ କିମ୍ବା ମାନକୋସେବ୍ ବ୍ୟବହାର କରି ବିଶୋଧନ କରିବା। ଯଦି ଜମିରେ ଉଇ ବା ଅନ୍ୟ ମାଟି ତଳ ପୋକର ଭୟ ରହିଥାଏ ତେବେ 6 ମିଲିଲିଟର କ୍ଲୋରୋପାଇରିଫସ୍ ପ୍ରତି କିଲୋ ବିହନରେ ମିଶାଇ ପାରିବା। ଶଙ୍କର କିସମ ପାଇଁ ଏକର ପ୍ରତି ପ୍ରାୟ 2 କିଲୋଗ୍ରାମ ରୁ 2 କିଲୋଗ୍ରାମ 500 ଗ୍ରାମ ପର୍ଯ୍ୟନ୍ତ ବିହନ ବୁଣିପାରିବା। ସାଧାରଣ କିସମ ପାଇଁ ଏକର ପ୍ରତି 3 ରୁ 4 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ସୂର୍ଯ୍ୟମୁଖୀକୁ ସବୁବେଳେ ଧାଡ଼ିରେ ବୁଣିବା ଉଚିତ। ଏହାଦ୍ୱାରା ଅନ୍ତଃଚାଷ ବା ସାର ପ୍ରୟୋଗ ସୁବିଧାଜନକ ହୁଏ। ଦୂରତା ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଓ ଗଛକୁ ଗଛ ଦୂରତା 30 ସେଣ୍ଟିମିଟର ରହିବା ଆବଶ୍ୟକ। ଆମ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଢିପ ଜମିରେ ସୂର୍ଯ୍ୟମୁଖୀ ଚାଷ ବେଶ୍ ଲାଭଜନକ ହୋଇଥାଏ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ।

0: ଶୁଭେଚ୍ଛା ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଜଗମାୟ ମହାପାତ୍ର, ଆଉ ମୋ ସହ ଅଛନ୍ତି
1: ମୁଁ ମମତା ବେଜ। ମୋର ମଧ୍ୟ ନମସ୍କାର।

0: ଦେଲେ ପୀଡ଼ିତାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଏ ଓ ପୀଡ଼ିତ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସହାୟତା କରାଯାଏ।
1: ତେବେ ଶ୍ରୋତା ଭଉଣୀ, ମହିଳା ହେଲ୍ପଲାଇନ୍ର ଅନେକ ଗୁଡ଼ିଏ ଲାଭ ରହିଛି। ମହିଳା ହେଲ୍ପଲାଇନ୍ ସମାଜ ପାଇଁ ଅନେକ ଉପକାର ଆଣିଛି। ମହିଳାମାନେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରିପାରୁଛନ୍ତି। ଅପରାଧୀମାନଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହେଉଛି। ପୀଡ଼ିତାମାନେ ତୁରନ୍ତ ସହାୟତା ପାଇପାରୁଛନ୍ତି ଆଉ ଆଇନଗତ ସଚେତନତା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତା ସହିତ ସମାଜରେ ମହିଳାଙ୍କ ପ୍ରତି ସମ୍ମାନ ମଧ୍ୟ ବଢୁଛି ଆଉ ନ୍ୟାୟ ପ୍ରାପ୍ତି ମଧ୍ୟ ସହଜ ଉପାୟରେ ହୋଇପାରୁଛି।
0: ହଁ, ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାର ମହିଳାମାନଙ୍କ ସୁରକ୍ଷା ପାଇଁ ଅନେକ ହେଲ୍ପଲାଇନ୍ ସେବା ଆରମ୍ଭ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ କିଛି ହେଲା ମହିଳା ହେଲ୍ପଲାଇନ୍ 181। ଏହା ହେଉଛି ଜାତୀୟ ମହିଳା ହେଲ୍ପଲାଇନ୍ ନମ୍ବର। ଯେତେବେଳେ କୌଣସି ମହିଳା ସମସ୍ୟାରେ ପଡ଼ିଲେ ଏହି ନମ୍ବରକୁ କଲ୍ କରି ସହାୟତା ପାଇପାରିବେ।
1: ଜରୁରୀକାଳୀନ ସେବା 112। ଏହା ଭାରତର ଏକୀକୃତ ଜରୁରୀ ସେବା ନମ୍ବର। ଏହା ମାଧ୍ୟମରେ ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ସହାୟତା ମିଳିଥାଏ।
0: ଶିଶୁ ହେଲ୍ପଲାଇନ୍ 1098। ଏଥିରେ ଯଦି କୌଣସି କନ୍ୟା ଶିଶୁ ସମସ୍ୟାରେ ଥାଏ ତେବେ 1098 ନମ୍ବରରେ ସେ ଯୋଗାଯୋଗ କରିପାରିବେ।
1: ପୋଲିସ ହେଲ୍ପଲାଇନ୍ ନମ୍ବର 100। ମହିଳାଙ୍କ ଉପରେ ଅପରାଧ ଘଟିଲେ ପୋଲିସ ସହାୟତା ପାଇଁ 100 ନମ୍ବରକୁ ଫୋନ୍ ଆମେ କରିପାରିବା। ଏହିଭଳି ସରକାରଙ୍କର ବିଭିନ୍ନ ଗୁଡ଼ିଏ ହେଲ୍ପଲାଇନ୍ ନମ୍ବର ରହିଛି ଶ୍ରୋତା ଭଉଣୀ, ଆମେ ସେଗୁଡ଼ିକର ଉପଯୋଗ କରିବା। ତେବେ ମମତା, ଏହି ମହିଳା ହେଲ୍ପଲାଇନ୍ର ଆବଶ୍ୟକତା କ'ଣ ରହିଛି?
0: ହଁ ଅପା, ବର୍ତ୍ତମାନ ସମୟରେ ମହିଳାମାନଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧ ବୃଦ୍ଧି ପାଉଛି। ଅନେକ ସମୟରେ ପୀଡ଼ିତା ଭୟ, ଲଜ୍ଜା କିମ୍ବା ସାମାଜିକ ଚାପ ଯୋଗୁଁ ନିଜ ସମସ୍ୟା କାହାକୁ କହିପାରନ୍ତି ନାହିଁ। ଏପରି ସମୟରେ ମହିଳା ହେଲ୍ପଲାଇନ୍ ସେମାନଙ୍କ ପାଇଁ ଏକ ଆଶାର କିରଣ ଭାବେ କାମ କରେ। ମହିଳା ହେଲ୍ପଲାଇନ୍ର ଆବଶ୍ୟକତାର କିଛିଟା କାରଣ ହେଲା ମହିଳା ସୁରକ୍ଷା ସୁନିଶ୍ଚିତ କରିବା, ଘରୋଇ ହିଂସାର ଶିକାର ହୋଇଥିବା ମହିଳାଙ୍କୁ ସହାୟତା ଦେବା, ଯୌନ ଉତ୍ପୀଡ଼ନ ବିରୋଧରେ ତୁରନ୍ତ ପଦକ୍ଷେପ ନେବା,
1: ଆଇନଗତ ସହାୟତା ପ୍ରଦାନ କରିବା, ମହିଳାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଆଉ ଅପରାଧକୁ ହ୍ରାସ କରିବା।
0: ତାହେଲେ ଅପା, ଏହି ମହିଳା ହେଲ୍ପଲାଇନ୍ର ଉଦ୍ଦେଶ୍ୟ କ'ଣ?
1: ମହିଳା ହେଲ୍ପଲାଇନ୍ର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଂକଟାପନ୍ନ ମହିଳାଙ୍କୁ ସୁରକ୍ଷା ବା ସହାୟତା ପ୍ରଦାନ କରିବା। ଏହାର ଉଦ୍ଦେଶ୍ୟ ହେଲା ମହିଳାଙ୍କ ଅଧିକାର ସୁରକ୍ଷା, ଅତ୍ୟାଚାର ବିରୋଧରେ ସହାୟତା ଯୋଗାଇବା, ମହିଳାଙ୍କୁ ଆଇନ ସମ୍ପର୍କିତ ସୂଚନା ଦେବା, ମାନସିକ ପରାମର୍ଶ ପ୍ରଦାନ କରିବା ଓ ପୋଲିସ ଓ ଅନ୍ୟ ସଂସ୍ଥା ସହ ସମନ୍ୱୟ ରକ୍ଷା କରିବା ଆଉ ସୁରକ୍ଷିତ ସମାଜ ଗଠନ କରିବା। ହଁ ଶ୍ରୋତା ଭଉଣୀ, ମହିଳା ହେଲ୍ପଲାଇନ୍ କେବଳ ଏକ ଅଭିଯୋଗ ବ୍ୟବସ୍ଥା ନୁହେଁ, ବରଂ ମହିଳା ସଶକ୍ତିକରଣର ଏକ ମାଧ୍ୟମ। ଏହା ମହିଳାଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରେ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇବାକୁ ପ୍ରେରଣା ଯୋଗାଇଥାଏ। ଏହା ମହିଳାଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ।
0: ମହିଳା ହେଲ୍ପଲାଇନ୍ ଆଜିର ସମାଜରେ ମହିଳା ସୁରକ୍ଷା ଓ ସଶକ୍ତିକରଣର ଏକ ଅତ୍ୟନ୍ତ ଆବଶ୍ୟକ ସେବା। ଏହା ସଂକଟାପନ୍ନ ମହିଳାଙ୍କୁ ତୁରନ୍ତ ସହାୟତା, ଆଇନଗତ ପରାମର୍ଶ ଓ ସୁରକ୍ଷା ପ୍ରଦାନ କରେ।
1: ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ ହେଉଛି ମହିଳା ହେଲ୍ପଲାଇନ୍ ବିଷୟରେ ସଚେତନତା ବଢ଼ାଇବା ଓ ମହିଳାଙ୍କ ପ୍ରତି ସମ୍ମାନ ଓ ସୁରକ୍ଷାର ଭାବନା ଗଢ଼ି ତୋଳିବା। ଏକ ସୁରକ୍ଷିତ ମହିଳା ହିଁ ଏକ ସଶକ୍ତ ପରିବାର, ସମାଜ ଓ ଦେଶର ଭିତ୍ତି ଅଟେ। ଶ୍ରୋତା ଭଉଣୀ, ଆଜିର ଘର ଘରଣୀ କାର୍ଯ୍ୟକ୍ରମରେ ଆମରି ନାରୀ ଦେଶର ସିରି ଏହି କ୍ରମରେ ରହିଛି କସ୍ତୁରବା ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ କିଛି ଜାଣିବା।
0: କସ୍ତୁରବା ଗାନ୍ଧୀ ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରମୁଖ ନାରୀ ନେତ୍ରୀ ଏବଂ ତାଙ୍କ ନାମ ଭାରତୀୟ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖା ହୋଇଛି। ସେ କେବଳ ମହାତ୍ମା ଗାନ୍ଧୀଙ୍କ ପତ୍ନୀ ନୁହେଁ, ବରଂ ଜଣେ ସାହସୀ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ ଓ ନାରୀ ସଶକ୍ତିକରଣର ପ୍ରତୀକ ଥିଲେ। ଦେଶର ସ୍ୱାଧୀନତା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ଅନେକ କଷ୍ଟ ସହିଥିଲେ। ତାଙ୍କର ତ୍ୟାଗ, ସେବା ଓ ସଂଘର୍ଷ ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରଣା ଦେଇଆସୁଛି।
1: କସ୍ତୁରବା ଗାନ୍ଧୀଙ୍କ ଜନ୍ମ 11 ଏପ୍ରିଲ 1869 ଗୁଜୁରାଟର ପୋର ବନ୍ଦରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଗୋକୁଳ ଦାସ ଓ ମାତା ବ୍ରଜ କୁବେରବା କପାଡ଼ିଆଙ୍କ ଚତୁର୍ଥ ସନ୍ତାନ ଥିଲେ। ସେ ଏକ ସମୃଦ୍ଧ ବ୍ୟବସାୟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେହି ସମୟରେ ଝିଅମାନଙ୍କ ଶିକ୍ଷାକୁ

0: ବହୁତ ଗୁରୁତ୍ୱ ଦିଆଯାଉ ନଥିଲା, ତେଣୁ କସ୍ତୁରବା ଗାନ୍ଧୀ ଅଧିକ ଶିକ୍ଷା ଲାଭ କରିପାରି ନଥିଲେ।
1: 1883 ମସିହାରେ ମାତ୍ର 13 ବର୍ଷ ବୟସରେ କସ୍ତୁରବାଙ୍କ ବିବାହ ମହାତ୍ମା ଗାନ୍ଧୀଙ୍କ ସହ ହୋଇଥିଲା। ସେତେବେଳେ ଗାନ୍ଧିଜୀ ମଧ୍ୟ 13 ବର୍ଷ ବୟସରେ ଥିଲେ। ବିବାହ ପରେ ଦୁହେଁ ଜୀବନର ବିଭିନ୍ନ ସମସ୍ୟା ଓ ସଂଘର୍ଷକୁ ସାଙ୍ଗରେ ମୁକାବିଲା କରିଥିଲେ।
0: ପ୍ରଥମେ କସ୍ତୁରବା ଗାନ୍ଧୀ ଘରୋଇ ଜୀବନରେ ସୀମିତ ଥିଲେ, କିନ୍ତୁ ଧୀରେ ଧୀରେ ସେ ଗାନ୍ଧିଜୀଙ୍କ ଚିନ୍ତାଧାରା ଓ ଆଦର୍ଶରୁ ପ୍ରଭାବିତ ହୋଇ ସମାଜସେବୀ ଓ ଜନସେବାରେ ନିଜକୁ ନିୟୋଜିତ କରିଥିଲେ।
1: 1997 ମସିହାରେ କସ୍ତୁରବା ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ସହ ଦକ୍ଷିଣ ଆଫ୍ରିକା ଯାଇଥିଲେ। ସେଠାରେ ଭାରତୀୟମାନଙ୍କ ଉପରେ ହେଉଥିବା ଜାତିଗତ ଭେଦଭାବ ଓ ଅତ୍ୟାଚାର ବିରୋଧରେ ଗାନ୍ଧିଜୀ ଆନ୍ଦୋଳନ ଆରମ୍ଭ କରିଥିଲେ।
0: କସ୍ତୁରବା ଗାନ୍ଧୀ ମଧ୍ୟ ଏହି ଆନ୍ଦୋଳନରେ ସକ୍ରିୟ ଭାବରେ ଯୋଗ ଦେଇଥିଲେ। ସେ ଭାରତୀୟ ମହିଳାମାନଙ୍କୁ ସଂଗଠିତ କରିଥିଲେ ଏବଂ ସେମାନଙ୍କୁ ନିଜ ଅଧିକାର ପାଇଁ ସଂଗ୍ରାମ କରିବାକୁ ପ୍ରେରିତ କରିଥିଲେ। ଏହି ସମୟରେ ସେ ପ୍ରଥମ ଥର ପାଇଁ ଜେଲ୍ ମଧ୍ୟ ଯାଇଥିଲେ।

0: କସ୍ତୁରବା ଗାନ୍ଧୀ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଅତ୍ୟନ୍ତ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ ଗାନ୍ଧିଜୀଙ୍କ ସହ ବିଭିନ୍ନ ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ ସମୟରେ କସ୍ତୁରବା ଦେଶବାସୀଙ୍କୁ ବିଦେଶୀ ସାମଗ୍ରୀ ବର୍ଜନ କରିବା ଓ ସ୍ୱଦେଶୀ ବସ୍ତୁ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ।
1: ହଁ ଶ୍ରୋତା ଭଉଣୀ, ଲବଣ ସତ୍ୟାଗ୍ରହ ସମୟରେ ମଧ୍ୟ ସେ ସକ୍ରିୟ ଭାବରେ ଯୋଗ ଦେଇଥିଲେ। ମହିଳାମାନଙ୍କୁ ଆନ୍ଦୋଳନରେ ସାମିଲ କରିବାରେ ତାଙ୍କ ଭୂମିକା ଉଲ୍ଲେଖନୀୟ ଥିଲା।
0: 1942 ମସିହାର ଭାରତ ଛାଡ଼ ଆନ୍ଦୋଳନରେ କସ୍ତୁରବା ଗାନ୍ଧୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏହି ଆନ୍ଦୋଳନ ସମୟରେ ସେ ଗିରଫ ହୋଇଥିଲେ ଓ କାରାବାସ ଭୋଗ କରିଥିଲେ।
1: କସ୍ତୁରବା ଗାନ୍ଧୀ ସମାଜସେବା କ୍ଷେତ୍ରରେ ମଧ୍ୟ ଅନେକ କାର୍ଯ୍ୟ କରିଥିଲେ। ସେ ନାରୀ ଶିକ୍ଷାର ପ୍ରଚାର କରିଥିଲେ, ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିଥିଲେ, ଛୁଆଁ ଅଛୁଆଁ ପ୍ରଥା ବିରୋଧରେ କାମ କରିଥିଲେ, ଗରିବ ଓ ଅସହାୟ ଲୋକଙ୍କ ସେବା ମଧ୍ୟ ସେ କରିଥିଲେ, ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଦେଇଥିଲେ। ତାଙ୍କର ଜୀବନ ନିଷ୍କାମ ସେବା ଓ ତ୍ୟାଗର ଏକ ଉଜ୍ଜଳ ଉଦାହରଣ ଅଟେ।
0: କସ୍ତୁରବା ଗାନ୍ଧୀ ଭାରତୀୟ ନାରୀମାନଙ୍କ ପାଇଁ ଏକ ଆଦର୍ଶ ଥିଲେ। ସେ ପ୍ରମାଣ କରିଥିଲେ ଯେ ନାରୀମାନେ ମଧ୍ୟ ଦେଶ ଓ ସମାଜର ଉନ୍ନତିରେ ସମାନ ଭାବରେ ଅବଦାନ ରଖିପାରନ୍ତି। ସେ ନାରୀମାନଙ୍କୁ ଶିକ୍ଷିତ ହେବାକୁ, ସଚେତନ ହେବାକୁ, ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାକୁ, ସମାଜସେବାରେ ଅଂଶଗ୍ରହଣ କରିବାକୁ ପ୍ରେରିତ କରିଥିଲେ।
1: ହଁ ଶ୍ରୋତା ଭଉଣୀ, କସ୍ତୁରବା ଗାନ୍ଧୀଙ୍କ ଜୀବନ ତ୍ୟାଗ ଓ ସଂଘର୍ଷର ପରିପୂର୍ଣ୍ଣ ଥିଲା। ସେ ଅନେକ ଥର ଜେଲ୍ ଯାଇଥିଲେ ଏବଂ କଠିନ ପରିସ୍ଥିତିରେ ମଧ୍ୟ ନିଜ ଆଦର୍ଶରୁ ବିଚ୍ୟୁତ ହୋଇନଥିଲେ।

0: ସେ ଗାନ୍ଧିଜୀଙ୍କ ସହ ଅହିଂସା ଓ ସତ୍ୟର ପଥରେ ଚାଲିଥିଲେ। ଦେଶର ସ୍ୱାଧୀନତା ପାଇଁ ସେ ନିଜର ସୁଖ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ଜୀବନକୁ ମଧ୍ୟ ବଳିଦାନ ଦେଇଥିଲେ।
1: ଭାରତ ଛାଡ଼ ଆନ୍ଦୋଳନ ସମୟରେ କସ୍ତୁରବା ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା ଏବଂ ସେ ଆଗାଖାନ ପ୍ୟାଲେସରେ ନଜରବନ୍ଦୀ ଅବସ୍ଥାରେ ରହୁଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବନତି ହୋଇଥିଲା। 22 ଫେବୃଆରୀ 1944 ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ଦେଶ ପାଇଁ ଏକ ବଡ଼ କ୍ଷତି ଥିଲା।
0: କସ୍ତୁରବା ଗାନ୍ଧୀଙ୍କ ଜୀବନରୁ ଆମେ ଅନେକ ଶିକ୍ଷା ପାଇଥାଉ, ଯେମିତିକି ସତ୍ୟ ଓ ଅହିଂସାର ପଥ ଅନୁସରଣ କରିବା, ସମାଜସେବା କରିବା, ନାରୀଙ୍କ ସମ୍ମାନ କରିବା, ଦେଶ ପାଇଁ ତ୍ୟାଗ କରିବା।

0: ଅକଷ୍ଟ ସମୟରେ ଧୈର୍ଯ୍ୟ ଧାରଣ କରିବା।
1: କସ୍ତୁରବା ଗାନ୍ଧୀ ଭାରତର ଜଣେ ମହାନ ନାରୀ ଥିଲେ। ତାଙ୍କ ତ୍ୟାଗ, ସଂଘର୍ଷ ଓ ସେବା ଭାରତୀୟ ଇତିହାସରେ ଚିରସ୍ମରଣୀୟ ହୋଇ ରହିବେ। ତାଙ୍କ ଆଦର୍ଶ ଆଜି ମଧ୍ୟ ଆମକୁ ଦେଶପ୍ରେମ, ସେବା ଓ ମାନବିକତାର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ।

0: ଅପା, ଆମେ ସମସ୍ତେ ନିଜ ନିଜର ଜୀବନ ଅତିବାହିତ କରିବା ପାଇଁ କିଛି ନା କିଛି ଜୀବିକାକୁ ଆପଣେଇ ନେଇଥାଉ।
1: ହଁ ମମତା, ସମସ୍ତେ ନିଜ ନିଜର ଜୀବନ ବଞ୍ଚିବା ପାଇଁ ଆମେ ଯେଉଁ ଜୀବିକା ଗ୍ରହଣ କରିଥାଉ ତାହା ନିଜ ଜୀବନରେ ଅତି ଜରୁରୀ। ନିଜ ଜୀବନରେ ନିଜେ ସ୍ୱାବଲମ୍ବୀ ହେବା ସବୁଠୁ ବଡ଼ କଥା। ଆଉ ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମସ୍ତେ କିଛି ନା କିଛି କର୍ମକ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି ଆଉ ନିଜ ଜୀବନରେ ସଫଳତା ପାଇପାରୁଛନ୍ତି। ଆଜି ଆସନ୍ତୁ ଶ୍ରୋତା ଭଉଣୀ, ସାକ୍ଷାତକାରଟେ ଶୁଣିନେବା। ବିଷୟବସ୍ତୁଟି ହେଲା ମୋ ଜୀବନ ଜୀବିକା। ତେବେ ଚାଲନ୍ତୁ ସାକ୍ଷାତକାର ଶୁଣିନେବା। ମ୍ୟାଡାମ ନମସ୍କାର।
2: ନମସ୍କାର
1: ମ୍ୟାଡାମ, ଆପଣଙ୍କର ପରିଚୟ ଟିକେ ଦେବେ।
2: ମୋ ନାଁ ହଉଛି ଜୟ ଗୌରୀ ଆଚାର୍ଯ୍ୟ। ମୁଁ ଲିଙ୍ଗରାଜ ନଗରରେ ଗୋଟେ ପାର୍ଲର ଓନର। ମୋର ପାର୍ଲର ଅଛି 2019ରୁ।
1: ଧନ୍ୟବାଦ ମ୍ୟାଡାମ। ମ୍ୟାଡାମ, ଆଜି ଆମର ବିଷୟବସ୍ତୁ ରହିଛି ମୋ ଜୀବନ ଜୀବିକା। ତ ମ୍ୟାଡାମ, ଏଇ ଯୋଉ ଆପଣଙ୍କର ପାର୍ଲର ଅଛି, ସେ ପାର୍ଲରଟି ଆପଣ କେମିତି କରୁଛନ୍ତି, କେମିତି ଫେସିଆଲ କରୁଛନ୍ତି, କେମିତି ମେକଅପ୍ କରୁଛନ୍ତି, ସେ ବିଷୟରେ କିଛି କୁହନ୍ତୁ।
2: ବାହାର କ୍ଲାଇମେଟ ଯୋଉଟା ରୁହେ, ହ୍ୟୁମିଡିଟି ବହୁତ କମ ରୁହେ, ତ ହ୍ୟୁମିଡିଟି କମରୁ ଆମର ସ୍କିନ୍ ବହୁତ ଡ୍ରାଇ ହେଇଯାଏ, ତ ସେଥିପାଇଁ ଆମକୁ କିଛି ଏକ୍ସଟ୍ରା କେୟାର କରିବାକୁ ପଡିବ ଆମର ସ୍କିନକୁ। ଯେମିତିକି ଆମକୁ ଫାର୍ଷ୍ଟଲି ଆମକୁ ଆମର ଇନର ହେଲ୍ଥକୁ ଠିକ ରଖିବାର ଅଛି, ବଡିକୁ ହାଇଡ୍ରେଟ ରଖିବାର ଅଛି, ସଫିସିଏଣ୍ଟ ପାଣି ପିଇବାର ଅଛି, ଯେମିତିକି କୋକୋନଟ ୱାଟର, ସୁପ, ଏସବୁ ହର୍ବାଲ ଟି, ଏଗୁଡାକ ଆମେ ନେବାର ଅଛି, ଇନଟେକ୍ କରିବାର ଅଛି। ସେକେଣ୍ଡ ହଉଛି ସ୍କିନକୁ ଆମକୁ ଏକ୍ସଟର୍ନାଲି ବି ଆମକୁ ତାକୁ କେୟାର ନେବାକୁ ପଡିବ ପ୍ରପରଲି, ନହେଲେ ସ୍କିନ ବହୁତ ଡ୍ରାଏ ହେଇଯିବ, ଫ୍ଲେକି ହେଇଯିବ। ତ ସ୍କିନକୁ ଫାର୍ଷ୍ଟ ଆମକୁ ଯଦି ପ୍ରପର ଇଏ ରଖିବାର ଅଛି ମାନେ ଆମକୁ ଫାର୍ଷ୍ଟ ଗୋଟେ ଜେଣ୍ଟଲ କ୍ଲିନଜର ଆମକୁ କ୍ଲିନ କରିବାର ଅଛି, ସ୍କିନକୁ ସଫା ରଖିବାର ଅଛି, ଯୋଉଟା କି ଫେସ୍ ୱାଶ ଆମର ୟୁଜ କରିପାରିବେ, ଫର୍ମିଂ ବାଲା ଫେସ୍ ୱାଶ ୟୁଜ କରିବେ ନାହିଁ ବିଲକୁଲ, ଅଧିକ ଥର ବି କ୍ଲିନ କରିବେ ନାହିଁ ସ୍କିନକୁ, ଯଦ୍ୱାରା କି ଆମର ଏକ୍ସଟ୍ରା ଅଏଲ ମାନେ ପଳେଇଯିବ ଆଉ ସ୍କିନ ଆହୁରି ଡ୍ରାଏ ହେଇଯିବ। ନେକ୍ସଟ ଆସୁଛି ଆମର ମଶ୍ଚରାଇଜର। ଆଫ୍ଟର କ୍ଲିନ କଲା ପରେ ଆମେ ସ୍କିନକୁ ପ୍ରପର ମଶ୍ଚରାଇଜ କରିବା, ମାନେ ମଶ୍ଚରାଇଜର ଗାଧେଇବା ସାଙ୍ଗେ ସାଙ୍ଗେ ଆମକୁ ମଶ୍ଚରାଇଜର ଆପ୍ଲାଏ କରିବାକୁ ପଡିବ। ୱିଥିନ୍ 2-3 ମିନିଟ୍ ଭିତରେ ଆମକୁ ମଶ୍ଚରାଇଜର ଆପ୍ଲାଏ କରିବାକୁ ପଡିବ। ଯେମିତିକି ମଶ୍ଚରାଇଜର ଭିତରେ ଆମର ଆସିବ ହାଇଲୁରୋନିକ ଏସିଡ, ସେରାମାଇଡ୍ସ, ଗ୍ଲିସେରିନ, ଚିଆ ବଟର, ଆଲମଣ୍ଡ ଅଏଲ, ଏସବୁ ପ୍ରେଜେଣ୍ଟ ଥିବା ମଶ୍ଚରାଇଜର ୟୁଜ କଲେ ସ୍କିନ ଭଲ ରହିବ ଆହୁରି। ସ୍କିନ ଆମର ଫେସ ପାଇଁ ଆମର ଆସୁଛି ଅଲଗା ମଶ୍ଚରାଇଜର ଆସିବ, ବଡି ପାଇଁ ବଡି ଲୋସନ। ତ ଫେସ ପାଇଁ ଆମକୁ ଇମିଡିଏଟଲି, ତାପରେ ଫେସ କୁ ଆମକୁ ନେକ୍ସଟ ଆସିବ ମଶ୍ଚରାଇଜର ପରେ ଆମକୁ ସନସ୍କ୍ରିନ ବି ୟୁଜ କରିବାକୁ ପଡିବ, ଟୋନର, ପ୍ରପର ଗୋଟେ ଟୋନର ୟୁଜ କରିବେ, ଆଉ ସନସ୍କ୍ରିନ ମଷ୍ଟ ୟୁଜ କରିବେ ୱିଣ୍ଟରରେ, କାହିଁକି ନା ୱିଣ୍ଟରରେ ଆମର ୟୁଭି ରେଡ ଅଧିକ ଥିବ, ତ ସ୍କିନକୁ ଯେତେବେଳେ ଆମକୁ ସନ୍ ପଡିବ ତ ସନ୍ ଏକ୍ସପୋଜ ହେଲେ ଆମ ସ୍କିନ ଡ୍ୟାମେଜ ହେବାର ଚାନ୍ସେସ ବହୁତ ଥାଏ, ସେଥିପାଇଁ ଆମକୁ ସନସ୍କ୍ରିନ ମିନିମମ 30 PF ର ୟୁଜ କରିବାକୁ ପଡିବ। ଯଦି ଆପଣ ବାହାରକୁ ଯାଉଛନ୍ତି ଖରାରେ ତାହେଲେ 50-60 ଯାଇ ଆପଣ ୟୁଜ କରିପାରିବେ, ସ୍କିନ ପ୍ରୋଟେକ୍ଟ ରହିବ ଆଉ ୟୁଭି ରେ ରୁ ଡ୍ୟାମେଜ ବି ହବ ନାହିଁ। ଆଉ ନେକ୍ସଟ ଆସୁଛି ଆପଣ ଅଧିକ ହଟ୍ ୱାଟର ବି ଗାଧୋଇବା ପାଇଁ ଯୋଉ ଗାଧନ୍ତି ପାଣି, ଏକ୍ସେସ ହଟ୍ ୱାଟର ୟୁଜ କରିବେ ନାହିଁ, ଏକ୍ସେସ ହଟ୍ ନ କରି ଲ୍ୟୁକ୍ ୱାର୍ମ, ଯୋଉଟା ଆମେ ବ୍ରେଷ୍ଟ ହାଲକା ଗରମ ଥିବ ସେ ୱାଟର ୟୁଜ କରିବା, ସେଇଟା ୟୁଜ କଲେ କଣ ହବ ଆମର ବଡିରୁ ଏକ୍ସେସ ମାନେ ଅଏଲଟା ଯିବ ନାହିଁ ଆଉ ହାଇଡ୍ରେଟେଡ୍ ବି ରହିବ ସ୍କିନ ଆମର। ନେକ୍ସଟ ଆସିଲା ଆମର ଆଉ କେମିତି ଯତ୍ନ ନେବେ, ମାନେ ଆମକୁ ୱିକଲି ଟ୍ୱାଇସ୍ ଆମକୁ ସ୍କିନକୁ ଏକ୍ସଫୋଲିଏଟ୍ କରିବା ଦରକାର, ୱିକଲି ଟ୍ୱାଇସ୍, ଯେକୌଣସି ଗୋଟେ ସ୍କ୍ରବର ୟୁଜ କରିବେ, କିଛି ଗୋଟେ ମାଇଲ୍ଡ କ୍ଲିନ୍ଜର ସ୍କ୍ରବର ୟୁଜ କରିକି ଆମକୁ ପ୍ରପର ଏକ୍ସଫୋଲିଏଟ୍ କଲେ ଆମର ଡେଡ୍ ସେଲ୍ ଯାହା ବି ଥିବ ସେ ରିମୁଭ ହେଇଯିବ, ସ୍କିନ ଗ୍ଲୋ ବି କରିବ। ଏକ୍ସଫୋଲିଏଟ୍ କଲା ପରେ ଆମକୁ ଗୋଟେ ହାଇଡ୍ରେଟିଂ ମାସ୍କ ଏଇଦର ନାହିଁ, ଯଦି ପ୍ରେଜେଣ୍ଟ ନାହିଁ ଆଲୋଭେରା ଜେଲ ଆପଣ ୟୁଜ କରିଦେଇ ପାରିବେ।
1: ମ୍ୟାଡାମ, ଏଇ ଯୋଉ ହଳଦୀ ବେସନ ଏଗୁଡାକ ଯୋଉ ଆମେ ଘରୋଇ ଉପଚାର କରିପାରୁଛୁ ସେଇଟା ଠିକ ଥିବ କି ମ୍ୟାଡାମ?
2: ସେଇଟା ଆପଣ ସ୍କିନ ହିସାବରେ ଯାଏ, ହଳଦୀ ଏସବୁ ବହୁତ ଜଣଙ୍କୁ ସୁଟ କରେ, ବହୁତ ଜଣଙ୍କୁ ସୁଟ କରେନି,

0: ଲଗେଇଲେ କଣ ଆପଣ ଲଗେଇଲେ ବେଟର ଆପଣ ସ୍କିନ ପାଇଁ ବି ଭଲ, ବଟ ଆପଣ ଯେତେବେଳେ ଖରାରେ ଯିବେ ନା ସେଟା ସନ୍ କୁ ଜଲ୍ଦି ଆଟ୍ରାକ୍ଟ କରିବ ଆଉ ସେ ବ୍ଲାକ୍ ବି କରିବ ସ୍କିନ କୁ। ଫେସ୍ ରେ ୟୁଜ କରିବା ବେଳେ କଞ୍ଚା କ୍ଷୀର ଆଉ ମହୁ ମିଶେଇକି ଆପଣ ଫେସ୍ ରେ ଗୋଟେ 2 to 3 minutes ରବ୍ କରିବେ, ଜଷ୍ଟ ହାଲକା ହାଲକା ମସାଜ କରିକି ତାକୁ ହାଲକାରେ ଲୁକ୍ ୱାର୍ମ ୱାଟର ରେ ୱାଶ କରିଦେବେ। ତାପରେ ଯେକୌଣସି ଆପଣ ମଇଶ୍ଚରାଇଜର ହଉ, ଆଲୋଭେରା ଜେଲ ହଉ, ସ୍କିନ ହିସାବରେ ଯଦି ଆପଣ ସ୍କିନ ଡ୍ରାଏ ଅଛି ତ ଆପଣ ମଇଶ୍ଚରାଇଜର ଅଏଲି ବାଲା ମଇଶ୍ଚରାଇଜର ଲଗେଇବେ, ଯଦି ଆପଣଙ୍କର ସ୍କିନ ଯଦି ଏକ୍ସେସ ଅଏଲି ଅଛି କିମ୍ବା କମ୍ବିନେସନ ସ୍କିନ ଅଛି ତ ଆପଣ ହାଇଡ୍ରେଟେଡ ମାନେ ଯୋଉଟା ଜେଲ ବେସ୍ ଆପଣ ମଇଶ୍ଚରାଇଜର ଆସୁଛି ୱାଟର ବେସ୍ ଆସୁଛି ଏସବୁ ୟୁଜ କରିଦେଇ ପାରିବେ।
1: ପଦାର୍ଥରେ ବି କଣ ମାନେ ଆମକୁ
0: ତ ନିହାତି ଜରୁରୀ ଆମର ଫୁଡ୍, ଆପଣ ସଫିସିଏଣ୍ଟ ଫୁଡ୍ ଫ୍ରୁଟ୍ସ ଯେମିତିକି ଆମର ଲିଫି ଭେଜିଟେବଲ୍ସ ଏସବୁ ଜିନିଷ ଆପଣ ନେଲେ ବେଟର ରହିବ, ଆପଣ ସ୍କିନ ବି ଗ୍ଲୋ କରିବ। ଯେମିତିକି ଆମର ଆସୁଛି ଟ୍ରିପଲ ଏ ବି ସି ଜୁସ୍ ଶୁଣିଥିବେ, ମାନେ ଟ୍ରିପଲ ଏ ମାନେ ଆମ୍ଲା ଆପଲ ବିଟ୍ରୁଟ୍ କ୍ୟାରଟ, ଏଇ 4 ଜିନିଷକୁ ଆପଣ ମାନେ ସକାଳେ ସକାଳେ ଖାଲି ପେଟରେ ଜୁସ୍ କରିକି ଆପଣ ନିଅନ୍ତୁ, ଆପଣଙ୍କ ସ୍କିନ ବି ଗ୍ଲୋ କରିବ ଆଉ ଆପଣ ଇଣ୍ଟରନାଲି ବି ଆପଣ ବହୁତ କିଛି ମାନେ ବେନିଫିଟ୍ସ ପାଇବେ। ଆଉ ଯଦି ଡ୍ରାଇ ବି ସ୍କିନ ଯାହାର ବହୁତ ଡ୍ରାଇ ହେଇଯାଉଛି ଫ୍ଲେକି ହେଇଯାଉଛି ମାନେ ଆପଣ ଇଏ ନେଇପାରିବେ, ଆପଣ ଷ୍ଟିମ୍ ବାଥ୍ ନେଇପାରିବେ, ନହେଲେ ଅଏଲ ମସାଜ କରିବେ। ବିଫୋର ବାଥ୍ ଆପଣ ଅଏଲ ମସାଜ କରନ୍ତୁ, ଅଏଲ ମସାଜ କରିକି ତାକୁ ଲିଭ୍ କରିଦିଅନ୍ତୁ ଗୋଟେ ହାଫ୍ ଏନ୍ ଆୱାର, ତ ବଡି ଯେତିକି ଆମର ଅଏଲ ଆବଜର୍ଭ କରିବା କଥା ସିଏ ଆବଜର୍ଭ କରିନବ।
1: ଯାହା ହଉ ମ୍ୟାଡମ୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍।
2: ତାହେଲେ ଶ୍ରୋତା ଭଉଣୀ, ଏ ତ ଥିଲା ଆଜିର ଘର ଓ ଘରଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରୁ ବିଦାୟ ନେବା ସମୟ ଆସିଯାଇଛି। ବିଦାୟ ନେବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ରହିଛି ବନ ସଂରକ୍ଷଣରେ ମହିଳାଙ୍କ ଭୂମିକା, ଏ ବିଷୟରେ ସାକ୍ଷାତକାର ଶୁଣିବେ। ଆଉ ତା ସହିତ ସୁସ୍ଥ ଶିଶୁ ସୁନ୍ଦର ଭବିଷ୍ୟତ, ଏ ବିଷୟରେ ବି ସାକ୍ଷାତକାର ଶୁଣିପାରିବେ। ତେବେ ଏ ତ ଥିଲା ଆଗାମୀକାଲିର ଆକର୍ଷଣ।
2: ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣଙ୍କ ମୂଲ୍ୟବାନ ମତାମତ ଦେବା ପାଇଁ ଯେମିତି ନ ଭୁଲନ୍ତି। ଆପଣମାନେ ଆପଣଙ୍କ ମତାମତ ଆମ ପାଖକୁ ଏସ୍ଏମ୍ଏସ୍, ଭଏସ୍ ମେସେଜ୍ କିମ୍ବା ଇମେଲ୍ ମାଧ୍ୟମରେ ପଠାଇ ପାରିବେ। ଆମ ପାଖକୁ ଏସ୍ଏମ୍ଏସ୍ ବା ଭଏସ୍ ମେସେଜ୍ କରିବା ପାଇଁ ନମ୍ଘରଟି ହେଉଛି 9438268568।
1: ତେବେ ଶ୍ରୋତା ଭଉଣୀ, ଆଜି ପାଇଁ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ ଆମେ ଦୁହେଁ।
2: ନମସ୍କାର।

0: ଓଡ଼ିଆରେ ସମ୍ବାଦ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ଶୁଣିବେ ମିଡ୍ ଡେ ନ୍ୟୁଜ୍।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷିକ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ୟୁପିଆଇ ଆଧାରିତ ଅର୍ଥ ଦେଣନେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା। ଏବଂ ପାରାଗୁଏଠାରୁ 4-3 ପେନାଲ୍ଟି ଗୋଲ୍ରେ ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷିକ୍ଷେତ୍ରର ବିକାଶ ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ନାହିଁ। ହରିୟାଣାର ହିସାରରେ ଆୟୋଜିତ କ୍ଷେତ ବଚାଓ ଅଭିଯାନର ସମାପନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ସରକାର ଏକ ମୋବାଇଲ୍ ଆପ୍ ବିକଶିତ କରୁଛନ୍ତି ଯାହା ମାଟି ସମ୍ପର୍କିତ ସୂଚନା ଏବଂ ମାଟିକୁ କେତେ ପରିମାଣର ସାର ଆବଶ୍ୟକ ସେ ବିଷୟରେ ତଥ୍ୟ ପ୍ରଦାନ କରିବ। ଜମିରେ ସନ୍ତୁଳନ ରକ୍ଷା କରି ସାର ଓ କୀଟନାଶକ ବ୍ୟବହାର କରିବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ସେ ଚାଷୀମାନଙ୍କୁ ଅର୍ଗାନିକ୍ ଫାର୍ମିଂ ପ୍ରଥା ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି।

ଭାରତର କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ଏବଂ ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରକୁ ପର୍ଯ୍ୟାପ୍ତ ରଖିବାରେ ହରିୟାଣାର ଚାଷୀମାନଙ୍କ ଅବଦାନ ପାଇଁ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ଆଥେନ୍ସରେ ଥିବା ୟୁରୋ ବ୍ୟାଙ୍କର ମୁଖ୍ୟାଳୟ ଗ୍ରୀସ୍ରୁ ଭାରତକୁ ଅର୍ଥ ପ୍ରେରଣ ପାଇଁ ୟୁପିଆଇ ଆଧାରିତ ରେମିଟାନ୍ସ ସେବା ଆରମ୍ଭ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ୟୁରୋ ବ୍ୟାଙ୍କରେ ଏହି ସେବାର ଶୁଭାରମ୍ଭ ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବିଶ୍ୱବ୍ୟାପୀ ବିସ୍ତାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ କହିଛନ୍ତି ୟୁପିଆଇ ବର୍ତ୍ତମାନ ଗ୍ରୀସ୍ରେ କାର୍ଯ୍ୟକ୍ଷମ ହେବା ସହିତ ଯୋଗ୍ୟ ଗ୍ରାହକମାନେ ତୁରନ୍ତ ସୁରକ୍ଷିତ ଓ ସୁଗମ ଭାବେ ଟଙ୍କା ପଠାଇପାରିବେ ଏବଂ ପୂର୍ବର ରେମିଟାନ୍ସ ଖର୍ଚ୍ଚ ତୁଳନାରେ ଅଳ୍ପ ଖର୍ଚ୍ଚରେ ଏହି ସୁବିଧା ପାଇପାରିବେ। ଏହି ଅବସରରେ ଶ୍ରୀ ଗୋୟଲ ଗ୍ରୀସ୍ରେ ୟୁରୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋକିନ୍ କାରାଭିଆସ୍ଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ପକ୍ଷ ଭାରତ ଗ୍ରୀସ୍ ଅର୍ଥନୈତିକ ସହଯୋଗ ବିସ୍ତାର ସମ୍ପର୍କରେ ଆଲୋଚନା କରିବା ସହ ଗ୍ରୀକ୍ ବ୍ୟବସାୟୀମାନଙ୍କୁ ଭାରତରେ ନିବେଶ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାରେ ଅପରେସନ୍ ଅମିସ୍ତାଦ ଅଧୀନରେ ଭାରତ ମାନବିକ ସହାୟତା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିଛି। ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସହାୟତା ଓ ଜରୁରୀକାଳୀନ ସହଯୋଗ ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭେନେଜୁଏଲାର ରାଜଧାନୀ କାରାକାସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଯେ ଅପରେସନ୍ ଅମିସ୍ତାଦ ଅଧୀନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ସହ ବିପର୍ଯ୍ୟୟ ରିଲିଫ୍ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି। ପୂର୍ବରୁ ଅପରେସନ୍ ଅମିସ୍ତାଦ ଅଧୀନରେ ଭେନେଜୁଏଲାରେ ମୁତୟନ ଭାରତୀୟ ସେନା ଦଳ ଭୟାବହ ଭୂମିକମ୍ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଫିଲ୍ଡ ହସ୍କିଟାଲ ସ୍ଥାପନ କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୁଦ୍ଧା ବୁଲାକୁକୁର ଆକ୍ରମଣ ସମ୍ପର୍କିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ସମସ୍ତ କେନ୍ଦ୍ର ସରକାରୀ ବିଭାଗ ଓ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ବୁଲାକୁକୁରଙ୍କ ଆକ୍ରମଣ ରୋକିବା, ଜନସୁରକ୍ଷା ସୁନିଶ୍ଚିତ କରିବା ଏବଂ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ କୁହାଯାଇଛି। ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ସ୍ଥାନ ବ୍ୟବହାର କରୁଥିବା ଓ ବିଶେଷକରି ଶିଶୁ ଓ ରୋଗୀମାନଙ୍କ ପାଇଁ ସେହି ସ୍ଥାନଗୁଡ଼ିକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଫଗାନିସ୍ତାନର ପାକ୍ତିଆ, କୁନାର ଏବଂ ପାକ୍ତିକା ପ୍ରଦେଶରେ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣକୁ ବିଶ୍ୱର ବିଭିନ୍ନ ନେତା ଓ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନର ଉପମୁଖପାତ୍ର ହାମଦୁଲ୍ଲା ଫତ୍ରତ୍ କହିଛନ୍ତି ଜୁନ୍ 28 ତାରିଖ ରାତିରେ ହୋଇଥିବା ଏହି ବିମାନ ଆକ୍ରମଣରେ 36 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ 163 ଜଣ ଆହତ ହୋଇଛନ୍ତି। ଏଥିସହ 3ଟି ବାସଗୃହ ମଧ୍ୟ ସମ୍ପୂର୍ଣ୍ଣ

ଅଂଶ ହୋଇଯାଇଛି। ହିଂସାକାଣ୍ଡକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତୁରନ୍ତ ଶତ୍ରୁତାର ଅନ୍ତ ଘଟାଇବାକୁ ଆହ୍ୱାନ ଜଣାଇବା ସହ ସମସ୍ତ ପକ୍ଷଙ୍କୁ ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଭାରତୀୟ ସେନାର ଶକ୍ତି କୌଣସି ଏକମାତ୍ର ବ୍ୟକ୍ତିର ନୁହେଁ ବରଂ ସେନା ଯବାନ କମାଣ୍ଡର ପୂର୍ବ ସେନାନୀ ସେମାନଙ୍କ ପରିବାର ଓ ଦେଶବାସୀଙ୍କ ଅତୁଟ ବିଶ୍ୱାସରୁ ମିଳିଥାଏ। ନୂଆଦିଲ୍ଲୀରେ ଆଜି ସେନାମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର

0: ଭାରତୀୟ ସେନାର ଶକ୍ତି କୌଣସି ଏକମାତ୍ର ବ୍ୟକ୍ତିର ନୁହେଁ, ବରଂ ସେନା ଯବାନ, କମାଣ୍ଡର, ପୂର୍ବ ସେନାନୀ, ସେମାନଙ୍କ ପରିବାର ଓ ଦେଶବାସୀଙ୍କ ଅତୁଟ ବିଶ୍ୱାସରୁ ମିଳିଥାଏ। ନୂଆଦିଲ୍ଲୀରେ ଆଜି ସେନାମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ସେ ଏହି କଥା କହିଛନ୍ତି। ସେ କହିଛନ୍ତି, ଚାରି ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା।
1: चार दशक से अधिक समय भारतीय सेना में सेवारत रहना मेरे जीवन का सबसे बड़ा सौभाग्य रहा। भारतीय सेना किसी एक व्यक्ति विशेष से नहीं, बल्कि अपने सैनिकों, कमांडरों, पूर्व सैनिकों, परिवारजनों और देशवासियों के अटूट विश्वास से शक्ति प्राप्त करती। सर्वप्रथम मैं भारतीय सेना के हर सैनिक शामिल वीर गति प्राप्त बलिदानियों को नमन करता हूँ।
0: ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଭାରତୀୟ ସେନା ସମସ୍ତ କ୍ଷେତ୍ରରେ ନିଜର ପ୍ରସ୍ତୁତି, ସନ୍ତୁଳନ ଓ ସଚେତନତାକୁ ନିରନ୍ତର ଭାବେ ଅତୁଟ ରଖିଛି। ନୂତନ ସେନାମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜେନେରାଲ ସେଠ ଜଣେ ଅନୁଭବୀ ସେନାନୀ ଓ କ୍ଷମତାଶୀଳ ନେତା। ଶିଖ ଧର୍ମର ଷଷ୍ଠ ଗୁରୁ ଗୁରୁ ହରଗୋବିନ୍ଦ ସାହିବଜୀଙ୍କ ଆଜି ପ୍ରକାଶ ପର୍ବ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଯେ ଧର୍ମ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ଗୁରୁ ହରଗୋବିନ୍ଦ ସାହିବଜୀ ସନ୍ଥ ସୈନିକ ପରମ୍ପରାର ମୂଳଦୁଆ ପକାଇଥିଲେ। ଆଧ୍ୟାତ୍ମିକ ଶକ୍ତି ଓ ବୀରତ୍ୱର ଅଦ୍ଭୁତ ସମନ୍ୱୟର ବାର୍ତ୍ତା ପ୍ରଦାନ କରି ସେ ଶ୍ରୀ ଅକାଲ ତଖତ ସାହିବର ପ୍ରତିଷ୍ଠା କରିବା ସହ ସମାଜକୁ ଅନ୍ୟାୟ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବାକୁ ପ୍ରେରଣା ଦେଇଥିଲେ ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଦୁଇଟି ଖଡ଼ଗ ଧାରଣ କରି ଗୁରୁ ହରଗୋବିନ୍ଦ ସାହିବଜୀ ପ୍ରମାଣିତ କରିଥିଲେ ଯେ ଆଧ୍ୟାତ୍ମିକତା ସହିତ ଅନ୍ୟାୟ ବିରୋଧରେ ନିର୍ଭୀକ ଭାବେ ଛିଡ଼ା ହେବା ଆସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଆନ୍ତର୍ଜାତିକ ସଂସଦୀୟ ଦିବସ ଅବସରରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ବିଶ୍ୱର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସଂସଦ ହେଉଛି ଜନସାଧାରଣଙ୍କ ଆଶା, ଆକାଂକ୍ଷା, ଅଧିକାର ଏବଂ ବିଶ୍ୱାସର ସର୍ବୋଚ୍ଚ ପ୍ରତିଫଳନ, ଯେଉଁଠାରେ ବିଭିନ୍ନ ଚିନ୍ତାଧାରାର ମନ୍ଥନ ହୋଇଥାଏ, ନୀତି ପ୍ରସ୍ତୁତ ହୁଏ ଏବଂ ଦେଶର ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରାଯାଏ। ସେ କହିଛନ୍ତି, ଏକ ସଶକ୍ତ, ସ୍ୱାଧୀନ ଏବଂ ଉତ୍ତରଦାୟୀ ସଂସଦ ହିଁ ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ନାଗରିକଙ୍କ ଅଧିକାରର ସର୍ବବୃହତ ସଂରକ୍ଷକ। ଶ୍ରୀ ବିର୍ଲା କହିଛନ୍ତି, ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦ ଭାବେ ଭାରତର ସଂସଦ ସର୍ବଦା ସମ୍ଭିଧାନର ଆଦର୍ଶ, ଗଣତାନ୍ତ୍ରିକ ପରମ୍ପରା ଏବଂ ଜନପ୍ରତିନିଧିତ୍ୱର ଗୌରବମୟ ଐତିହ୍ୟକୁ ଦୃଢ଼ତାର ସହ ଚଳାଇ ଆସିଛି। ଶ୍ରୀ ବିର୍ଲା କହିଛନ୍ତି, ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ସଂସଦ ହେଉଛି ଜାତୀୟ ଏକତା, ସାମାଜିକ ସଦ୍ଭାବ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଏକ ସଶକ୍ତ ମଞ୍ଚ, ଯେଉଁଠାରେ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ସ୍ଥାନ ମିଳିଥାଏ। ମିଜୋରାମର ମୁଖ୍ୟମନ୍ତ୍ରୀ ପୁ ଲାଲଦୋହମା କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଓ ସ୍ଥିରତା କ୍ଷେତ୍ରରେ ଉନ୍ନତି ଘଟିଛି। ସେ ଜନସାଧାରଣଙ୍କୁ ଏକତ୍ରିତ ହୋଇ ଏକ ଶାନ୍ତି ଓ ସ୍ଥିର ରାଜ୍ୟ ଗଠନ ଲାଗି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ଶାନ୍ତି ଚୁକ୍ତି ଦିବସର 40ତମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାୟୀ ଉନ୍ନତି ପାଇଁ ଶାନ୍ତି ଓ ସ୍ଥିରତା ଅତ୍ୟନ୍ତ ଆବଶ୍ୟକ। ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂ କହିଛନ୍ତି ଯେ ମିଜୋରାମର ଶାନ୍ତି ଓ ସ୍ଥିରତା କେବଳ ରାଜ୍ୟ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ଦେଶର ଅନ୍ୟ ଅଞ୍ଚଳମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ସେ ବିଧାନସଭାରେ ଘୋଷଣା କରି କହିଛନ୍ତି ଯେ ଆସନ୍ତା 2 ଜୁଲାଇ ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଏ ସମ୍ପର୍କିତ ବିଧେୟକ ଖସଡ଼ା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ଆଦର୍ଶକୁ ଅନୁସରଣ କରି ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଫିଫା ବିଶ୍ୱକପ୍ରୁ ଜର୍ମାନୀ ବାଦ୍ ପଡ଼ିଛି। ବୋଷ୍ଟନରେ ଅନୁଷ୍ଠିତ ମ୍ୟାଚ୍ରେ ପାରାଗୁଏଠାରୁ 4-3 ଗୋଲ୍ରେ ଜର୍ମାନୀ ପରାସ୍ତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ମାରୋକୋ 3-2 ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଥିବାବେଳେ ପୂର୍ବରୁ ବ୍ରାଜିଲ 2-1 ଜାପାନକୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷିକ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ୟୁପିଆଇ ଆଧାରିତ ଅର୍ଥ ନେଣଦେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା ଏବଂ ପାରାଗୁଏଠାରୁ 4-3 ପେନାଲ୍ଟି ଗୋଲ୍ରେ ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ। ସମ୍ବାଦ ଶେଷ ହେଲା।
2: Good afternoon, this is Akashvani and I am Valsa Williams with the midday news.

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଜିଗର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅଭିଜିତ ଏବଂ ସାଧନାଥ ସରଗମ। ଗୀତିକାର ସମୀର, ସଙ୍ଗୀତକାର ଆନନ୍ଦ ମିଲିନ୍ଦ।

ପରବର୍ତ୍ତୀ ଗୀତଟି ଶୁଣୁଛନ୍ତି କୁମାର ସାନୁ, ଅଲକା ୟାଗ୍ନିକ ଏବଂ ଆନନ୍ଦ ରାଜ ଆନନ୍ଦଙ୍କ କଣ୍ଠରୁ। ଗୀତିକାର ଦେବ କୋହଲି, ସଙ୍ଗୀତ ଆନନ୍ଦ ରାଜ ଆନନ୍ଦ, କଥାଚିତ୍ର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତନୀତି।

ରାଜ୍ୟରେ ରବି ଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ସେନା ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ସ୍ୱଷ୍ଟ ଲକ୍ଷ୍ୟ ଓ ଦାୟିତ୍ୱର ସହିତ ନିର୍ବାହ କରିଥାଏ ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଓ ବାୟୁସେନା ଉତ୍ତମ ସମନ୍ୱୟ, ପରସ୍କର ବିଶ୍ୱାସ ଓ ଏକତ୍ର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ପରେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀର ସେଠ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2028 ଅଗଷ୍ଟ ମାସ 31 ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିଡ୍, ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମୋଟ 4,600 ଜଣ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଖାତାର ପୁନଃ ଯାଞ୍ଚ ଆବେଦନ ଅବଧିକୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ

0: ପବନ ପୂଜା ପାଉଛନ୍ତି। ପଟ୍ଟିଦିଅଙ୍କ ସହ ଖଟ ଉପରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନ ମୋହନ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଉଛି। ମଙ୍ଗଳ ଆଳତୀଠାରୁ ଆରମ୍ଭ କରି ସମସ୍ତ ପୂଜାବିଧି ସମ୍ପନ୍ନ କରାଯିବା ସହ ମହାପ୍ରସାଦ ଲାଗି କରାଯିବ। ଗତକାଲି ଚତୁର୍ଥା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ସ୍ନାନବେଦୀରୁ ଅଣସର ଗ୍ରହକୁ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବା ପରେ ସୁବର୍ଣ୍ଣ ଚିତା ଓ ରାହୁରେଖା ଓଲାଗି ହୋଇଥିଲା। ଜ୍ୱର ପୀଡ଼ାର ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୁଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଭୋର 4ଟାରୁ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳ ଆଳତୀ, ଗୋପାଳ ବଲ୍ଲଭ ନୀତି ଶେଷ ହେବା ପରେ ସକାଳ 6ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଦିନ 2ଟାରୁ ରାତି 10ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଗୁପ୍ତ ସେବା ନୀତି ସମ୍ପର୍କରେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍ତି।
1: ତେଣୁ ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପତି ସେବକମାନେ, ପତି ମହାପାତ୍ର, ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ଅନ୍ୟପକ୍ଷରେ ତିନି ରଥର ପ୍ରଭା ସଂଯୋଗ ପାଇଁ ବେଦୀ ପଛଭାଗ 14 ନାହକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକୁ ବିଶ୍ୱ ଯୋଗାଯୋଗ କ୍ଷେତ୍ରରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ 30 ତାରିଖ ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ମଣିଷର ଜୀବନଶୈଳୀ, ଶିକ୍ଷା, ସମ୍ଭାଦ, ବ୍ୟବସାୟ, ମନୋରଞ୍ଜନ ଏବଂ ସାମାଜିକ ସଂଯୋଗର ମାଧ୍ୟମ ପାଲଟିଛି। ସୂଚନାର ଦ୍ରୁତ ଆଦାନ ପ୍ରଦାନ ସହିତ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି। 2010 ମସିହାରେ ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍ସାଇଟ୍ ମାସେଭଲ୍ ଏହି ଦିବସ ପାଳନର ଆରମ୍ଭ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ୱବ୍ୟାପୀ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧିବା, ଚିନ୍ତାଧାରାର ଆଦାନ ପ୍ରଦାନ ଏବଂ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋହାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଅଭିଯାନ, ସାମାଜିକ ସହାୟତା, ସରକାରୀ ସୂଚନାର ପ୍ରସାର ଏବଂ ବ୍ୟବସାୟର ଅଭିବୃଦ୍ଧି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଅତୁଳନୀୟ। ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରିବା ସହ ନିଜକୁ ସଫଳ ଉଦ୍ୟୋଗୀ କରିପାରିଛନ୍ତି। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଏବଂ ଅନେକ ବ୍ୟବସାୟ ଏହା ଜରିଆରେ ସଫଳତା ହାସଲ କରୁଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ଅନେକଗୁଡ଼ିଏ ପ୍ରତିବନ୍ଧକ ମଧ୍ୟ ରହିଛି। ମିଥ୍ୟା ଖବର ପ୍ରଘଟ, ସାଇବର ଠକେଇ, ଗୋପନୀୟତାର ଉଲ୍ଲଂଘନ ଏବଂ ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ବିଶ୍ୱର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ସମୀକ୍ଷକ ଜାନକିସ୍ ବଡ଼ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି,
3: ଛୋଟ ଛୋଟ ପିଲାମାନଙ୍କଠାରୁ ଏହିସବୁ ଦୂରେଇ ରହିବେ, ଯେତେଲାଗି ଯୋଉ ମୋବାଇଲ ମାନିଆ ଠାରୁ ବା ଆପଣଙ୍କର କମ୍ପ୍ୟୁଟରରେ ବସିକି ସେମାନେ ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ସେଥିରୁ ଯେମିତି ଦୂରେଇବେ। ଯୋଉମାନେ ସବୁ ବୟସ୍କ, ଯୋଉମାନଙ୍କୁ ବୁଦ୍ଧିଶୁଦ୍ଧି ହେଲାଣି, ପାଠଶାଠ ପଢିଛନ୍ତି, ସେମାନେ ଯୋଉ ସାମାଜିକ ଗଣମାଧ୍ୟମରୁ ବାଛି ବାଛି ତାଙ୍କର ବନ୍ଧୁତ୍ୱ ଗ୍ରହଣ କରିବେ ଏବଂ ସେମାନଙ୍କ ଠାରୁ ବାସ୍ତବରେ ପରସ୍ପର ସହିତ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କରିବେ, ସେଭଳି କରିବାର ଆବଶ୍ୟକତା ଅଛି।
2: ସାମାଜିକ ଗଣମାଧ୍ୟମ ହେଉଛି ଶକ୍ତିଶାଳୀ ସଂଯୋଗର ମାଧ୍ୟମ। ଏହାର ଦାୟିତ୍ୱଶୀଳ ଏବଂ ସକାରାତ୍ମକ ବ୍ୟବହାର ଏକ ସୁରକ୍ଷିତ ଓ ସଚେତନ ଡିଜିଟାଲ ସମାଜ ଗଠନରେ ସହାୟକ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ା ଜିଲ୍ଲା ବିଷମକଟକଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲାରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସର୍ବେକ୍ଷଣ ଆରମ୍ଭ ହୋଇଛି। ସର୍ବେକ୍ଷଣ ସମୟରେ ସେମାନଙ୍କ ରକ୍ତଚାପ, ଚକ୍ଷୁ, ଉଚ୍ଚତା ଓ ଫୁସ୍ଫୁସ୍ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା କରାଯାଉଛି। 45 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସାମାଜିକ, ଅର୍ଥନୈତିକ, ଶାରୀରିକ, ମାନସିକ ଏବଂ ପାରିପାର୍ଶ୍ୱିକ ପରିବେଶ ଉପରେ ମଧ୍ୟ ସର୍ବେକ୍ଷଣ କରାଯାଉଛି। ଏହାର ଫଳାଫଳ ଭବିଷ୍ୟତରେ ବୟସ୍କ ନାଗରିକଙ୍କ ପାଇଁ ସରକାରୀ ନୀତି ଓ ଯୋଜନା ପ୍ରଣୟନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।

0: ରହିଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଓ କଟକର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା ଏବଂ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ଆଉ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
0: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତନୀତି। ସାମାଜିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ଜୟପୁର ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ଗୀତିକଥା, ପରେ ପରେ ଶୁଣିବେ ସାକ୍ଷାତକାର, ଡିଜିଟାଲ ଡେଟକ୍ସ, ଆବଶ୍ୟକତା ନ ଫେ

ଆକାଶବାଣୀ ଜୟପୁର ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ତୁମେ ମୋ ପାଇଁ ମୁଠାଏ ଶୁଭେଚ୍ଛା ପୂର୍ବ ପରିଚିତ ଶବ୍ଦ, ମୁଁ ତୁମ ପାଇଁ ମୁକ୍ତ ବୈଶାଖୀର ତୃଷ୍ଣ ତଟ ଅନୁଭବ, ତୁମେ ମୋ ପାଇଁ ଆୟୁଷର ନାମ ପାପୁଲି ରେଖାର ଚିହ୍ନ, ମୁଁ ତୁମ ପାଇଁ ମଗ୍ନ ମାଜଣାରେ ହସୁଥିବା ନୀଳ ଜହ୍ନ।
1: ହଁ ସାଥୀ, ତେବେ ଏହି ସୁନ୍ଦର କବିତାଟି ସହିତ ଆଜିର ସନ୍ଧାନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର ଉପସ୍ଥାପନ ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସୁଶୀଲ କୁମାର ସାହୁ
0: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ। ନମସ୍କାର।

0: ତେବେ ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ଏବଂ ଶୁଣିବା ଗୋଟିଏ ସୁନ୍ଦର ବିଚାର।
1: ସମ୍ପର୍କ ଆରମ୍ଭ ହୋଇଥାଏ ସ୍ନେହରୁ, ବଞ୍ଚି ରହେ ବ୍ୟବହାରରୁ, ଅନୁଭବ ହୋଇଥାଏ ଯନ୍ତ୍ରଣାରୁ, ଫିକା ପଡ଼ିଯାଏ ଏହି ସମ୍ପର୍କ ଅବହେଳାରୁ, ଆଉ ଭାଙ୍ଗି ଯାଇଥାଏ ଛୋଟିଆ ଭୁଲ ବୁଝାମଣାରୁ।
0: ତେବେ ହଁ ସାଥୀ, ସମ୍ପର୍କଟିଏ ବଞ୍ଚାଇବାକୁ ହେଲେ ଦୁହେଁ ଦୁହିଁଙ୍କ ଉପରେ ଭରସା ରଖିବା ଉଚିତ ଏବଂ କେତେକ ସମୟରେ ଭୁଲ ବୁଝାମଣାକୁ ଏଡ଼େଇ ଦେବା ଉଚିତ, ଯାହାଦ୍ୱାରା ସମ୍ପର୍କଟି ସୁଦୃଢ଼ ହୋଇପାରିବ। ହେଲେ ଦିଦି, ଗୋଟେ କଥା ଜାଣିଛ ନା?
1: କ'ଣ ହେଲା?
0: ଆଜିକାଲି ନାହିଁ କି ମୁଁ ବହୁତ ମୋବାଇଲ ଦେଖୁଛି ଦିଦି, ସେମାନେ ମୁଁ ବହୁତ ଆଡିକ୍ଟ ହେଇଗଲିଣି ଟାଇପ୍ର।
1: କାହିଁକି ଏମିତି କାହିଁକି?
0: ଆରେ ମାନେ ମୋତେ ଆଉ କିଛି ଭଲ ହିଁ ଲାଗୁନି, ଖାଲି ମୋବାଇଲ ହିଁ ଧରିଥାଉଛି, ରିଲ୍ସ ଦେଖିଥାଉଛି, ଆଉ ମୋର ସ୍କ୍ରିନ୍ ଟାଇମ୍ ବି ଏତେ ବଢ଼ିଗଲାଣି ନାହିଁ କି ମୋର ପୁରା କ୍ରିଏଟିଭନେସ୍ ଆଇନରେ ପୁରା ଜିରୋ ହେଇଗଲାଣି, ଜାଣିଛ ନା ଦିଦି?
1: ହଁ ସେଇଟା ତ ହବ, ଆଉ ଆଜିକାଲିର ସମୟରେ ଯୁବପିଢ଼ି ଫୋନକୁ ଏତେ ଆଡିକ୍ଟ ହେଇଯାଉଛନ୍ତି, ଆଉ ଏଇଟାକୁ କୁଲ୍ ବି ଭାବୁଛନ୍ତି। ଆଉ କେତେ ଜଣ ଅଛନ୍ତି ଯେଉଁମାନେ କି ଭାବନ୍ତି କି ଟିକେ ଟାଇମ୍ ଫୋନରୁ ଦୂରେଇ ରହିଲେ ସେଇଟା ହେଉଛି ଗୋଟିଏ ଫ୍ୟାସନ, କିନ୍ତୁ ଏଇଟା ବହୁତ ଜରୁରୀ ଯେ ଆମେ ଫୋନ ଠାରୁ ଦୂରେଇ ରହିବା। ତେବେ ଏ ବିଷୟରେ ଅନେକ ଗୁଡ଼ିଏ କଥା ଆଜିର ସାକ୍ଷାତକାରରୁ ଆମେ ଜାଣିବା। ଆଜିର ଆମର ସାକ୍ଷାତକାରର ବିଷୟ ହେଉଛି ସାଥୀ, ଡିଜିଟାଲ ଡିଟକ୍ସ ଆବଶ୍ୟକତା ନା ଫ୍ୟାସନ?
0: ହଁ ସାଥୀ, ତେବେ ଚାଲନ୍ତୁ ଶୁଣିବା ଗୋଟିଏ ସାକ୍ଷାତକାର ଶ୍ରୁତି ଦାସଙ୍କ ସହିତ।
2: ମ୍ୟାଡାମ ନମସ୍କାର, ସ୍ୱାଗତ ଜଣାଉଛି ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମକୁ।
3: ନମସ୍କାର
2: ମ୍ୟାଡାମ, ଆପଣ ନିଜର ପରିଚୟଟା ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେବେ?
3: ମୋ ନାଁ ଶ୍ରୁତି ଦାସ, ମୁଁ ନବରଙ୍ଗପୁରରେ ରହୁଛି ଆଉ ମୁଁ ଏଠାରେ ଶିକ୍ଷୟତ୍ରୀ ଭାବେ କାମ କରୁଛି।
2: ତେବେ ଡିଜିଟାଲ ଡିଟକ୍ସ ମାନେ ଆପଣ କ'ଣ ବୁଝାନ୍ତି ମ୍ୟାଡାମ?
3: ଆଜିକାଲି ଯେମିତି ସ୍ମାର୍ଟଫୋନର, କମ୍ପ୍ୟୁଟରର, ସୋସିଆଲ ମିଡିଆର ଯୋଉ ହିସାବରେ ବ୍ୟବହାର ହେବାରେ ଲାଗିଛି, ସ୍ମାର୍ଟଫୋନ ଆଉ ଏସବୁଠୁ ଦୂରରେ ରହିବାକୁ ହିଁ ଡିଜିଟାଲ ଡିଟକ୍ସ କୁହାଯାଏ।
2: ଆଜ୍ଞା ମ୍ୟାଡାମ, ତେବେ ଆଜିର ସମାଜରେ ଯେହେତୁ ସୋସିଆଲ ମିଡିଆର ଯୁଗ ଏଇଟା, ତ ଡିଜିଟାଲ ହେବାକୁ ଲୋକ ପସନ୍ଦ କରନ୍ତି ଏବଂ ସମୟ ବିତାଇବା ପାଇଁ ଏଇଟା ଗୋଟିଏ ମାଧ୍ୟମ ବୋଲି ଆମେ କହିପାରିବା, ତେବେ ଡିଜିଟାଲ ଡିଟକ୍ସ କେତେ ଆବଶ୍ୟକ ଆମ ସମାଜ ପାଇଁ?
3: ଆଜିର ସମାଜରେ ଏହା ଏକାନ୍ତ ଆବଶ୍ୟକ, କାରଣ ଲୋକମାନେ ଅନଲାଇନ ଦୁନିଆରେ ଅଧିକ ବ୍ୟସ୍ତ ରହିକି ନିଜର ମାନସିକ ଶାନ୍ତିଟା ହରଉଛନ୍ତି, ସେଥିପାଇଁ ଜିନିଷଟା ବହୁତ ଜରୁରୀ।
2: ତେବେ ମ୍ୟାଡାମ, ସୋସିଆଲ ମିଡିଆର ଯୋଉ ବ୍ୟବହାର ହେଉଛି ତାର କଣ ସବୁ ପ୍ରଭାବ ରହିଛି?
3: ଦେଖନ୍ତୁ, ସୁପ୍ରଭାବ ମଧ୍ୟ ଅଛି ଆଉ ତାର କୁପ୍ରଭାବ ମଧ୍ୟ ଅଛି। ଯୋଉ ବି ଜିନିଷର ଆମ ପାଖରେ ପ୍ରଭାବଟା ଦୁଇଟି ରୂପରେ ହିଁ ଆମକୁ ଦେଖିବାକୁ ମିଳିଥାଏ, ଆଉ ଏଇ ସୋସିଆଲ ମିଡିଆର ଅତ୍ୟନ୍ତ ବ୍ୟବହାର ଦ୍ୱାରା କ୍ଷତି ହେଉଛି ଆଖିର ଉପରେ, ଅନିଦ୍ରା ହେଉଛି, ବହୁତ ସମୟ ନଷ୍ଟ ମଧ୍ୟ ହେଇଥାଏ, ଆଉ ଏହା ସହିତ ମାନସିକ ଚାପରେ ମଧ୍ୟ ରୁହନ୍ତି, ଏନ୍ଜାଇଟି ବି ଦେଖିବାକୁ ମିଳେ, ଆଉ ଆମେ ବହୁତ ସମୟରେ ଦେଖୁ ଏକାଗ୍ରତାର ମଧ୍ୟ ଅଭାବ ଦେଖା ଦେଇଥାଏ।
2: ଆଜ୍ଞା ମ୍ୟାଡାମ, ତାହେଲେ ସୋସିଆଲ ମିଡିଆର ଉପଯୋଗିତା ମଧ୍ୟ କିଛି ରହିଛି ନା ନାହିଁ?
3: ସୋସିଆଲ ମିଡିଆର ଉପଯୋଗିତା ମଧ୍ୟ ବହୁତ ମାତ୍ରାରେ ରହିଛି, ଏହା ଆମକୁ ବହୁତ ମାତ୍ରାରେ ସାହାଯ୍ୟ କରୁଛି। ଆଜିକାଲିର ନୀତିଦିନିଆ ଜୀବନରେ ଆମେ ସବୁ ଯାକ ଅପଡେଟ୍ ପାଇପାରୁଛେ, ନୂଆ କିଛି ଜିନିଷ ଦେଖିବାକୁ ମିଳୁଛି, ତ ଏହା ବହୁତ ଆମକୁ ସୁପ୍ରଭାବ ମଧ୍ୟ ଦେଇଛି, କିନ୍ତୁ ଆମେ ତାର ଯଦି ୟୁଟିଲାଇଜଟା ଟିକେ ଭଲ ମାତ୍ରାରେ କରିପାରିଲେ ତାଦ୍ୱାରା ଆମକୁ କୁପ୍ରଭାବଟା ଟିକେ କମ୍ ଦେଖିବାକୁ ମିଳିବ ଆଉ ସୁପ୍ରଭାବଟା ବହୁତ ମାତ୍ରାରେ ଦେଖିବାକୁ ମିଳିବ।
2: ତେବେ ଡିଜିଟାଲ ଡିଟକ୍ସ କେବଳ ଫ୍ୟାସନ ପାଇଁ କରିବା ଆବଶ୍ୟକ ନା ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆବଶ୍ୟକ ବୋଲି ଆପଣ ଭାବନ୍ତି?
3: ଏହା କେବଳ ଫ୍ୟାସନ ନୁହେଁ, ବରଂ ଶାରୀରିକ, ମାନସିକ ସ୍ୱାସ୍ଥ୍ୟ ପାଇଁ

0: ଜରୁରୀ ଆବଶ୍ୟକତା ବୋଲି ମୁଁ ଭାବୁଛି। ନିଜକୁ ସୁସ୍ଥ ରଖିବା ପାଇଁ ଏହା ଏକ ପ୍ରେସ୍କ୍ରିପ୍ସନ୍ ଭଳି କାମ କରିବ, ଆମେ ଯଦି ଏହାକୁ ବହୁତ ମାତ୍ରା ଯଦି ଗ୍ରହଣ କରିପାରିଲେ।
1: ଆପଣଙ୍କ ମତରେ ଡିଜିଟାଲ ଡିଟକ୍ସଟା ମାନସିକ ସ୍ୱାସ୍ଥ୍ୟକୁ କିପରି ଭାବେ ପ୍ରଭାବିତ କରେ?
0: ମାନସିକ ସ୍ୱାସ୍ଥ୍ୟକୁ ଦେଖନ୍ତୁ, ଆମେ ଟିକେ ଯଦି ଦୂରରେ ରହିବା ତାହେଲେ ଆମେ ନୀତିଦିନିଆ ଜୀବନରେ ଏହାକୁ ବହୁତ ମାତ୍ରାରେ ଯଦି ବ୍ୟବହାର କଲେ ତ ତାହା ଫଳପ୍ରଦ ହେଇପାରିବ, ଯୋଉଟାକି ମାନସିକ ଚାପ, ଏନଜାଇଟି ଏସବୁକୁ ଆମକୁ ଦୂରରେ ରଖିପାରିବ। ତ ମାନସିକ ଚାପ ଉପରେ ଏହା ଗୋଟେ ସୁପ୍ରଭାବ ପକେଇବ। ଆଜିକାଲି ଆମେ ପିଲାମାନଙ୍କୁ ଦେଖୁଛେ, ଛୋଟରୁ ଆରମ୍ଭ କରିକି ବଡ ଯାଏ ସମସ୍ତେ ବିନା ଫୋନରେ କେହି ରହିବାକୁ ପସନ୍ଦ କରୁନାହାନ୍ତି। ଯେମିତିକି ଛୋଟ ଶିଶୁଟା ତାର ଖାଇବା ପିଇବା ଜିନିଷରେ ପିଲାଟା ଦେଖିକି ଖାଇଦେଲା ଏମିତି କହିକି ସୁବିଧା ହେଇଯାଉଛି ସେମାନଙ୍କୁ, ଯୋଉଥିପାଇଁ କି ତାଙ୍କମାନେ ପିଲାମାନଙ୍କର ଫୋନର ଅଭ୍ୟାସ କରାଇ ଦେଉଛନ୍ତି, ଯାହାକି ଛୋଟ ପିଲା ଫେସବୁକ୍ କଣ, ଇନଷ୍ଟା କଣ, ସୋସିଆଲ ମିଡିଆର ପୁରା ସମସ୍ତ ଜିନିଷ ସେ ଜାଣିପାରୁଛି। ତାପରେ ସେ ଯୋଉ ଆମର ବାହାର ଖେଳା ଖେଳି ଜିନିଷ ଯାକ, ଫ୍ୟାମିଲିକୁ ଟାଇମ୍ ଦେବା ଏସବୁ ଉପରେ ସେ ବିଲକୁଲ ଆଉ ଧ୍ୟାନ ଦଉନି, ଫୋନ ହିଁ ତା ପାଇଁ ତାର ଗୋଟେ ଫ୍ରେଣ୍ଡ ହେଇଯାଉଛି। ଯୋଉଟାକି ସୋସିଆଲ ମିଡିଆ ପିଲାମାନଙ୍କ ଉପରେ ଏମିତି ପ୍ରଭାବଟା ପକଉଛି, ଯୋଉଟାକି ଅଭିଭାବକଙ୍କୁ ଏ ଜିନିଷଟା ଉପରେ ଧ୍ୟାନ ଦେବା ଦରକାର, ଆଉ ସେମାନଙ୍କୁ ପିଲାମାନଙ୍କୁ ସଜାଗ କରିବା ଦରକାର ଯେ ଏ ଯୋଉ ସୋସିଆଲ ମିଡିଆ ଏସବୁ ଯାକ ଜିନିଷ ଉପରେ ଅଭିଭାବକଙ୍କୁ ଟିକେ ଧ୍ୟାନ ଦେବା ଦରକାର।
1: ଆଜ୍ଞା ମ୍ୟାଡାମ, ତେବେ ଆପଣଙ୍କ ମତରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ ଡିଟକ୍ସଟା କାହିଁକି ଆବଶ୍ୟକ?
0: ଆଜିର ଯୋଉ ଆମର ଛାତ୍ରଛାତ୍ରୀମାନେ ଅଛନ୍ତି ସେମାନେ ନିଜର କ୍ରିଏଟିଭିଟି ଦେଖେଇବା ପାଇଁ, ନିଜର ପାଠ ପଢାରେ ଏକାଗ୍ରତା ବଢାଇବା ପାଇଁ ଆଉ ତାଙ୍କର ସୃଜନଶୀଳତାର ବିକାଶ ପାଇଁ ଏକ ଜରୁରୀ ପଦକ୍ଷେପ, ଯୋଉଟାକି ଛାତ୍ରଛାତ୍ରୀମାନଙ୍କୁ ନିହାତି ଜରୁରୀ, ଆଉ ସେମାନଙ୍କୁ ସ୍କ୍ରିନ୍ ଆଡିକ୍ସନରୁ ବି ଏହା ରକ୍ଷା କରିଥାଏ, ତେଣୁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ।
1: ପରିବାର ସହିତ ସମୟ ବିତାଇବାରେ ଡିଜିଟାଲ ଡିଟକ୍ସର କ'ଣ ଭୂମିକା ରହିଛି?
0: ଫୋନ ଯେବେଠୁ ଆସିଛି ଆମେ ଆମ ପରିବାରର ଲୋକମାନଙ୍କ ସହିତ କଥାବାର୍ତ୍ତା ଆମେ ଯେମିତି ବନ୍ଦ କରିଦେଇଛେ, ସିଧାସଳଖ ବସିକି କଥା ହବା, ଦେଖା ହବା ଏସବୁ ଜିନିଷ ଯାକ ବହୁତ ମାତ୍ରାରେ କମି ଯାଇଛି। ତ ଏହାଦ୍ୱାରା ଏ ଯୋଉ ଡିଜିଟାଲ ଡିଟକ୍ସଟା ର ବହୁତ ବଡ ଭୂମିକା ଏଇଟା ରହିବ ଯେ ଆମର ପାରିବାରିକ ସମ୍ପର୍କ ଅଧିକ ନିବିଡ଼ ଆଉ ମଧୁର ହବ। ଯେତେବେଳେ ଆମେ ସାନ ଥିଲୁ ଆମେ ଭାଇ ଭଉଣୀ ପ୍ରତି ସ୍ନେହ, ଖେଳା ଖେଳି ଏସବୁ ଉପରେ ବହୁତ ଧ୍ୟାନ ଦେଉଥିଲୁ, କିନ୍ତୁ ଆଜିର ଦିନରେ ପିଲାମାନଙ୍କ ମଧ୍ୟରେ ସେ ଜିନିଷ ଦେଖିବାକୁ ବିଲକୁଲ ବି ମିଳୁନାହିଁ। ସେମାନେ ଚାରି ଲୋକ ବସିଥିଲେ, ଭାଇ ଭଉଣୀ ଥିଲେ ମଧ୍ୟ ଯିଏ ଯାହାର ଫୋନ ଧରିକି ବସିଥାନ୍ତି। ତ ସେଥିପାଇଁ ଯଦି ଏଇ ଯୋଉ ପରିବାର ସହିତ ସମୟ ବିତେଇବାରେ ଡିଜିଟାଲ ଡିଟକ୍ସଟା ବହୁତ ମାତ୍ରାରେ କାମ କରିବ।
1: ଠିକ୍ କହିଛନ୍ତି ମ୍ୟାଡାମ, ତେବେ ଦୈନନ୍ଦିନ ଜୀବନରେ ଡିଜିଟାଲ ଡିଟକ୍ସ ପାଳନ କରିବାର ସହଜ ଉପାୟ କ'ଣ ରହିଛି?
0: ଦୈନନ୍ଦିନ ଜୀବନରେ ସକାଳେ ଉଠିବା ପରେ ରାତିରେ ଶୋଇବା ପୂର୍ବରୁ ଆମେ ଯଦି ଗୋଟେ ଘଣ୍ଟା ମୋବାଇଲ ବ୍ୟବହାର କରିବା ନାହିଁ, ଆଉ ଆମେ ଖାଇବା ସମୟରେ ବି ଆଜିକାଲି ମୋବାଇଲ ଦେଖିକି ଖାଇବାଟା ଏସବୁ ଯାକ ଜିନିଷ ଆମେ ଯୋଉ କରୁଛେ, ସୋସିଆଲ ମିଡିଆ ଟିକେ ଦେଖିଦେବା, ସମୟ ପାଇବା ମାତ୍ରକେ ଟିକେ ସୋସିଆଲ ମିଡିଆ ଦେଖିଦେବା, ଏସବୁ ଯାକ ଜିନିଷ ଯଦି ଆମେ ଟିକେ ସମୟ ପାଇଁ ତ୍ୟାଗ କରିଦେବା, ଟିକେ ଛୋଟ ଛୋଟ ଜିନିଷରୁ ଯଦି ଆମେ ଷ୍ଟାର୍ଟିଂ କରିବା ତାହେଲେ ଆମେ ନିଜର ଟାଇମ ଲାଇନ, ଯଦି ଆମେ ସୋସିଆଲ ମିଡିଆ ୟୁଜ୍ ବି କରୁଛେ ତାର ଗୋଟେ ଟାଇମ ଲାଇନ ସେଟ୍ କରିଦେବା, ତ ଏଇସବୁ ଦ୍ୱାରା ଆମେ ଦୈନନ୍ଦିନ ଜୀବନରେ ଆମର ଡିଜିଟାଲ ଡିଟକ୍ସକୁ ପାଳନ କରିପାରିବା। ଏସବୁର ଆମେ ସହଜ ଉପାୟ ମାନେ ଏସବୁର ଆମେ ଗୋଟେ ଷ୍ଟାର୍ଟ କରିପାରିବା।
1: ଆପଣ କେବେ ଡିଜିଟାଲ ଡିଟକ୍ସ କରିଛନ୍ତି କି? ଆଉ ଏହାର ଅନୁଭୂତି କିପରି ଥିଲା?
0: ହଁ, ମୁଁ ଡିଜିଟାଲ ଡିଟକ୍ସ କରେ। ମୋର ପ୍ରତି ରବିବାର ଦିନ କିଛି ଘଣ୍ଟା ପାଇଁ ମୋବାଇଲ, ସୋସିଆଲ ମିଡିଆ ଏସବୁଠାରୁ ମୁଁ ଦୂରରେ ରହେ, ଆଉ ଏହାପରେ ମୁଁ ବହୁତ ହାଲକା, ସତେଜ ଆଉ ଏନର୍ଜେଟିକ୍ ଫିଲ୍ କରେ। କାରଣ ଯେତେବେଳେ ଆପଣ କିଛି ଗୋଟେ ଜିନିଷ ସୋସିଆଲ ମିଡିଆକୁ ଦେଖୁଛନ୍ତି ତ ଆପଣ ବହୁତ ମାତ୍ରାରେ ଯଦି ଖିଲେ ଜାଣିଲେ କେତେ କେତେଟା ସମୟରେ ଆମେ ବହୁତ ଏମିତି ବି ଫିଲ୍ କରିଥାଉ, ସାମ୍ନାବାଲା ଲୋକଙ୍କର ବହୁତ ସାରା ଜିନିଷ ଆମକୁ ଏଫେକ୍ଟ କରିଦିଏ। ତ ଯେତେବେଳେ ଆମେ ଏସବୁ ଜିନିଷରୁ ଟିକେ ଦୂରରେ ରହିବା ତ ଆମେ ଗୋଟେ ପଜିଟିଭ୍ ଭାଇବ୍, ଗୋଟେ ଶାନ୍ତ ମୁହୂର୍ତ୍ତ ଗୋଟେ ଏନ୍ଜୟ କରିପାରିବା। ତ ବହୁତ ମୋର ଅନୁଭବଟା ଯଦି ମୁଁ କହିବାକୁ ଯିବି, ମତେ ବହୁତ ହାଲକା ଆଉ ବହୁତ ଏନର୍ଜେଟିକ୍ ଫିଲ୍ ହେଇଥିଲା।
1: ଆଜ୍ଞା, ମାନେ ଡିଜିଟାଲ ଡିଟକ୍ସ ଦ୍ୱାରା ମଣିଷ ନିଜକୁ ଠିକ ଭାବରେ ଚିହ୍ନି ପାରେ, ନିଜ ପାଇଁ ସମୟ ଦେଇପାରେ ଏବଂ ନିଜର ଯାହା ବି ଡେଭଲପମେଣ୍ଟ କରିପାରେ।
0: ନିଶ୍ଚୟ ନିଶ୍ଚୟ,
1: ଯୁବପିଢି ମଧ୍ୟରେ ଡିଜିଟାଲ ଡିଟକ୍ସ ସଚେତନତା ବଢାଇବା ପାଇଁ ଆମେ କଣ କରିପାରିବା?
0: ଯୁବପିଢିଙ୍କ ମଧ୍ୟରେ ଡିଜିଟାଲ ଡିଟକ୍ସ ସଚେତନତା ପାଇଁ ଆମେ ଆରମ୍ଭ ଯଦି କରିବା ବିଦ୍ୟାଳୟ, କଲେଜ, ୱାର୍କସପ୍ ଏସବୁରେ ଆମେ ନନ୍ ଗ୍ୟାଜେଟ୍ ଚ୍ୟାଲେଞ୍ଜ ଆମେ ଗୋଟେ ଆୟୋଜନ କରିପାରିବା। ସେଠି ଆମେ ଦେଖିବା ଯେ ସେମାନେ କେତେ ସମୟ ପର୍ଯ୍ୟନ୍ତ ନିଜର ଫୋନକୁ ବ୍ୟବହାର ନ କରିକି ରହିପାରୁଛନ୍ତି, କେତେ ଟାଇମ ସେମାନେ ନିଜର ଚାଟ୍ ଜିପିଟି, ଆଜିକାଲିର ଯେମିତି ଦୁନିଆର ଜିନିଷ ବାହାରିଛି ସେସବୁ ୟୁଜ୍ ନ କରିକି ନିଜର କ୍ୟାପାସିଟି ହିସାବରେ ସେମାନେ କେତେ ନିଜର ବେଷ୍ଟ ଦେଇପାରୁଛନ୍ତି, ଏସବୁ ଆମେ ଗୋଟେ ଚ୍ୟାଲେଞ୍ଜ।

0: ହିସାବରେ ତାଙ୍କ ସାମ୍ନାରେ ପ୍ରସ୍ତୁତ କରିପାରିବା ଓ ସେମାନେ ୟାକୁ କେମିତି ଏକ୍ସେପ୍ଟ କରୁଛନ୍ତି ଆଉ ତାକୁ କେମିତି ସେ ଚ୍ୟାଲେଞ୍ଜ ଟାକୁ ଗ୍ରହଣ କରୁଛନ୍ତି ତାହା ଆମେ ଦେଖିପାରିବା। ଆଉ ଗୋଟେ ଗେମ୍ ମଧ୍ୟ ଆଉଟଡୋର ଗେମ୍ ଏସବୁ ଯାକ ଆମେ ଷ୍ଟୁଡେଣ୍ଟ ମାନଙ୍କ ପାଇଁ ପ୍ରସ୍ତୁତ କରିପାରିବା ଆଉ ବହି ପଢିବାକୁ ମଧ୍ୟ ଆମେ ପ୍ରୋତ୍ସାହିତ କରିପାରିବା। ଏସବୁ ଦ୍ୱାରା ଆମେ ସେମାନଙ୍କର ମଧ୍ୟରେ ସଚେତନତା ବଢାଇ ପାରିବା।
1: ଆଜ୍ଞା ମ୍ୟାଡାମ ଠିକ କହିଲେ, ବହୁତ ଗୁଡିଏ କଥା ଆପଣ ଆମର ଶ୍ରୋତା ମାନଙ୍କୁ ଜଣାଇଲେ ଯାହା ମୁଁ ଭାବୁଛି ସେମାନଙ୍କ ପାଇଁ ଫଳପ୍ରଦ ଥିବ ଏବଂ ନିଜ ଜୀବନରେ ସେମାନେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବେ। ତେବେ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ଆମର ଆଜିର ଏହି ସାକ୍ଷାତକାରରେ ଆମକୁ ନିଜର ବହୁ ମୂଲ୍ୟବାନ ସମୟ ମଧ୍ୟରୁ ସମୟ ଦେଇଥିବାରୁ।
0: ମୋତେ କିଛି କହିବାର ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ ଏବଂ ଯୁବବାଣୀ କାର୍ଯ୍ୟକ୍ରମ ଏବଂ ଅଲ୍ ଇଣ୍ଡିଆ ରେଡିଓକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ତେବେ ସାଥୀ, ଶୁଣୁଥିଲେ ତ ଗୋଟିଏ ସାକ୍ଷାତକାର ଯେଉଁଥିରେ ଆପଣମାନେ ଶୁଣିବାକୁ ପାଇଲେ ଯେ ମୋବାଇଲ ଏବଂ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିବା କେତେ ଆବଶ୍ୟକ, ଏବଂ ନିଶ୍ଚିତ ଭାବେ ଏହି ସାକ୍ଷାତକାରଟିରୁ ଆପଣମାନେ ଅନେକ କିଛି ଜାଣିବାକୁ ପାଇଥିବେ ବୋଲି ଆମେ ଆଶା କରୁଛୁ।
3: ତେବେ ଚାଲନ୍ତୁ ସାଥୀ, ଡେରି କରିବା ନାହିଁ ଏବଂ ଶୁଣିବା ଆଜିର ମୁଖ୍ୟ ଆକର୍ଷଣ ଗୀତିକଥା, ଯାହାର ଶୀର୍ଷକ ହେଉଛି ଅପେକ୍ଷାର ଅନ୍ତ।

ସତରେ ସନ୍ଧ୍ୟାଟା କେତେ କିଛି ମନେ ପକାଇ ଦେଉଛି। ଏହି ସନ୍ଧ୍ୟା ସମୟ, ଏହି ସମୁଦ୍ରକୂଳର କୋଳାହଳ ଯେମିତି ପୁଣି ଥରେ ସମସ୍ତ ପୁରୁଣା ଲୁଚି ରହିଥିବା ମନର କଥାଗୁଡ଼ିକୁ ସତେଜ କରିଦେଉଛି। ମନେ ପଡ଼ିଯାଉଛି ସେ ସବୁ ପୁରୁଣା କଥାଗୁଡ଼ିକ।

0: ହଁ, ଦୀର୍ଘ 3 ବର୍ଷ ପରେ। ଆଚ୍ଛା କହିଲ, ତମେ କେମିତି ଅଛ?
1: ହଁ, ବହୁତ ବଢିଆ। ଆଚ୍ଛା ଟିକେ ବସିବା, ବହୁତ ଥକିଗଲି।
0: ହଁ ହଁ, ଚାଲ ଚାଲ।
1: ସନ୍ଧ୍ୟା ସମୟଟା ସମୁଦ୍ର କୂଳଟା ସତରେ କେତେ ସୁନ୍ଦର ଦେଖାଯାଉଛି, ହଁ ନା?
0: ହଁ ସତରେ, ଯେମିତି ଏହି ସମୁଦ୍ରର ଜୁଆର ମନରେ ଲୁଚି ରହିଥିବା ସମସ୍ତ ଅଭିଯୋଗକୁ ନିଜ ସହିତ କୂଳକୁ ଉଠାଇ ଦେଉଛି।
1: ଆରେ ବାପରେ, ଏତେ ବର୍ଷ ବିତିଗଲା କିନ୍ତୁ ତମେ ବିଲକୁଲ ବଦଳିନ, ବୁଝିଲ? ଆଜି ମଧ୍ୟ ତମ କଥା ବୁଝିବା ବହୁତ କଷ୍ଟ।
0: ଆରେ ନା ସୁନିଆ, ସମୟ ବଦଳି ଯାଇଛି ଏବଂ ତା ସହିତ ମୁଁ ବି କିଛି ମାତ୍ରାରେ ବଦଳି ଯାଇଛି, କିନ୍ତୁ କିଛି କଥା, କିଛି ସ୍ମୃତି ଯେ କେବେ ଭୁଲି ହୁଏ ନାହିଁ, ତାହା ବି ଠିକ୍ ନା?

0: ଆରେ ଶୁଭମ, ତମେ ଏମିତି କାହିଁ କହୁଛ? କଣ ହେଇଛି ତମର?
1: ଥାଉ, ଆଉ ସେ କଥା ହେଇ କିଛି ଲାଭ ନାହିଁ, ବୁଝିଲ। ହୁଏତ ମୋର ହିଁ ଭୁଲ ଥିଲା, ବୋଧହୁଏ ମୁଁ ହିଁ କିଛି ସେମିତି କରିଥିବି ଯାହା ଯୋଗୁଁ ତମେ ମୋ ସହିତ ବନ୍ଧୁତା ଭାଙ୍ଗିବାକୁ ମଧ୍ୟ ପଛେଇଲନି।
0: ଆରେ ନାହିଁ ଶୁଭମ, ସେମିତି କିଛି ନାହିଁ। ତମେ ଆହୁରି ସେ କଥାକୁ ଧରି ବସିଛ। ସତରେ ମୁଁ ସେ ସମୟରେ ବହୁତ ଖରାପ ସମୟ ଦେଇ ଗତି କରୁଥିଲି, ଆଉ ମୁଁ ନିଜେ ଜାଣିନଥିଲି ଯେ ମୁଁ କ'ଣ କରୁଛି।

ଠିକ୍ ଅଛି, କିନ୍ତୁ ତମେ ମୋ କଥା କେବେ ଭାବିଲ? ତମେ ସେମିତି କହିଲା ପରେ ମୋତେ କେମିତି ଲାଗିଥିବ? ତମେ ତ ଜାଣିଥିଲ ନା ମୋ ଜୀବନରେ ଦୁଃଖ ସୁଖ ବାଣ୍ଟିବାକୁ ତୁମ ଛଡ଼ା ଆଉ କେହି ନଥିଲେ ବୋଲି। ଛାଡ଼, କହିଲୁ ତ ଭୁଲ ମୋର ହିଁ ଥିଲା, ଅନ୍ୟକୁ ଦୋଷ ଦେଇ କି ଲାଭ।

0: ଦେଖ ଶୁଭମ, ତମେ ସେମିତି କହି ମୋତେ ଆଉ ଗିଲ୍ଟରେ ପକାଅନି। ମୁଁ ମାନୁଛି, ଭୁଲ ମୋର ହିଁ ଥିଲା। ସରି, ପ୍ଲିଜ୍ କ�ଷମା କରିଦିଅ ନା।
1: କ୍ଷମା? ଆରେ, ଆମେ କ୍ଷମା ସେମାନଙ୍କୁ କରୁ ଯାହା ଉପରେ ଆମେ ଅଭିମାନ କରିଥାଉ। ହେଲେ ମୁଁ ଅଭିମାନ କାହା ଉପରେ କରିବି, ଆଉ କେଉଁ ଅଧିକାରରେ କରିବି? ଆଚ୍ଛା, ସେସବୁ ଛାଡ଼। ବାଏ ଦ ୱେ, ହ୍ୟାପି ବର୍ଥଡେ ଇନ୍ ଆଡ଼ଭାନ୍ସ। ହାଁ,
0: ଆରେ ତମକୁ ମନେ ଅଛି? ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍।
1: ମନେ ଅଛି, ପ୍ରତିବର୍ଷ ୱିଶ୍ ମଧ୍ୟ କରୁଛି, ହେଲେ ମେସେଜ୍ ଆଜି ପର୍ଯ୍ୟନ୍ତ ଅନସିନ୍ ପଡ଼ିଛି।
0: ଆରେ ସରି ଶୁଭମ। ଓ ଓ ଶିଟ୍ ଶୁଭମ, ହ୍ୟାପି ବର୍ଥଡେ ଟୁ ୟୁ ଟୁ। ଆଜି ତମର ବର୍ଥଡେ ନା?
1: 24 ଘଣ୍ଟା ଲେଟ୍ ହେଇଗଲ, କାଲି ଥିଲା। ବାକି ଥ୍ୟାଙ୍କ ୟୁ, ଏ ବର୍ଷ କମ୍ ସେ କମ୍ ୱିଶ୍ ତ କରିଲ, ନହେଲେ ପ୍ରତିବର୍ଷ ମୁଁ କେବଳ କଲ୍ ଆଉ ମେସେଜ୍ର ଅପେକ୍ଷାରେ ରହିଯାଇଥାଏ।

0: ଆରେ ବାବା, ହଉ ସେସବୁ ଛାଡ଼। ଆଉ ଶୁଣ, କାଲି ମୋହିତ ମୋ ପାଇଁ ଗୋଟିଏ ବର୍ଥଡେ ପାର୍ଟି ଆରେଞ୍ଜ କରିଛନ୍ତି, ତମେ ମଧ୍ୟ ଆସିବ ହେଲା।
1: ଦେଖିବି। ଆଚ୍ଛା, ହେଲେ ମୋହିତରା କିଏ?
0: ଆରେ ହଁ, ମୁଁ ତ କହିବାକୁ ହିଁ ଭୁଲି ଯାଇଥିଲି, ମୋହିତ ଆଉ ମୁଁ ଦୁହେଁ ଦୁହିଁଙ୍କୁ ଭଲ ପାଉ, ଆଉ ଖୁବ୍ ଶୀଘ୍ର ବାହା ହେବାକୁ ମଧ୍ୟ ଭାବୁଛୁ।
1: ଓ ଆଚ୍ଛା, କଂଗ୍ରାଚୁଲେସନ୍ସ।
0: ଥ୍ୟାଙ୍କ ୟୁ। ହେଲେ ତମେ କାଲି ଆସିବ ତ?
1: ଚେଷ୍ଟା କରିବି।
0: ଆଚ୍ଛା ହଉ, ହେଲେ ମୁଁ ଏବେ ଯାଉଛି, ବାଏ।
1: ଓକେ, ବାଏ।

0: ଆସନ୍ତାକାଲି ବୁଧବାର ଅର୍ଥାତ୍ ସୋମବାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ କଥାରେ ଗୀତରେ, ଯେଉଁଥିରେ ଆପଣମାନେ ଶୁଣିବେ ଶ୍ରେୟା ଘୋଷାଲଙ୍କ ସମ୍ପର୍କରେ, ଏବଂ ତାପରେ ଗୋଟିଏ ସାକ୍ଷାତକାର ଶୁଣିବେ ବନ ମହୋତ୍ସବ ସପ୍ତାହ ପାଳନର ଉଦ୍ଦେଶ୍ୟ। ତେବେ ହଁ ସାଥୀ, ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି ଏବଂ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ତାହା ସମ୍ପର୍କରେ ଆମ ନିକଟକୁ ମତାମତ ପଠାଇବାକୁ ମଧ୍ୟ ଯେପରି ନ ଭୁଲନ୍ତି। ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ ଏସ୍ଏମ୍ଏସ୍, ଭଏସ୍ ଏସ୍ଏମ୍ଏସ୍ ଏବଂ ଇମେଲ୍ ମଧ୍ୟ କରିପାରିବେ। ଆମ ନିକଟକୁ ଏସ୍ଏମ୍ଏସ୍ ଏବଂ ଭଏସ୍ ଏସ୍ଏମ୍ଏସ୍ କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା
1: 9438268568
0: ଏବଂ ଆମର ଇମେଲ୍ ଆଇଡିଟି ହେଲା
1: airjaipur@gmail.com। ତେବେ ସାଥୀ, ପୁଣି ଥରେ ଆଉ ଏକ ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ନେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲୁ ମୁଁ ଅସ୍ମିତା ଷଡ଼ଙ୍ଗୀ,
0: ଆଉ ମୁଁ ସୁଶୀଲ କୁମାର ସାହୁ।
1: ତେବେ ରହିଲୁ ସାଥୀ, ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ହ୍ୟାଲୋ ଚୈତି ଜହ୍ନ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ସୁଧୀର କୁମାର ଦାସ ଏବଂ ଲାଲମୋହନ ମିଶ୍ରା।

0: ଚଷି ଦେଇଛୁ ଆଜ୍ଞା କପାର ଲାଗି ଆରୁ ଧାନ ତ ବୁଣି ଦେଲୁ ନୁ ଆମେ ପ୍ରାୟ ବୁଣା କରିଦେସୁ ଆଷାଢ଼ ସିଜନ ବୁଣା ରହିଛି ଆଜ୍ଞା କାହିଁକି ଆମେ ଲୋକ ବହୁତ ଟିକେ ନି ପିପାରୁ ଆଜ୍ଞା ଭୂତର ବହୁତ ଅସୁବିଧା
1: ହେଲେ ଗୋଟେ ପଦ କଥା ମୁଇଁ ତମକୁ ଫାସାର ବି ବୋଲି କାଶି ଚିତ୍ରସେନ ବାବୁ ଇଏଟା ଚିତ୍ର ଉଗ୍ରସେନ ଖାଇକି ମୁଁ ଚିତ୍ରସେନ ବୋଲିଦେଲି ଦେଖନି ସେ ନାଟ ଭିତରେ ବିଡ଼ିଲା ଫରା ହେଇଗଲା ଏ ଲୋକମାନ ହାତେ ଫୋନ ଦାରି କରି ତୁ ମୋର ଲଗେ ବସିରେ ବସ ଇଏ ସେ ଫୋନ କେ ଦେଖି କରି ଗେଜର୍ତ୍ତରେ ଭାଇ କେ ହାସି ଦେଇଥିଲି କେ କାନ୍ଦି ଦେଇଥିଲି କେ ମନ ଦୁଃଖ କରିଦେଇଥିଲି କାହିଁକି ନା ଏଟା ମନେ ଏ ଫୋନ ଭିତରେ ଚାଲିଲା ଅଛେ
0: ଦେଖୁନ ଆଜ୍ଞା ଏହାକି ମୁଁ ସୋସିଆଲ ମିଡିଆରେ କାଣ ଆଜ୍ଞା ସମସ୍ତେ ଟିକେ ନିଜ ନିଜ ଟିକେ ଦେଖେଇ ହଉଛନ୍ ତାର ମାନେ ଦେଖିପାରମାନ କିଏ ନାଚ ଗୀତ କଲା କିଏ ଉଟକା ଦେଲା ତ ସମସ୍ତେ କାଣ ହଉଛେ କି ସେ ଲାଇକ କମେଣ୍ଟ ଲାଗି ଟିକେ ଏନ୍ତା ହଉଛନ୍ ଲୋକ କାଣ କି ଆଜ୍ଞା ନିଜ ଜୀବନ ବି ହାରି ଦଉଛନ୍ତି ସେ ଲାଇକ କମେଣ୍ଟ ଲାଗି ବୋଲେ ଇଟା ଗୋଟେ ଭଲ ଜିନିଷ ସେ ସୋସିଆଲ ମିଡିଆ ଗୋଟେ ଭଲ ଅଛେ ଖରାପ ଅଛେ ଯଦି ଆମେ ଭଲ ହିସାବରେ ନେମା ଗୋଟେ ଭଲ ଜିନିଷ ଛାଡ଼ମା କି ଭଲ ଜିନିଷ ଯଦି ଆମେ ଶିକ୍ଷା ନେଇ ପାରମା ବୋଲେ ବହୁତ ବଢିଆ କାହିଁକି ସୋସିଆଲ ମିଡିଆ ବହୁତ ଜିନିଷ ଆମକୁ ଦେଖବାର୍କେ ଅଛେ ଶୁଣିବାର୍କେ ଅଛେ ଆମେ କିଛି ଶିଖିପାରୁଛୁ ଜାଣିପାରୁଛୁ କିନ୍ତୁ ଖରାପ ଆଡ଼କେ ଯିମା ବୋଲେ ଆଜ୍ଞା ଖରାପ ହେଇଯିମା ଆଉ ଦେଖ ସୋସିଆଲ ମିଡିଆରେ ଆଜ୍ଞା ବେଶୀ ଛୋଟ ଛୋଟ ଛୁଆ ମାନେ ହେଲା ଟିକେ ବେଶୀ ଇଟା ହେଇଯାଉଛନ୍ ଆଜ୍ଞା
1: ଏ ପାଠ ସାଠ ପଢ଼ବା ପିଲା ମୁଁ
0: ପାଠ ସାଠ ପଢ଼ବା ସେମାନେ କାହିଁକି ମୋବାଇଲ ଧରିଦେଲେ ମୋବାଇଲ ଧରିଲା ପରେ ସୋସିଆଲ ମିଡିଆରେ ତାଙ୍କର ଭଲ ଜିନିଷ ଦେଖିଲେ ହେଟା ସେ ଭଲ ନି କରବାନ ଆଜ୍ଞା ସେ ଲାଇକ କମେଣ୍ଟ ଲାଗି ବହୁତ ପ୍ରକାର ସେ ପଢାପଢି ଛାଡ଼ିଗଲା ବି ସେବେ ମୋବାଇଲ ଧରିଛନ୍ ଖାଲି ସେ ନଚା ଡେଗା ଏସବୁ କରୁଛନ୍ ଆଜ୍ଞା
1: ଗାଁ ଗହଳି ପିଲାମାନେ ମିଶା ଧରଲାଇନି କି ତମର ଗାଁ ଭିତରେ ମିଶା
0: ସବୁଆଡେ ଆଜ୍ଞା ଏହା ଯେଉଁ ଏ ମୋବାଇଲ ର ଏ ସୋସିଆଲ ମିଡିଆ ର ଏହା ସବୁଆଡେ ଚାଲୁଛି ଆଜ୍ଞା
1: ଏଟା ଫର୍ମା ଦେଲାନି ବୋଲୁବେ
0: ଆମେ ଏ ଜାଗାରେ ଖାଲି ଆମର ଯେ ପ୍ୟାରେଣ୍ଟ ମାନେ ଅଛନ୍ ଯେ ଆମ ଘର ସଦସ୍ୟ ମାନେ ଟିକେ ଧ୍ୟାନ ଦେବାର କଥା ଆଜ୍ଞା ଆମେ ଛୁଆକେ ଯେ ଫୋନ ଦେଇ ଦଉଛୁ ସେ ଛୁଆଟା ସେ ଫୋନରେ କାଣା କରୁଛି ଟିକେ ଆମେ ନିହାତି ନିଘା କରବାର କଥା
1: ଦେଖବାର ଅଛି ଫୋନ ଦାରାଇ ଦେଲେ ପିଲା ଖେଳିଲାନି ବୋଲି କରି ସାରଦା ହେଲାନି ମକେ ବିଜାର ନ କରଲାନି ବୋଲି କରି ନ ବାବାର କାହିଁଟା କରଲାନି ସେଟା ଭଲ ଖାତା ଦେଖଲାନି କି ଖରାପ ଖାତା ଦେଖଲାନି ସେଟା ମିଶା ଆଇବୁ ବାକି ଦେଖବାର ଅଛି
2: ଆଜିକାଲି ତ ସେନ୍ତାରି ସେ ହେଲାନି ଫୋନ ଦାରରେ ଭାଇ ଫୋନ ଡାକଲେ ମିଶା ନ ଶୁଣତ
0: ହଁ ନି ଖାଇବାର ଯେ ଆଜ୍ଞା ଯଦି ଆମେ ତାକୁ ମୋବାଇଲ ନେଇ ଦେଲେ ଛୁଆ ଭାତ ଯଦି ଖାଇବାର
1: ସେଟାର ପାଇଁ ଏଟା ସୋସିଆଲ ମିଡିଆ ବୋଲେ ଖରାପ ଯେତିକି ଭଲ ସେତିକି ଭଲ ଭିତରେ ଠିକ ନା କଲେ ଭଲ ହେଇଛି ସତକି ନାଇଁ
0: ସୋସିଆଲ ମିଡିଆରେ ଆଜ୍ଞା ଦେଖୁନ ସୋସିଆଲ ମିଡିଆ ଆମ ଗୋଟେ ଏଆଇ ଟା ଆସିଗଲା ତ ଯଦି ପିଲାମାନେ ଚାହିଁଲେ ଆଜ୍ଞା ଏଠି ପଢି ପାରିବେ ବହୁତ ଶିଖି ପାରିବେ ଆଜ୍ଞା ତ ସେ ଜାଗା ଗଲେ ଯେ ଆମେ ଗୋଟେ ଭଲ ଅଛେ ଖରାପ ଅଛେ ଖରାପ ଜାଗା ପଲେଇ ଯାଇ ଖରାପ ହେଇଯିମା ଆର ଭଲ ଜାଗା କହିବା ବେଲେ ଭଲ ହେମା କାହିଁକି ହେନୁ ଡିଜିଟାଲ ଦୁନିଆରେ ବର୍ତ୍ତମାନ 4G 5G ଦୁନିଆରେ ଶୁଣିକି ଟିକେ ଖବର ମିଳିଯାଉଛେ ଶୁଣିକି ଟିକେ ଖବର ପଲେଇ ଯାଉଛେ ତ ଭଲ ଜିନିଷ ଆମେ ଯଦି ନେମା ବେଲେ ଭଲ ଏକା ହେବା
1: ଭଲ କଥା ଆମର କାର୍ଯ୍ୟକ୍ରମ କେନ୍ତା ଲାଗଲାନି ସେଟା କେମିତି କହିଦିଅ
0: ବହୁତ ବଢିଆ ଲାଗୁଛି ଆଜ୍ଞା ବଢିଆ ଲାଗୁଛି
1: ଆରି କାଇ ରକମ କାର୍ଯ୍ୟକ୍ରମ ବିଡ଼ାଇଲେ ତମମାନେ ଆରି ଶାରଦା ଇତା ସେଟା
0: ଦେଖୁନ ମେନ୍ କଥା ତ ହେଲା ଆପଣ ମାନେ ସାତଟା ଦିନେ ସାତଟା କାର୍ଯ୍ୟକ୍ରମ ପ୍ରଚାର କରବାଟା ଏଇଟା ଗୋଟେ ବହୁତ ବଡ଼ କଥାଟେ ଆଜ୍ଞା ସମୟ ଦେଇକରି ଆପଣ ପଚାରୁଛି ଏଇଟା ଗୋଟେ ବଡ଼ କଥାଟେ ଆଉ ଆମେ ସବୁ ପ୍ରାୟତଃ ଅଧିକା ଶ୍ରୋତା ଗୋଟେ ଆମେ ଅନୁରୋଧ କରିଥିଲୁ କି ଆପଣଙ୍କ ଭାଷାରେ ମାସ୍କ ଥରି ଦୁଇଥର ଗୋଟେ ନାଟକଟି ପ୍ରଚାର କରୁନି କହିଗଲା ସେଟା ଆପଣ ଅନୁରୋଧ ରକ୍ଷା କରିକିନା ଆପଣ କିଛି ଦିନ ତଳେ ବୋଧେ ଆମ ନାଟକ ପ୍ରଚାର କଲେ ଏଇଟା ବି ବହୁତ ବଢିଆ ରହିଲା ଆଜ୍ଞା
2: ଆରେ ଗୋଟେ ନାଟକ ମିଶା ପ୍ରଚାର ହେଇଛି ଆମେ ଚେଷ୍ଟା କରଲୁନି ସେଟା କରବା କଥା ଯେ ସେଟା ମିଶା ପ୍ରଚାର ହେଇଛି ଆଇଲା ମାସକେ ଏବାର ବେଲ ନାଇନି ମାତ୍ର ଆମ କାର୍ଯ୍ୟକ୍ରମ ଦିନକେ ଏନ୍ତାରି ଶୁଣିତେରୁଆ ଆହୁରି ଆମର ଲୋକ ଏନ୍ତାରି ଫୋନ କରିତେରୁଆ
1: ଜୁହାର ଜୁହାର ହ୍ୟାଲୋ ଚୈତି ଜନ ଜୁହାର ଜୁହାର କେ କହିଲା ଆସିନି ଯତ୍ନ କରବାର ଅଛି
3: ଯେମିତି ମାନେ କହିଛି ଏବେ ତ ମାନେ ଦେଖନ୍ତୁ ଏ ଯୋଉ ଆସିଯାଇଛି ତଥାପି ଦେଖାଯାଉଛି ଯେ ଏବେ ବି ବର୍ଷା ହେଉନି ଅଧିକାଂଶ ଜାଗାରେ ସାର୍ ମାନେ ଯେତେବେଳେ ଟିକେ ଋତୁ ପରିବର୍ତ୍ତନ ହୁଏ ହଁ ଟିକେ ଥଣ୍ଡା ଜ୍ୱରର ସେମିତି ହୁଏ ଅଧିକ କିଛି ତ ହୁଏନି
1: ନାଇଁ ଆଜି ଖବର କାଗଜ ଭିତରେ ଗୋଟେ ବାହାରି ହେଲା

0: ବର୍ଷା ଆରମ୍ଭ ହୋଇଯିବ ଯେତେବେଳେ ପୁରା ଅଧିକ ବର୍ଷା ହବ, ବିଶେଷ କରି ଆପଣଙ୍କର ଜୁଲାଇ ଜୁଲାଇ ଅଗଷ୍ଟ। ଆଚ୍ଛା ଆଚ୍ଛା, ମଶା ମାଛି କକ୍ରୋଚ ଆଉ ଗୋଟେ ଜିନିଷ ମାନେ ଆପଣଙ୍କ ଭାଷାରେ ଏଇ ତିନୋଟି ଜିନିଷ ରୋଗ ସୃଷ୍ଟି କରେଇବାରେ ଗୋଟେ ମାନେ ଗୋଟେ ମୁଖ୍ୟ ଜିନିଷ। ଏଇ ତିନୋଟି ଜିନିଷରୁ ଆମେ ଯେତିକି ଦୂରରେ ରହିବା ଶରୀର ପାଇଁ ସେଇଟା ଭଲ। ଯଦି କକ୍ରୋଚ ସମ୍ପର୍କରେ ମୁଁ ଆପଣଙ୍କୁ କହିବି, ଲୋକଙ୍କର ଯୋଉ ମାନେ କିଛି ଲୋକଙ୍କର ଯୋଉ ଯୋଉ ଗୋଟେ ବଦ ଅଭ୍ୟାସ ଯୋଉ ଅଛି, ଯେତେବେଳେ ସେମାନେ ଖାଦ୍ୟ ରୋଷେଇ କରନ୍ତି ତାକୁ ଭଲ କରି ନ ଢାଙ୍କିକି ସେମିତି ରଖି ଦିଅନ୍ତି, ରାତିରେ ତା ଉପରେ ସେ ଖାଦ୍ୟ ଉପରେ ମାନେ କକ୍ରୋଚ ଚାଲିକି ଏପଟେ ସେପଟେ ହୋଇଥାଏ। ସେଇଟାକୁ ଯଶ ଆମେ ସବୁ ଖାଇଦେବା ତାହେଲେ ଆମକୁ ଝାଡ଼ା ବାନ୍ତି ହବ, ଏଇଟା ମାନେ ସମ୍ପୂର୍ଣ୍ଣ ଅସତ। ସେହିପରି ଡେଙ୍ଗୁ ମ୍ୟାଲେରିଆ ଏସବୁ ହୋଇଥାଏ, ଯୋଉଟାକି ଆପଣଙ୍କର ଏଡିସ୍ ମଶା ନାଇଁ ଏନୋଫିଲିସ୍ ମଶା କାମୁଡ଼ିବା ଯୋଗୁଁ
1: ଜ୍ୱର ହେଇଛି,
0: ସେଥିପାଇଁ ସବୁବେଳେ ସତର୍କ ରହିବା ଉଚିତ। ସେହିପରି ବର୍ଷା ଦିନ ମାନଙ୍କରେ ଆପଣ ଦେଖିଛନ୍ତି ଯେ ମାଛି ଅଧିକ ଆସେ, ଯେହେତୁ ସବୁ ଜାଗାରେ ମାନେ ଟିକେ ଯେତେବେଳେ ବର୍ଷା ହୁଏ ସବୁ ଜାଗାରେ ପାଣି ଜମିକି ରହିଥାଏ, ଡାଇରିଆ ମାନେ ହୋଇଥାଏ।
1: କାକେ କାକେ ଡେଙ୍ଗୁ ମିଶା ହେଲାନି
0: ମାଛି ଯୋଗୁଁ
1: ମନୋଚିତ ଭଲ କଥା କହିଦେଲା, ଆମର ଭାଇ ଭଉଣୀ ମନ ଶୁଣିଲାଇ ମୋତେ ଆରି ଗୋଟେ ଫୋନ ଆଇଲାନି ଜୁହାର ଲାଗତ ଏବେ।
0: ଆଜ୍ଞା ସାର୍, ଧନ୍ୟବାଦ ଆପଣଙ୍କୁ, ନମସ୍କାର।
1: ଜୁହାର ଜୁହାର। ହ୍ୟାଲୋ ଚୈତି ଜନ।
2: ଜୁହାର ଜୁହାର ମାମା।
1: ଜୁହାର ଜୁହାର, ତୋର ନାଁ କେମିତି କହିଦେଶ?
2: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ।
1: ଏଇଟା ଆମ ଟିଭିରୁ ମାମା ମିଶା ପସଲା ଅଛି, ଏଇଟା ପଚାରବାର ଅଛି, ଆଜି ପଚାର ଦିଅ ସବୁ କଥା କହିଦେଇଛି।
3: ନାରାୟଣ ବାବୁ ଜୁହାର ଲାଗ।
2: ଜୁହାର ଜୁହାର।
3: କେନ୍ତା? ଭଲ ଚାଷ?
2: ବହୁତ ଭଲ ଅଛି, ବର୍ତ୍ତମାନ ତ ଗାଁରେ ଅଛି, ଗାଁରେ ଆମର ପ୍ରବଳ ଗରମ ହଉଛି ଅବିକା।
3: ପାଣି ପୁନା ଯେ ବର୍ଷା
2: ନାଇଁ, ବର୍ଷା ବର୍ଷି କିଛି ହେଇନି ଗାଁ ପଟେ ଆମର ଅବିକା।
3: ଏଲେ ଗୋଟେ ଖାତା ପଚାରିବି ବାବୁ, ଏ ଯେନ୍ ମୋବାଇଲ ଫୋନ ଦାରି କରି ଯେନ୍ ବୁଲଲାଇନି ଆଜିକାଲି, ଇଏ ସୋସିଆଲ ମିଡ଼ିଆ ବୋଲି ଯେନ୍ ଗୋଟେ ଆଛେ, ଏ ସୋସିଆଲ ମିଡ଼ିଆ କେତେ ଖରାପ କେତେ ଭଲ ସେ ବିଷୟ କ'ଣ କହିଲେ ଆମର ଭାଇ ଭଉଣୀ ଜାଣିଥାଏ?
2: ଆଜ୍ଞା ଦେଖନ୍ତୁ, ଗୋଟେ ଦୃଷ୍ଟିରେ କହିବାକୁ ଗଲେ ସୋସିଆଲ ମିଡ଼ିଆ ତ ବହୁତ ଲୋକଙ୍କର କାମରେ ଆସୁଛି। ଦେଖନ୍ତୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ଫେସବୁକ୍ ମାଧ୍ୟମରେ ବହୁତ ଗୁଡ଼ିଏ ବନ୍ଧ ସୃଷ୍ଟି କରିପାରୁଛନ୍ତି, ଆମେ ଦୂର ଜାଗାକୁ ଗଲେ ସୋସିଆଲ ମିଡ଼ିଆ ୟୁଜ୍ କରି ଆମେ ଜାଗା ପାଇପାରୁଛନ୍ତି, ଆମେ କ୍ୱାଲିଟିରେ ହିସାବ ପତ୍ର କରିପାରୁଛନ୍ତି, ସମୟ ମାଧ୍ୟମ ଘଡ଼ି ମଧ୍ୟ ଜାଣିପାରୁଛନ୍ତି ସମୟର, ଆଉ ତାପରେ ଗଲେ ବିଭିନ୍ନ ୟୁଟ୍ୟୁବ ଦେଖିକି ଆମେ କିମ୍ବା ଆମେ ମନୋରଞ୍ଜନ କରିପାରୁଛନ୍ତି, ବିଭିନ୍ନ ଆକାଶବାଣୀ କେନ୍ଦ୍ର ଶୁଣିପାରୁଛନ୍ତି। କିନ୍ତୁ ମୁଁ ଗୋଟେ କଥା କହିବି, ଯେ ବିଷ କୀଟନାଶକ ବିଷ ସୃଷ୍ଟି ହେଇଛି ଜମିରେ ପକାଇବା ପାଇଁ, ତାକୁ ଯଦି ଆମେ ଖାଇବା ତାହେଲେ ନିଶ୍ଚୟ ମରିବା, ତେଣୁ ସୋସିଆଲ ମିଡ଼ିଆକୁ ଯଦି ଆମେ ଖରାପ ବାଟରେ ୟୁଜ୍ କରିବା ତାହେଲେ ଆମର ନିଜର କ୍ଷତି ଘଟିବ। ଦେଖନ୍ତୁ ବହୁତ ଆଜିକାଲି ବହୁତ ଲୋକ ଠକାମିରେ ପଡୁଛନ୍ତି, ବିଭିନ୍ନ ପ୍ରକାର ଗେମ୍ ଖେଳିକିରି ବିଭିନ୍ନ ପ୍ରକାର ମାନେ ସୋସିଆଲ ମିଡ଼ିଆ ମାଧ୍ୟମ ୟୁଜ୍ କରିକି ବହୁତ ଲୋକ ଆଜି ରିଲ୍ସ କରିକି ସୁଇସାଇଡ୍ କରୁଛନ୍ତି, ଆଉ ତେଣୁ ଆମେ ତାକୁ ସବୁବେଳେ ସଠିକ୍ ମାର୍ଗରେ ବ୍ୟବହାର କରିବା ଦରକାର।
1: ନାଇଁ ଏଟା ବି ସବୁ ଚାଲିଲା ଅଛେ, କାହାକେ ଖାଇ କାମ ନା ଦାଦା ନରେ ବୋଲେ ସେମାନେ କାମ ନାଇଁ ତ ବୋଲି କରି ମୋବାଇଲ ଫୋନ୍ କେ ଧରି କରି ଦିନ ରାତି ବସି ଲାଗିନି, ସେ ବସବାଟା ଭଲ କି ସାର?
2: ନାଇଁ ସେମିତି ବସିବାଟା ଆଜ୍ଞା ଭଲ ନୁହଁ, ସମୟ ନଷ୍ଟ କରିବା ଭଲ ନୁହଁ, ଆମେ ନିଜର କାମ ଧାମ କରିବା, ଫ୍ରି ଟାଇମ୍ରେ ପାଇଲେ ଆମେ ମୋବାଇଲ ଧରିକି ଟିକେ ମନୋରଞ୍ଜନ କରିବା, ତାପରେ ଯେ ନୁହଁ ଆମେ ସବୁବେଳେ ଖାଲି ମୋବାଇଲ ଧରିକି ଆମର କାମ ଧାମ ଛାଡ଼ିକି ଆମେ ଏଥିରେ ଲାଗିବା।
3: ଆଜିକାଲି ତ ପିଲା ମନ ଆର ନାଇଁନି, ସେ ମୋବାଇଲ ଧରିକି ଆଗା ଇଏ କରିଲାନି, ଫାଟସାଟ ଛାଡ଼ିଦେଲାନି,
2: ନିଶ୍ଚୟ ସତ କଥା ମଧ୍ୟ, ବହୁତ ପିଲା ଆଜିକାଲି ଛୋଟ ଛୁଆ ମଧ୍ୟ ମୋବାଇଲ ନ ଧରି ଭାତ ଖାଉ ନାହାନ୍ତି, କାନ୍ଦୁଛନ୍ତି, ଆଉ ମୋବାଇଲ ବ୍ୟସନ ଦେଖିବା ଦ୍ୱାରା ଆମର ଆଖି ମଧ୍ୟ ଉପରେ ପ୍ରଭାବ ପଡିବ, ତେଣୁ ସ୍କୁଲ ପିଲା କମ୍ ମୋବାଇଲ ଧରିବା ଦରକାର। ଆଜିକାଲି ତ ଅନଲାଇନ୍ ପାଠପଢା ମଧ୍ୟ ହଉଛି, ଯେତିକି ସମୟ ଅନଲାଇନ୍ ପାଠପଢା ହଉଛି ସେତିକି ସମୟ ମୋବାଇଲ ୟୁଜ୍ କରିବା ଦରକାର, ଆଉ ଅନ୍ୟ ବିଭିନ୍ନ ପ୍ରକାର ଯୋଉ ଫ୍ରି ଫାୟାର ଗେମ୍ କୁହନ୍ତୁ, ବିଭିନ୍ନ ପ୍ରକାର କମେଡି କୁହନ୍ତୁ, ତାକୁ ଅଯଥା ନ ଦେଖିକିରି ଆମେ ସ୍କୁଲ ପିଲାଙ୍କୁ ମୁଁ ଏତିକି କହିବି, ସମୟରେ ପାଠ ପରେ ଧ୍ୟାନ ଦିଅନ୍ତୁ।
1: ଆମର କାର୍ଯ୍ୟକ୍ରମ କେନ୍ତା ଲାଗିଲାନି ସେଟା କେମିତି ପୁରା କହିଦିଅ?
2: କାର୍ଯ୍ୟକ୍ରମ ଆପଣ ବହୁତ

0: ଛେନାପୋଡ଼ ରଖିଦେଇଛି ଆଜ୍ଞା,
1: ଛେନାପୋଡ଼
0: ଛେନାପୋଡ଼ ରଖିଦେଇଛି,
2: ଆଲି ଆଲି ଆଲି ଆଲି,
0: ଆରୁ ରସଗୋଲା ବି ଅଛେ ଆଜ୍ଞା, ହଁ, ଆରୁ ଛେନା ଗଜା ବି ଅଛେ।
1: ତାକେ ବାନ୍ଧିକରି ପଠାଇ ଦେସ ତାର ଘରେ,
0: ବାନ୍ଧିକି ପଠାଇ ଦେବ ନା ଆମର ମାଇସିକେ।
1: ଗୀତ ମାରୁସ ନାଇଁ ଯେ ଆଜି
2: ଗୀତ ଗୁଟେ ମାରିଲେ ବୋଲେ ତା ବୋଲସି ଅଛି ଘର ଯାଏ।
0: ହଁ, ଝାଇ ଝାଇ ପାନି ମାରଲି ହେଲେ କାଇଁ ଗୋବରେ ଗୀତା ଟିକେ ପାସରି ଗଲି ନା ଆଜ୍ଞା,
1: ଫିଟାଇ ଦେଲା ଇଲେ ଏ ଗୀତ କେ ଆମେ ଆଇବା ଆଠକେ ଲଗାଇ ଦିଉ ୟାକେ ମୋର କେ ଗାଲା ପରା ହେତ ରଖସି ଆଲେ ରୋଇଲୁ ବେ ତେବେ
3: ସନ୍ଧ୍ୟାରେ ନମସ୍କାର, ଗୁଡ ଇଭିନିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
2: ଚନ୍ଦ୍ରକାନ୍ତ ବାବୁ କେନ୍ତା ରାଚାସ?
3: ମୁଁ ବହୁତ ଭଲ ଅଛି।
1: ତୁମର ଗୀତ ମିଶା ନିମାନ ଲାଗଲା ଆମର କାଇସେ ଆଦିବାସୀ ଲକ୍ଷ୍ମଣ ଶୁଣିଲେ ସେ ମନ ମିଶା ଗୋଡ଼ିଆ ହେଇଛି ଭାଇ।
3: ଆଜ୍ଞା,
1: ତମର ପରା ଖାତା ଲାମ ଆଇବେ ତାର ପଛେ ଭଲ ଖାତା। ତମେ ମନ ଭିତରେ କେବେ ହେଲେ ବିଚାର ଆଇଲା ଅଛି କି ଏମିତି ଗୋଟେ କମ୍ପାନୀ ମୁଇଁ ମିଶା ବନାଇ ପାରତି କନ୍ତ୍ରି ହେଲେ ରିନ୍ ବାଡ଼ି କରି କରି ବୋଲି କରି ଏମିତି ଆଇଲା ଅଛି?
3: ଇଚ୍ଛା ତ ଅଛି, କିନ୍ତୁ ସେମିତି ଭଲ ବଡ କମ୍ପାନୀ କରିବା ପାଇଁ, ଆଉ ସେଥିପାଇଁ ପୁଞ୍ଜି ଦରକାର, ଟଙ୍କା ଦରକାର। ସେତିକି ଯଦି ଆମ ପାଖରେ ଟଙ୍କା ହୁଅନ୍ତା ଆମେ ବି ଗୋଟେ ବଡ କମ୍ପାନୀ ଖୋଲନ୍ତୁ, ଆମେ ବି କମ୍ପାନୀର ମାଲିକ ହୋଇଯାଆନ୍ତୁ, ଆଉ ଆମେ ବି ପିଲା ହେଲ୍ପର ରଖନ୍ତୁ, ୱାର୍କର ରଖନ୍ତୁ, ସେମାନେ ଆମ କମ୍ପାନୀରେ କାମ କରନ୍ତେ, ଆମ କମ୍ପାନୀର ନାଁ ରୁହନ୍ତା, ଆମର ବି ନାଁ ଗୋଟେ ଡାକ ରୁହନ୍ତା, ଆମେ ବି ବହୁତ ଲୋକଙ୍କୁ ନିଯୁକ୍ତି ଦେଇପାରନ୍ତୁ।
1: ଏଟା ଜାଣିବା ପାଇଁ ବୋଲିକରି ତମେ କେବେ ହେଲେ ମିଶା ଆମର ଶିଳ୍ପ କେନ୍ଦ୍ର ଏ ଭିତରେ ଯାଇକରି କଥାବାର୍ତ୍ତା କରଲା ଚାଷ କି ବ୍ୟାଙ୍କ ବାବୁ ମାନଙ୍କ କଥାବାର୍ତ୍ତା କରଲା ଚାଷ କି ଋଣ ମିଳିପାରୁଛି କି ନାହିଁ?
3: ପଇସା ସେମିତି ଭବିଷ୍ୟତରେ ଲକ୍ଷ୍ୟ ଅଛି, ସେମିତି ଗୋଟେ ବଡ କମ୍ପାନୀ ଖୋଲନ୍ତି, ଆଉ ପିଲାଙ୍କୁ ନିଯୁକ୍ତି ଦିଅନ୍ତି, ପିଲାମାନେ କାମ କରନ୍ତେ, ଆଉ ସେମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୁଅନ୍ତେ, ଆଉ ମୁଁ ବି ବହୁତ ଟଙ୍କାର ରୋଜଗାର କରି ନିଜେ ଗୋଟେ ଶିଳ୍ପପତି ହେଇଯାନ୍ତି। ଆଉ
1: ଭଲ କଥା, ଏମିତି ମନ ଭିତରେ ରହ, ତମ କାଇ ସେ ଭଗବାନ ମିଶା ତମର ପିଠି ପିଠି ରହ, ହଁ, ତମକୁ ସାହାଯ୍ୟ କର, ବଡ଼ ଲୋକ ହୁଅ ଆରି ଆମକୁ ଭୋଜି ଭାତ ଦିଅ ତମେ।
3: ଆଜ୍ଞା, ନିଶ୍ଚିନ୍ତ ଆମେ ସେମିତି ହେଲେ ଆମେ ଆପଣଙ୍କୁ ଇନଭାଇଟ୍ କରିବୁ, ଆପଣ ଆସିବେ। ଆଉ
1: ଧନ୍ୟବାଦ ଲାଗ, ଏମିତି ଆକା ତୁମର ଆମର ଲାଡ ରହ।
3: ଆଜ୍ଞା,
1: ଜୁହାର ଲାଗ,
2: ବେଲୁନି ଜୁହାର ଲାଗ।
3: ଆଜ୍ଞା, ରହୁଛି, ନମସ୍କାର।
1: ହ୍ୟାଲୋ ଚୈତି ଜନ, ହ୍ୟାଲୋ ଚୈତି ଜନ,
4: ଜୁହାର ଜୁହାର ମାମା।
1: ବାନ୍ଦ୍ରା କେନ୍ତା ରାଚୁ?
4: ଭଲ ଅଛି ମାମା।
1: ୟା ଦେ ଟିଭିରୁ କାଇଟା ଗୋଟେ କହିଥିଲା, ମୁଇଁ ମୋଜାଇପୁର ଦେଲି। ପାନିଫୁନା ମାରଲାନି, ଖାଖର ଚେପାଇଲାନି, ଖନ୍ଦିନ ହେଲେ ଆମର ପ୍ରକାଶ ବାବୁ ଗୋଟେ କୁକୁଡ଼ା କୁକୁଡ଼ା ମାର୍ତା ବୋଲେ ମୁଁ ଯାଇଛି କାହିଁକି ବୋଲାନି
2: ଘରେ
1: ପଠାଇ ଦେସ
4: ଆମର ଆମେ ଶୁଣିଲୁ ଦେ ମାମା, ଆମର ମିନିୟର ବାଲେ ମାମା ବୈଠକ ଲଗାଇ ନ ଆସନ୍ତି କାହିଁକି?
2: ଷାଠିଏ ବର୍ଷ ହେଇଗଲେ ସରିଲା,
1: ଡକରା ହେଇଗଲେ ଖାଇସେ ଆମର ଯୋଉ ନାଚେ କି ନାଇଁ ସେ ଭିତରେ ବିଡ଼ି ଦେଲା ବାବୁ ଆରି
4: ଗୋଟେ
1: ଦୁଃଖ ଲାଗଲା ଯେ ଖଣ୍ଡେ ଗଲପ ଶୁଣିଲା କି ନେ ରେଡିଓ ଲଗେ କାର୍ଯ୍ୟକ୍ରମ ଶୁଣିଥିବା ଜନ ଭାଇ ବହିନୀ ମନ ମିଶା ଆସିକରି କାର୍ଯ୍ୟକ୍ରମ କରଲେ ତମର ସାଙ୍ଗେ ଏମିତି ଲାଡ ର, ତମର ସାଙ୍ଗେ ଆମର ସେନିୟର ତମେ ଫୋନ ମନ କରତେ ରୁହା।
4: ହଁ ମାମା, ହଁ
2: ଆମର କାର୍ଯ୍ୟକ୍ରମ ବିଷୟ କେମିତି କୁହା?
4: କାର୍ଯ୍ୟକ୍ରମ ବଢିଆ ଲାଗଲାନି ମାମା।
1: ଭଲ କଥା, ଧନ୍ୟବାଦ ଲାଗ, ରହିଲୁନି, ଜୁହାର ଜୁହାର
4: ଜୁହାର ଜୁହାର ଜୁହାର ଜୁହାର।
1: ଦେଖଲୁ କି ତୋର ଖାତା କେ ମୁଇଁ ମାନଲିଅ, ମୋର ପିଲା କେ ଆରି ଫୋନ ଦେବି ନାଇଁ ନି
5: ସତ
1: ବୁଝିଲୁ କି? ତାକେ ଜେଡିକ ଯାଇକି କିଣିକି ପରା ଦେବା ବୋଲେ ସେ ଖେଳବା କୁଦବା ବେଲ ଯେତିକି ଫିଟି ଯାଇଛି, ଛଅ ଘଣ୍ଟା ନି ସାତ ଘଣ୍ଟା କି ଗୋଟେ ଅଧ ଘଣ୍ଟା କି

0: ଘଣ୍ଟାଟେ ଗୋଟେ ଦିନକେ ଦେବି
1: ସେଟା ମୁଁ ଦେଖତେ ରହିବାର ଅଛି ଲୋ
0: ଦେଖବାର ଅଛି ନାଇଁ
1: ଖାଇ ନ ଜାଣିଲା ପରେ ଯାଇକରି ଦେଖତେ ରହିବାର ଅଛି କାଲିଟା ଦେଖସି ଅଛି କାଲିଟା କରିସି ଅଛି
0: ହେଲେ ବେଲ ନାଇଁ ଜୁତ ଏବେ
1: ହଁ
0: ଗାଲୁନି ଭାବିନି ମୁଁ ଜୁଆର ଜୁଆର
1: ହେଲେ ଗାଲୁନି ଭାବିନି ଜୁଆର ଲାଗ।

0: ଶୁଣିଲେ ଜୟଜୀବନ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶୁଣନ୍ତୁ ହିନ୍ଦୀରେ ସମାଚାର। ଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଚଳିତ ଅଧିବେଶନରେ ସନ୍ଧ୍ୟା 6:30 ଶୁଣିବେ ଆଇସିସି ଓମେନ୍ସ T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଣ୍ଡନର କେନିଂଟନ୍ ଓଭାଲ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ଲେଖରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଶୁଣିବେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଡାଲି ଜାତୀୟ ଫସଲ ଓ ତା'ର ଉପାଦେୟତା ସମ୍ପର୍କରେ। ଏ ସମ୍ପର୍କରେ କହିବେ ସ୍ମିତା ପାଢ଼ୀ ଏବଂ ପରେ ଜଣେ ଚାଷୀଙ୍କ ସହ ସାକ୍ଷାତକାର ଶୁଣିବେ। ଏଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବୀଣାପାଣି ମିଶ୍ର, ଲକ୍ଷ୍ମୀନାରାୟଣ ବେହେରା, ଗୋପୀନାଥ ମହାପାତ୍ର, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଏବଂ ଜ୍ୟୋତ୍ସ୍ନାରାଣୀ ଦାସ। 8:45 ପ୍ରଚାର କରିବୁ ଲୋକ ସଙ୍ଗୀତ, ଶିଳ୍ପୀ ସୁବାସ ଦାସ, ଶୈଳ ଭାମା ଏବଂ ଶକ୍ତି ମିଶ୍ର। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଦିନ 11:00 ଶୁଣିବେ ଲୋକ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଘୋଡ଼ାନାଚ ଗୀତ ଏବଂ କେନ୍ଦ୍ରା ଗୀତ। ଦିନ 11:30 ପ୍ରଚାର କରିବୁ ପାଲା, ଶିଳ୍ପୀ ଭକ୍ତ ବଳରାମ ଦାସ। ସୋରା ଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଘର ଅଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ବନ ମହୋତ୍ସବ ସପ୍ତାହ ସମ୍ପର୍କରେ। ପରେ ଶୁଣିବେ ସାକ୍ଷାତକାର, ବନ ସଂରକ୍ଷଣରେ ମହିଳାଙ୍କର ଭୂମିକା।

ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ। ଏଥିରେ ସମ୍ଭାରରେ ଶୁଣିବେ କଥାରେ ଗୀତରେ ଶ୍ରୀୟା ଘୋଷାଲଙ୍କ ସମ୍ପର୍କରେ। ହ୍ୟାଲୋ ଶାରଦା ଲାଗୁଆ ଗୀତ ପ୍ରଚାର କରିବୁ ଅପରାହ୍ନ 5:30। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ପ୍ରଚାର କରିବୁ ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଯାଜପୁର ଜିଲ୍ଲା ସମ୍ପର୍କରେ ଶୁଣିବେ। ଏସବୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚିରସବୁଜ ପ୍ରଚାର କରିବୁ ରାତି 8:00। ରାତି 8:15 ଶୁଣିବେ ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା, ଶିଳ୍ପୀ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ, ଗୀତ ରଚନା ରଞ୍ଜିତ କୁମାର ଦାସ, ସଙ୍ଗୀତ ପରିଚାଳନା ସୁକୁମାର ସୁନା। ଗୀତ ଏବଂ ଗଜଲ ପ୍ରଚାର କରିବୁ ରାତି 9:30। ଶିଳ୍ପୀ ତଲଜା ଜିଜ, ଅଶୋକ ଖୋସଲା, ରାମଶଙ୍କର, ମିତାଲି ସିଂ, ସୋନାଲି ରାଥୋଡ଼ ଏବଂ ରୂପ କୁମାର ରାଥୋଡ଼ ତଥା ଚନ୍ଦନ ଦାସ। ରାତି 10:00 ଶୁଣିବେ ଆଞ୍ଚଳିକ ଗୀତ, ଏଥିରେ ସମ୍ବଲପୁର ଅଞ୍ଚଳର ଗୀତ ଏବଂ କଳାହାଣ୍ଡିର ଗୀତ ଶୁଣିବେ। ଏଥିସହ ଶୁଣିବେ ଝୁମର ଲୋକଗୀତ। ଏଥିରେ ଆସନ୍ତାକାଲି ଏବଂ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।

ବର୍ଷା ଋତୁରେ ଅଧିକ ବର୍ଷା ହେବା ଫଳରେ ଚାରିପାଖରେ ପାଣି ଜମି ରହେ ଓ ପାଣି ଦୂଷିତ ହୋଇଯାଏ। ବର୍ଷା ଦିନ ଆସିଲେ ପ୍ରକୃତି ସବୁଜ ଓ ସୁନ୍ଦର ତ ହୋଇଥାଏ, କିନ୍ତୁ ଏହା ସହିତ ବିଭିନ୍ନ ଜଳଜନିତ ରୋଗର ଆଶଙ୍କା ମଧ୍ୟ ବଢ଼ିଯାଏ। ଏହି ଦୂଷିତ ପାଣି ଦ୍ୱାରା ବିଭିନ୍ନ ଜଳଜନିତ ରୋଗ ଯେମିତିକି ଡାଇରିଆ, କଲେରା, ଟାଇଫଏଡ୍ ଓ ଜଣ୍ଡିସ୍ ଏସବୁ ହୋଇଥାଏ। ଅସ୍ୱଚ୍ଛ ପରିବେଶ ବା ଅପରିଷ୍କାର ପରିବେଶ ଓ ଅଘୋଡ଼ା ଖାଦ୍ୟ, ମାନେ ଯାହାକୁ ଘୋଡ଼ା ହୋଇନଥିବ ସେହି ଖାଦ୍ୟ, ଏସବୁ ରୋଗକୁ ବଢ଼ାଇଥାଏ। ବର୍ଷାର ପାଣି ନାଳ, ରାସ୍ତା ଓ ପୋଖରୀରେ ଜମି ରହିଲେ ପାଣି ଦୂଷିତ ହୋଇଥାଏ ଏବଂ ସେହି ପାଣି ଦ୍ୱାରା ରୋଗ ସହଜରେ ବ୍ୟାପିଥାଏ। ଏହି ସମୟରେ ସ୍ୱଚ୍ଛତା ଓ ସତର୍କତା ଅବଲମ୍ବନ କରିବା ବହୁତ ଜରୁରୀ। ସଫା ପାଣି ପିଇବା, ପରିବେଶ ସଫା ରଖିବା ଓ ବ୍ୟକ୍ତିଗତ ସ୍ୱଚ୍ଛତା ଅନୁସରଣ କଲେ ଆମେ ଅନେକ ରୋଗରୁ ନିଜକୁ ରକ୍ଷା କରିପାରିବା। ସ୍ୱଚ୍ଛତା ପୂଜନୀୟ ବାପୁଙ୍କର ପ୍ରତି

0: ଅଷ୍ଟ ଶ୍ରଦ୍ଧାଞ୍ଜଳି। ବହୁ ଦଶନ୍ଧି ପରେ ସ୍ୱଚ୍ଛତା ଆନ୍ଦୋଳନ ପୁଣିଥରେ ସାରା ଦେଶକୁ ଏକ ନୂତନ ଭାରତର ସ୍ୱପ୍ନରେ ବାନ୍ଧିପାରିଛି। ପିଢ଼ି ପରେ ପିଢ଼ି ଲୋକଙ୍କ ମଧ୍ୟରେ ସ୍ୱଚ୍ଛତାର ଉତ୍ତରଦାୟିତ୍ୱ ଏକ ସଂସ୍କାର ଭାବେ ରହିଆସିଛି। ସମସ୍ତେ ଚାହାନ୍ତି ସଫା ସୁତୁରା ରହିବା ପାଇଁ। ତେବେ ଖାଲି ଚାହିଁଲେ ହେବନି, ଆମକୁ କାର୍ଯ୍ୟରେ ପରିଣତ କରିବାକୁ ପଡ଼ିବ। ଶୀତଦିନ ହେଉ ବା ବର୍ଷାଦିନ ହେଉ କି ଖରାଦିନ ହେଉ, ସବୁ ସମୟରେ ଆମକୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆଜି ଆସନ୍ତୁ ବର୍ଷାଦିନେ ସ୍ୱଚ୍ଛତା ରଖିବା ପାଇଁ କେମିତି ଆମେ ପ୍ରସ୍ତୁତି କରିବା ଏ ସମ୍ପର୍କରେ କଥା ହେବା ସ୍ୱଚ୍ଛ ସାଥୀ ସୋନାଲି ନାଗଙ୍କ ସହିତ।
1: ମ୍ୟାଡାମ ନମସ୍କାର।
2: ନମସ୍କାର ମ୍ୟାଡାମ।
1: ବର୍ଷା ଦିନେ ଆମେ କିପରି ସ୍ୱଚ୍ଛତା ରଖିବା, କଣ କହିବେ ମ୍ୟାଡାମ ଏ ସମ୍ପର୍କରେ?
2: ଆଜ୍ଞା, ବର୍ଷା ଦିନ ମାନେ ଜୁନ ମାସ ପଳା ଆସିଲା ବେଳେ ବର୍ଷା ଷ୍ଟାର୍ଟ ହେଇଗଲାନି। ବର୍ଷା ଦିନ ଆସିଲା ମାନେ ଆମେ ପୁରା ସଚେତନ ରହିଯାଉଛି କି ମାନେ ଡ୍ରେନ ପୁରା ଡ୍ରେନ ପୁରିକି ବାହାରକୁ ଆସିବ, ଆମ ଘର ପିଲାବେଳେ ସମସ୍ତ ସୁସ୍ଥରେ ରହିବା ପାଇଁ ବୋଲିକି ଆମ ଘରେ ନାଇଟ ହେଲେ ଆମେ ବିନା ମଶାରୀ ବାନ୍ଧିକା ଶୋଇବାର ଅଛି, ଆଉ ଆମର ଟଏଲେଟ ସବୁ କ୍ଲିନ ରହିବାର ଅଛି, ଫିନାଇଲ ଫିନାଇଲ ପକେଇବାର ଅଛି, ଆମେ ଯୋଉ ଖାଉଛ ଆମେ ଯୋଉ ରୋଷେଇ ବାସେଇ ରୁମ ଯାହାକୁ ପୁରା ସବୁ ଯେ ରହିବା ଅଛି, ନାଇଟ ଆଉ ଡେ ସବୁ ଟାଇମରେ କ୍ଲିନ ରହିବାର ଅଛି, ଆଉ ପାଣି ନେଇକି ଯୋଉ ଷ୍ଟକ୍ ହେବା ପାଣି ସେଠି କେମିତି ହେଲେ ଡେଙ୍ଗୁ ମ୍ୟାଲେରିଆ ରହିବ, ଜଷ୍ଟ ଷ୍ଟକ୍ ହେବା ପାଣି ତୁରନ୍ତ ସେଟାକୁ କ୍ଲିନ କରିବାର ଅଛି, ସେଟା ଇମ୍ପୋର୍ଟାଣ୍ଟ ଦେବାର ଅଛି। ବର୍ଷା ପାଣି କଟ୍ ହେଲେ ଆମର ଥାଳି କଣ ହେଲେ ଥିବ କୁଆଡେ ହେଲେ ସେଠି ବର୍ଷା ପାଣି ରହିଥିଲା ସେ ପାଣି ଗୁଡାକ ହେଇଯିବ,
1: ଟାୟାର ଗୁଡାକ
2: ନାଳରେ ସେଟା ଫାର୍ଷ୍ଟ ସେଟା ଚେକ୍ କରିବାର ଅଛି, କଟ୍ ପାଣି ଷ୍ଟକ୍ ହେଇକି ଅଛି, ଫାର୍ଷ୍ଟ ସେ ଷ୍ଟକ୍ ପାଣି ଆମେ ମାନେ କ୍ଲିୟର କରିବାର ଅଛି।
1: ଆଜ୍ଞା,
2: ସ୍ୱଚ୍ଛତା କହିଲେ ମାନେ ଆଜ୍ଞା ଆମର ସ୍ୱଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା, ଆମେ କେମିତି ଆମେ ନିଜେ ସଚେତନ ହେବାର ଅଛି, ଆମର ଡେଲି ସଫା ସୁତୁରା, ଏବେ ତ ଆମର ସ୍ୱଚ୍ଛ ସାଥୀ ରେଗୁଲାର ଆସୁଛନ୍ତି, ଆମର ଭିଜିଲ ବାଲା ରେଗୁଲାର ବୁଲୁଛନ୍ତି, ସବୁ ସଫା ସାଥୀ ସାହି ଗୁଡାକ ସବୁ ଝାଡୁ ଡ୍ରେନ ଗୁଡା ସବୁ କ୍ଲିନ ହଉଛି, ହେଲେ ଆମେ ଆମକୁ ଏତେ ମ୍ୟୁନିସିପାଲିଟି ଆମର ଭାରତ ଏତେ ଆମକୁ ସୁବିଧା ଦେଖଉଛି ଆମର ସ୍ୱଚ୍ଛତା ବିଷୟରେ, ଆମେ କାହିଁକି ସ୍ୱଚ୍ଛତା ମାନେ ନିଜେ କ୍ଲିନ ରହିବା ନା, ସମସ୍ତେ ଏତେ ଆମକୁ ଜଣଉଛନ୍ତି, ତ ଆମେ ଆମକୁ ଜଣଉଛନ୍ତି ସେଗ୍ରିଗେସନ କର, କ୍ଲିନ ରଖ, ଓଦା ଅଳିଆ ଅଲଗା ଅଲଗା ପଖ ସବୁ ଆସି କହୁଛନ୍ତି ଆମକୁ, ଡଷ୍ଟବିନ ମାନେ କଟ ହେଲେ ଡଷ୍ଟବିନ ୟୁଜ କରିବା, କଡା ଖାଇବା ଡଷ୍ଟବିନ ରେ ପକେଇବା, ଅଳିଆ ଆବର୍ଜନା ବାହାରେ ପକେଇବାନି, କୋଉ ପିଲାମାନେ ବାହାରେ ବି ସମସ୍ତେ ଶୌଚାଳୟ କରୁଛନ୍ତି, ଆମେ ସବୁଠାରେ ଆମର କମ୍ୟୁନିଟି ଟଏଲେଟ ଅଛି ସେ ବିଷୟରେ କମ୍ୟୁନିଟି ଟଏଲେଟ ରେ ଏକା ସଚେତନ ସବୁ କରିବା, ପରିସ୍ରା ସବୁ ବାହାରେ କରିବାନି ସେଟା ମେନ ଏବେ।
1: ତାପରେ ମ୍ୟାଡମ ଆଉ ଗୋଟେ ଜିନିଷ, ଏବେ ବର୍ଷା ଦିନ ପଳି ଆସିଲାଣି, ତ ବର୍ଷା ଦିନରେ ଆପଣ ମାନେ କଣ ସବୁ କାମ କରିବେ ଆଉ କେମିତି ସ୍ୱଚ୍ଛତା ରଖିବେ?
2: ଆମେ ସ୍ୱଚ୍ଛତା ବିଷୟରେ ତ ସବୁଦିନେ ଆୱାରନେସ କରୁଛୁ ସମସ୍ତଙ୍କୁ, ବର୍ଷା ଦିନ ଆସିଲେ ବାହାରକୁ ପିଲାମାନଙ୍କୁ ଛାଡ଼ିବେନି, ମାନେ ଡ୍ରେନ ରେ ମଶା ଯାକ ଆସିବ ଘରକୁ, ସବୁ କ୍ଲିନ ସବୁ ରଖିବ, ସଫା ସୁତୁରା, ତାପରେ ଲୁଗାପଟା ବର୍ଷା ଦିନ ହେଲେ ଉପରେ ଶୁଖେଇବାକୁ ସେଟା ମାନେ ଟିକେ ଖରା ବର୍ଷା ଡେଲ ପଡିବ ନା, ସେଥିପାଇଁ ବୋଲି ଲୁଗାପଟା ଟିକେ ଶୁଖିଲା ଭଳିଆ ଜାଗାରେ ଶୁଖେଇବ, ଅଦା ବେଶୀ କରିବନି, ସେଟା ଦ୍ଵାରା ବିମାର ହେଇପାରିବେ, ବର୍ଷାରେ ବେଶୀ ଭିଜିବେ ନାହିଁ, ବାହାରୁ ବାହାରିଲେ ରେନକୋଟ ଆଉ ଛତା ଧରିକି ବାହାରିବେ, ବର୍ଷା ଦିନ ତ ଭିଜିଲେ ବେଶୀ ଥଣ୍ଡା ହବ, ଭିଜିବେନି ଘରେ ହିଁ ଥିବେ, ବାହାରକୁ ବାହାରିବେନି, ବାହାରକୁ ବାହାରିଲେ ରେନକୋଟ ଛତା ଧରି ବାହାରିବେ।
1: ଆପଣ ଜଣେ ସ୍ୱଚ୍ଛ ସାଥୀ ହିସାବରେ ଘର ଘର ବୁଲିକି ବର୍ଷା ଦିନ ହେଲେ କଣ ବୋଲି ବାର୍ତ୍ତା ଦିଅନ୍ତି, କଣ ବୋଲି କହନ୍ତି ଲୋକଙ୍କୁ, କେମିତି ସଚେତନ କରନ୍ତି?
2: ଆମେ ଘର ଘର ବୁଲିକି ଆୱାରନେସ କରିକି ବର୍ଷା ଦିନ ପଳା ଆସିଲାଣି, ବାହାରକୁ ବାହାରିଲେ ଛତା ଧରିବ, ରେନକୋଟ ପିନ୍ଧିବ, ଆରି ମାନେ ଲଗାପଟା ବେଶୀ ଭିଜେଇବନି, ଘରେ କା ରହିବ, ମଶାରୀ ବାନ୍ଧିବ, ଟଏଲେଟ ସବୁ ଭଲସେ କ୍ଲିନ କରିବ, ସଫା ସୁତୁରା ରଖିବ, ଭିଜିଲ ଏପଟ ସେପଟ ୱାଳି ପକେଇବନି, ସବୁ ୱାଳି ମେନ୍ ଶୁଖିଲା ଶୁଖିଲା କରି ରଖ, ଅଦା କଟ ବେଶୀ କରୁନ, ତାପରେ କ୍ଲିନ ପାଣି ଯୋଉଟା ଜମା ହେଲା ତା ତୁରନ୍ତ କ୍ଲିନ କର, ଡ୍ରେନ କେବେ ଅଳିଆ ପକେଇବେନି ବୋଲିକି ସବୁଦିନ ଆୱାରନେସ କରା ହଉଛି।
1: ତ ଆପଣ ସ୍ୱଚ୍ଛ ସାଥୀ ହିସାବରେ ଯେତେବେଳେ ବର୍ଷା ହଉଥିବ କେମିତି କଣ କର?

0: କେମିତି ଯାଆନ୍ତି କଣ କରନ୍ତି?
1: ମ୍ୟାଡମ ସତ୍ୟସାଥୀ ବର୍ଷା ତ ହବ, ସକାଳ ଦିନ ସବୁ ଟାଇମରେ ହେବ, ଆମେ ରେନକୋଟ ନେଇକି ଛତା ଧରି ସବୁଦିନ ପିନ୍ଧିକି ଯିବୁ। ବର୍ଷା କାଳ ବର୍ଷା ଆସିଲା ବେଳେ ସେଟା ପିନ୍ଧିକି ପଳେଇ ଯିବୁ ଆମର ଡ୍ୟୁଟିରେ।
0: କାମ କିନ୍ତୁ କରିବାକୁ ପଡିବ ବର୍ଷା ହେଲେ ବି।
1: ଆଜ୍ଞା ଆଜ୍ଞା ଆଜ୍ଞା, ଆମେ ସ୍ୱଚ୍ଛସେବା ଡେଲି ଆମେ ଗଲେ ଲୋକମାନେ ହଁ ବର୍ଷାରେ ବି ଆମର ସ୍ୱଚ୍ଛସାଥୀ ମାନେ ଆସୁଛନ୍ତି, ଆମକୁ ଜଣଉଛନ୍ତି କ୍ଲିନ ସ୍ୱଚ୍ଛତା ବିଷୟରେ ଡେଲି ଜଣଉଛନ୍ତି ବୋଲି ଆମର ଲୋକମାନଙ୍କ ଉପରେ ଆମ ନଜର ସବୁଦିନେ ଥାଉ, ଆମ ସ୍ୱଚ୍ଛତା ବିଷୟରେ ସବୁଦିନେ ଜାଣିଥାଉ। ଆମର ଏରିଆରେ ଆମେ ସବୁ ବଢିଆ ଚାଲିଛି ମ୍ୟାଡମ, ଡ୍ରେନ ସବୁଦିନେ ସଫା, ଡ୍ରେନରେ କିଏ ସମାନ ପକେଇନି, ଝାଡୁ ଡେଲି ହଉଛି, ଭିଜିଟ ବାଲା ସବୁଦିନେ ସାହି ସାହି ବୁଲିକି, ଆମ ସ୍ୱଚ୍ଛସାଥୀ ସୁପରଭାଇଜର ସବୁଦିନେ ଛଅଟା ୱାର୍ଡ ବୁଲି ବୁଲି ସବୁ ସ୍ୱଚ୍ଛତା ବିଷୟରେ ସବୁ ଦୁଇ ଜଣ ମିଶି ଆୱାରନେସ ଅଦାଳିଆ ଅଲଗା ଅଲଗା ପକେଇବେ, ଶନିବାର ହେଲେ ଇ ୱେଷ୍ଟ ଦେବେ, ସବୁଦିନେ ମିଟିଂ ହଉଛି ମ୍ୟାଡମ।
0: ଆଚ୍ଛା, ତ ଆପଣଙ୍କ କଥା ଆମ ଶ୍ରୋତା ମାନେ ଶୁଣୁଛନ୍ତି, ତାଙ୍କୁ କଣ କହିବା ପାଇଁ ଚାହିଁବେ, କେମିତି ସ୍ୱଚ୍ଛତା ରଖିବେ ଆଉ ବର୍ଷା ଦିନେ କେମିତି ସତର୍କ ହେବେ?
1: ଆଜ୍ଞା କଣ ମାନେ ବର୍ଷା ଦିନ ପଳା ଆସିଲାନି, ଏତିକି କହିବା ଚାହୁଁଛି ଯେ ବାହାରକୁ ବାହାରିବେନି, ବାହାରକୁ ଯଦି କଣ ଇମ୍ପୋର୍ଟାଣ୍ଟ କାମ ଥିଲେ ଯାହାକି ଥିଲେ ରେନକୋଟ ହାତରେ ଛତା ଧରିକି ବାହାରିବେ, ଆଉ ଘର ପୁରା ସଫା ସୁତୁରା ରଖିବେ, ମେନ୍ ଟଏଲେଟ ଟଏଲେଟ ଫିନାଇଲ ସବୁଦିନେ କ୍ଲିନ କରିବାର ଅଛି, ମଶା ବସିବ ମଶା ସବୁଦିନେ କ୍ଲିନ କରିକି ରଖିବେ ବର୍ଷା ଦିନ ବେଶୀ ମଶା। ତାପରେ ନାଇଟ ଶୋଇଲା ବେଳେ ମଶାରୀ ଡେଫିନେଟଲି ବାହାରେ ହେଇକି ଶୋଇବେନି, ମଶାରୀ ବାନ୍ଧିକି ଶୋଇବାର ଅଛି, ମାନେ ବର୍ଷା ହଉ କେବେ ହଉ ବାହାର ଜିନିଷ କେବେ ଖାଇବେନି, ଯୋଉଟା ଫଳ ଫୁଲ କଣ ଆଣିଲେ ସେଟା ଧୋଇକି ଭଲ ସଫା ସୁତୁରା କରିକି ଖାଇବେ, ବର୍ଷା ଦିନ ହଉ ଖରା ଦିନ ହଉ ଶୀତ ଦିନ ହଉ ସବୁଦିନେ ସଚେତନ ରଖିବା, ଆଉ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ହେବା।
0: ଯା ହଉ ମ୍ୟାଡମ, ଆଜି ଆପଣ ବର୍ଷା ଦିନେ କିପରି ଆମେ ସ୍ୱଚ୍ଛତା ରଖିବା ସେ ସମ୍ପର୍କରେ ଆମେ ଶ୍ରୋତା ମାନଙ୍କୁ କହିଲେ, ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ଆମ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ଆମକୁ ସ୍ୱଚ୍ଛତା ସବୁ ସମୟରେ ରଖିବା ନିହାତି ଦରକାର। ସ୍ୱଚ୍ଛତାକୁ ଅଭ୍ୟାସରେ ପରିଣତ କଲେ ଆମର ହିଁ ସୁବିଧା ହେବ, ନିଜ ଆଖପାଖ ନିଜ ସାହି ନିଜ ରାସ୍ତା ସବୁକୁ ସ୍ୱଚ୍ଛ ରଖିବା ପାଇଁ ଚେଷ୍ଟା କରିବା ଦରକାର। ସ୍ୱଚ୍ଛତା ହେଉଛି ସୁସ୍ଥ ଜୀବନର ମୂଳମନ୍ତ୍ର, ଯଦି ଆମେ ସଚେତନ ହୋଇ ସଫାସୁତୁରା ରହିବା ଓ ରଖିବା ତେବେ ବର୍ଷା ଦିନରେ ଜଳଜନିତ ରୋଗରୁ ନିଜକୁ ଓ ସମାଜକୁ ସୁରକ୍ଷିତ ରଖିପାରିବା।

ପରିବେଶ ସ୍ୱଚ୍ଛତାର ଆବଶ୍ୟକତା କ'ଣ ରହିଛି ଆସନ୍ତୁ ଜାଣିବା। ପରିବେଶ ସଫା ରହିଲେ ରୋଗ ଜୀବାଣୁ କମ୍ ବଢ଼େ। ସ୍ୱଚ୍ଛ ପରିବେଶ ଡେଙ୍ଗୁ ମ୍ୟାଲେରିଆ ଭଳି ରୋଗକୁ ବଢ଼ିବାକୁ ଦେଇନଥାଏ। ଆବର୍ଜନାକୁ ଠିକ୍ ସ୍ଥାନରେ ପକାଇବା, ଡଷ୍ଟବିନ୍ର ବ୍ୟବହାର କରିବା ଯାହାଦ୍ୱାରା ଆମ ଚାରିପାଖ ସୁନ୍ଦର ରହିବ। ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ, ଏହା ମଶା ମାଛି ବଢ଼ିବାରେ ଓ ଅଣ୍ଡା ଦେବାରେ ସାହାଯ୍ୟ କରେ, ତେଣୁ ପାଣି ଜମିଥିଲେ ତାକୁ ଶୀଘ୍ର ସଫା କରିବା ଦରକାର। ଗଛ ଲଗାଇବା ଯାହାଦ୍ୱାରା ଶୁଦ୍ଧ ବାୟୁ ପାଇବା ଏବଂ ଆମକୁ ଛାଇ ମଧ୍ୟ ମିଳିବ। ପ୍ଲାଷ୍ଟିକ୍ର ବ୍ୟବହାର କରିବା ନାହିଁ। ଘର ରାସ୍ତା ନାଳକୁ ସଫା ରଖିବା, ଘର ଓ ଘରର ଆଖପାଖକୁ ସବୁବେଳେ ସଫା କରିବା। ଯଦି କୌଣସି ଦର୍ଶନୀୟ ସ୍ଥାନ ବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜାଗାକୁ ଯାଆନ୍ତି, ସେଠାରେ ଯେମିତି କିଛି ଖାଇଦେଇ ବା ଜରି କାଗଜକୁ ବା କିଛି ଜିନିଷକୁ ଫିଙ୍ଗି ଦେଇ ଆସନ୍ତୁ ନାହିଁ। ସେଠାରେ ମଧ୍ୟ ସ୍ୱଚ୍ଛତା ରଖନ୍ତୁ, ତେବେ ଯାଇ ତ ଆମେ ସବୁ ଜାଗାରେ ସୁସ୍ଥ ରହିପାରିବା ଏବଂ ସ୍ୱଚ୍ଛତା ରଖିପାରିବା। ସର୍ବସାଧାରଣ ସ୍ଥାନରେ ଛେପ ବା ଖଙ୍କାର ଫିଙ୍ଗନ୍ତୁ ନାହିଁ। କିଛି ଖାଇଦେଇ ବା ପାଟିରେ କିଛି ଧରି କୁଳୁକୁଚା କରି ଏପଟ ସେପଟେ ବା କାନ୍ଥରେ ଫିଙ୍ଗନ୍ତୁ ନାହିଁ। ସ୍ୱଚ୍ଛ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ସ୍ୱଚ୍ଛ ପରିବେଶ ଦେଶର ଉନ୍ନତିର ପରିଚୟ। ସ୍ୱଚ୍ଛ ପରିବେଶ ମନକୁ ଖୁସି ଓ ଶାନ୍ତି ଦେଇଥାଏ। ସମସ୍ତଙ୍କୁ ସଚେତନ ହୋଇ ସ୍ୱଚ୍ଛତା ରଖିବା ଦରକାର ଏବଂ ନିଜେ ସୁସ୍ଥ ରହିବା ଦରକାର।

ଏଥର ଆସନ୍ତୁ ଶୁଣିବା କିଛି ସ୍ୱଚ୍ଛତା ଟିପ୍ସ। ମୁହଁ ବା ନାକରେ ହାତ ଲଗାଇବା ପୂର୍ବରୁ ହାତ ସଫା କରନ୍ତୁ। ଘର ଭିତରକୁ ମୁକ୍ତ ବାୟୁ ଚଳାଚଳ ଓ ସୂର୍ଯ୍ୟକିରଣ ଆସିବାକୁ ଦିଅନ୍ତୁ। ଥଣ୍ଡା କାଶରେ ସଂକ୍ରମିତ ବ୍ୟକ୍ତି ବା ପିଲାଙ୍କୁ ଧରନ୍ତୁ ନାହିଁ। ପିଲାଙ୍କ ମୁହଁକୁ ଚାହିଁକି ଛିଙ୍କନ୍ତୁ ନାହିଁ କିମ୍ବା କାଶନ୍ତୁ ନାହିଁ। ପାଣିକୁ ସବୁବେଳେ ଛାଣି ଏବଂ ଫୁଟାଇ ପିଅନ୍ତୁ। ପାଣିକୁ କେବେ ବି ଅଘୋଡ଼ା ରଖନ୍ତୁ ନାହିଁ, ଢାଙ୍କିକି ରଖନ୍ତୁ। ଘର ଓ ଘରର ଚାରିପାଖକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ମଶା ମାଛି ଯେମିତି ନ ରହିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବାହାରର ଖାଦ୍ୟ ଯେପରିକି ଦହିବରା, ଗୁପଚୁପ, ଚାଟ୍ ଏସବୁରୁ ଦୂରେଇ ରୁହନ୍ତୁ। ବଜାରରୁ ପନିପରିବା ଆଣିବା ପରେ ତାକୁ ଭଲ ଭାବରେ ସଫା କରି ଧୁଅନ୍ତୁ, ପୋଛାପୋଛି କରି ରଖନ୍ତୁ। ରାନ୍ଧିବା ବେଳେ ଏବଂ ବାଢ଼ିବା ସମୟରେ ହାତକୁ ଭଲ ଭାବରେ ସଫା କରନ୍ତୁ। ରନ୍ଧାଘରକୁ କାମ ସାରିବା ପରେ ସଫା କରି ପୋଛିବା ଦରକାର, ଯେମିତି ମଶାମାଛି ନ ରହିବେ। ରନ୍ଧାଯାଇଥିବା ଖାଦ୍ୟକୁ ଘୋଡ଼ାଇ ରଖନ୍ତୁ। ରନ୍ଧାଘରେ ଯେମିତି ମଶାମାଛି ଅସର୍ପା ନ ରହନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପିଲାମାନଙ୍କର ଲୁଗାପଟାକୁ ସବୁବେଳେ ସଫା ରଖନ୍ତୁ।

ଅଦରକାରୀ ଜିନିଷ ଯେମିତିକି ଛିଣ୍ଡା ଚପଲ, ଭଙ୍ଗା ବୋତଲ, ଜରି କାଗଜ ଏହିସବୁକୁ ଏଣେତେଣେ ପକାନ୍ତୁ ନାହିଁ, ଡଷ୍ଟବିନ୍ରେ ରଖନ୍ତୁ ଏବଂ ଅଳିଆ ଗାଡ଼ି ଆସିଲେ ସେଥିରେ ପକାନ୍ତୁ। ଏଇ ଥିଲା କିଛି ସ୍ୱଚ୍ଛତା ଟିପ୍ସ। ଆଜି ତ ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଆଜି ପାଇଁ ରହୁଛୁ, ନମସ୍କାର।

ପ୍ରଚାର କଲୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଇସିସି ଓମେନ୍ସ T20 କ୍ରିକେଟ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଣ୍ଡନର କିଲିଂଟନ୍ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ମାଝେ ଶୁଣୁଥିଲେ ଅଷ୍ଟ୍ରେଲିଆର କେନିଂଟନ୍ ଓଭାଲ୍ କ୍ରିକେଟ୍ ଗାର୍ଡନ୍ଠାରେ ହେଉଥିବା ଟି ଟ୍ୱେଣ୍ଟି ଓମେନ୍ସ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲିକୁଲି ପଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ଏବଂ ପରେ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେଉଥିବା ଟି ଟ୍ୱେଣ୍ଟି ମହିଳା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲିକୁଲି ପଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିଭି ଜିରାମଜେ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟ୍ଟିଦିଅ। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ଆଇନ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଦିନ କାମ ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଭିଭି ଜିରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭି ଜିରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ଏବଂ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ରାଜ୍ୟରେ ଏକ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏଆଇଆଇଏ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରଠାରେ ପ୍ରାୟ 100 ଏକର ପରିମିତ ସରକାରୀ ଜମି ଚିହ୍ନଟ କରାଯାଇଛି। ପୂର୍ବ ଭାରତରେ କୌଣସି ଜାତୀୟସ୍ତରୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ହୋଇନାହିଁ। ଓଡ଼ିଶାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ଉଚ୍ଚଶିକ୍ଷାକୁ ପ୍ରୋହାହନ ମିଳିବା ସହିତ ସମଗ୍ର ପୂର୍ବ ଏବଂ ମଧ୍ୟ ଭାରତର ଜନସାଧାରଣଙ୍କ ପାଇଁ ଜାତୀୟସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହୋଇପାରିବ। ଗସ୍ତ ଅବସରରେ ଡକ୍ଟର ମହାଲିଙ୍ଗ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉପଭୋକ୍ତା ଓ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ଥାୟୀ ଶକ୍ତିର ବ୍ୟବହାର ଏବଂ କେନ୍ଦ୍ର ସହିତ ରାଜ୍ୟର ସମବାୟ

0: ଶିକ୍ଷାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5 ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ଆଜି ପର୍ଯ୍ୟନ୍ତ ଆମେ ଦେଖୁଥିଲୁ ଯେ ରବି ପ୍ରୋକ୍ୟୁରମେଣ୍ଟ ଆଜି ପ୍ରକୃତରେ ସରିଯାଉଛି, କିନ୍ତୁ ଆମେ ଦେଖିଲୁ 4-5 ଜିଲ୍ଲାରେ ଏପର୍ଯ୍ୟନ୍ତ ଫାର୍ମର୍ସ ମାନଙ୍କର ଧାନ ପଡ଼ି ରହିଛି। ତ ତାକୁ ଉଠାଇବା ପାଇଁ ଆମେ ଡିସିସନ୍ ନେଇଛୁ ଯେ 3 ପର୍ଯ୍ୟନ୍ତ ଇଏ ପ୍ରୋକ୍ୟୁରମେଣ୍ଟ ଚାଲୁ ରହିବ, ଆଉ ସମସ୍ତଙ୍କର ଧାନ ଫାର୍ମର୍ସ ମାନଙ୍କର ଯେଉଁମାନଙ୍କୁ ଟୋକନ୍ ଦିଆଯାଇଛି ତାକୁ ସବୁ ଉଠାଯିବ।
0: ଭୁବନେଶ୍ୱରଠାରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁମଙ୍ଗଳ ସମିତି ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ପାଇଁ 5-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ପୁନର୍ବାସ ଏବଂ ଅଧିକାର ସୁରକ୍ଷା କ୍ଷେତ୍ରରେ ଶିଶୁମଙ୍ଗଳ ସମିତି ସଦସ୍ୟଙ୍କ ଦକ୍ଷତା ସୁଦୃଢ଼ ହୋଇପାରିବ। ଶିଶୁଙ୍କ ସୁରକ୍ଷା, ବିକାଶ ଏବଂ ଅଧିକାର ସୁନିଶ୍ଚିତ କରିବା ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ ଦାଖଲ କରିବାର ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ଆସନ୍ତା ମାସ 31 ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ପୂର୍ବରୁ ଏଥିପାଇଁ ଆଜି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ରେ ବୃଦ୍ଧି ପାଉଥିବା ଆବେଦନ ପରିମାଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ତେବେ ବର୍ଦ୍ଧିତ ସମୟସୀମା ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଉଛନ୍ତି। ଜ୍ୱରପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକରେ ଠାକୁରଙ୍କର ଅଣସର ନୀତି ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁରଠାରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟିଦିଅଙ୍କୁ ଦର୍ଶନ କରୁଛନ୍ତି। ଅଣସର ଘରେ ଠାକୁରଙ୍କର ଗୁପ୍ତ ନୀତି ଜାରି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଙ୍କ ଅଣସର ପିଣ୍ଡି ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ମନ୍ଦିର ଗରୁଡ଼ସ୍ତମ୍ଭ ନିକଟରେ ଆଜିଠାରୁ ପଟିଦିଅଙ୍କ ଉପାସନା ହେଉଛି। ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପ୍ରତ୍ୟୁଷରୁ ପଟିଦିଅଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ଅଗ୍ରଗତିର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ନୟାଗଡ଼ ଜିଲ୍ଲା ରଣପୁରଠାରେ କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍କତି ସୁରମା ପାଢ଼ୀ ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉପରେ ଆଲୋକପାତ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ନିମନ୍ତେ ଉପଲବ୍ଧ ସମସ୍ତ ସୁବିଧା ଏବଂ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସଠିକତା ଉପରେ ମତ ବିନିମୟ କରିଛନ୍ତି। ବୌଦ୍ଧ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ଯୋଜନାଗୁଡ଼ିକର ସ୍ଥିତି ନେଇ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ନାୟକ ସ୍ଥିତି ସମୀକ୍ଷା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। କର୍ମପଦର ଏବଂ ଶୁଣ୍ଡିପଦର ଧାନମଣ୍ଡିକୁ ଯାଇ ଧାନ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବା ସହ ସେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର 6 ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା

0: ଏତେବେଳେ ଯାଇ ଶୁଣୁଥିଲେ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେଉଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲାକ୍ରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସନ୍ତ ଓଡ଼ିଆର ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ରିଲାକ୍ରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025 ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ତିନିଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କର ମତବ୍ୟକ୍ତ ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶର ବିଶାଖପାଟନାମସ୍ଥିତ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶିକ୍ଷିତ ଯୁବବର୍ଗ କେବଳ ନିଜର ପ୍ରଗତି ଲାଗି କାର୍ଯ୍ୟ ନ କରି ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଏବଂ ଦେଶ ନିର୍ମାଣ ଦିଗରେ ବ୍ରତୀ ହୋଇ କାର୍ଯ୍ୟ କରିବା ଉଚିତ। ଛାତ୍ରଛାତ୍ରୀମାନେ ସାମାଜିକ ରୂପାନ୍ତରୀକରଣ ଅଭିଯାନର ବାର୍ତ୍ତାବହ ହୋଇ କାର୍ଯ୍ୟ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି ସମାଜ ସଂସ୍କୃତି ପରମ୍ପରା ତଥା ଅର୍ଥନୈତିକ ପ୍ରଗତିକୁ ଅଧିକ ସଶକ୍ତ କରିବା ଦିଗରେ ବିଦ୍ୟାର୍ଥୀମାନେ ପ୍ରଚେଷ୍ଟା କରିବା ଉଚିତ। 2047 ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ସହିତ ପଛରେ ରହିଯାଉଥିବା ବ୍ୟକ୍ତିବିଶେଷଙ୍କ ପ୍ରଗତି ଲାଗି ପ୍ରଚେଷ୍ଟା କରିବା ଉପରେ ଶ୍ରୀମତୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି ଜନଜାତି ଶିକ୍ଷା ସ୍ୱାସ୍ଥ୍ୟସେବା ଦକ୍ଷତା ବିକାଶ ଜୀବନ ଜୀବିକା ଏବଂ ଜଙ୍ଗଲ ଅଧିକାର ଭଳି ପ୍ରାଥମିକ କ୍ଷେତ୍ରର ଦାୟିତ୍ୱକୁ ଉଚିତ ରୂପେ ନିର୍ବାହ କରିବା ଦିଗରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନବସୃଜନା ଏବଂ କୌଶଳ ବିକାଶ କ୍ଷେତ୍ରରେ ଅଧିକ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି
2: तेजी से बदलते हुए परिवेश में अपने आप को प्रासंगिक बनाए रखने के लिए युवाओं को कौशल विकास के नई उभरते क्षितिजों पर विशेष ध्यान देने की आवश्यकता है। मैं आशा करती हूं कि विश्वविद्यालय ने आपको इस तरह से सक्षम बनाया होगा और नवाचारी सोच तथा आत्मविश्वास के बल पर आप सफलता की ओर बढ़ सकेंगे।
1: ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀମାନେ ଚାକିରି ସୃଷ୍ଟି କରିବା ଦିଗରେ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି 2047 ସୁଦ୍ଧା ଏକ ବିକଶିତ ଭାରତ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ଏହି ଅବସରରେ ରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ସମେତ ଅନ୍ୟାନ୍ୟ ପଦକ ଏବଂ ଡିଗ୍ରୀ ପ୍ରଦାନ କରିଥିଲେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି

0: ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ନୂତନ ଆଇନ ପ୍ରଣୟନ କରାଯାଇଛି। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତାକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ଏହି ସମ୍ମିଳନୀରେ ମତ ବିନିମୟ କରିବାର ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚିଙ୍କର ଏହା ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ତାଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଏହାପରେ ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ମିଳିତ ପ୍ରେସ୍ ବିବୃତ୍ତି ଜାରି କରାଯିବ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଜାପାନ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହା ହେଉଛି ଶ୍ରୀ ତାକାଇଚିଙ୍କର ଜାପାନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ସରକାରୀ ଭାରତୀୟ ଗସ୍ତ। ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପଞ୍ଚଦଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଟୋକିଓ ଗସ୍ତ କରିଥିଲେ। ଏହାପରେ ଶ୍ରୀ ତାକାଇଚିଙ୍କର ଏହି ଗସ୍ତ ଦ୍ୱାରା ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ଦେଶର ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆତ୍ମନିର୍ଭର ହେବା ଦିଗକୁ ଗତି କରୁଥିବା ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, 2014 ମସିହାରେ ଦେଶର ଘରୋଇ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ 46,000 କୋଟି ଟଙ୍କା ଥିଲା। ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଏହି ପରିମାଣ 1.78 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
1: 2014 में हमारा डोमेस्टिक डिफेंस प्रोडक्शन अप्रोक्सीमेटली 46,000 करोड़ था, लेकिन आज हमारा डिफेंस प्रोडक्शन बढ़कर 1,78,000 करोड़ रुपए तक पहुंच चुका है। इसके अलावा भारत का डिफेंस एक्सपोर्ट अप्रोक्सीमेटली 39,000 करोड़ का कर लिया है और आत्मनिर्भरता के इस लक्ष्य को प्राप्त करने में गुजरात अपनी बहुत ही महत्वपूर्ण भूमिका का निर्वाह कर सकता है।
0: ହୁଲ୍ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଦ କାହ୍ନୁ, ଚାନ୍ଦ ଭୈରବ, ଫୁଲ ଝାନ ଏବଂ ସାନ୍ତାଳ ବିଦ୍ରୋହର ଅମର ବୀର ପୁରୁଷ ଓ ମହିଳାମାନଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ସମାଜ ଉପରେ ହୋଇଥିବା ଶୋଷଣକୁ ବିରୋଧ କରିବା ସହିତ ନିଜର ପରିଚୟର ସୁରକ୍ଷା ପାଇଁ ଏହି ଐତିହାସିକ ସଂଗ୍ରାମ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ହୁଲ୍ ଦିବସ ହେଉଛି ନିଜର ମାତୃଭୂମି ପାଇଁ ଜନଜାତି ସମ୍ପ୍ରଦାୟର ଅଦମ୍ୟ ସାହସ ଏବଂ ବଳିଦାନର ଏକ ସଶକ୍ତ ପ୍ରତୀକ। ଜନଜାତି ସମ୍ମାନର ସୁରକ୍ଷା ଲାଗି ଏହି ବଳିଦାନ ତଥା ସଂଗ୍ରାମର ବୀରଗାଥା ଦେଶର ପ୍ରତ୍ୟେକ ନାଗରିକଙ୍କୁ ନୂତନ ଶକ୍ତି ଯୋଗାଇଦେବା ସହିତ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ସାନ୍ତାଳ ବିଦ୍ରୋହର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆଦିବାସୀ ପରିଚୟ ଏବଂ ମାତୃଭୂମି ପାଇଁ ସର୍ବସ୍ୱ ବଳିଦାନ ଦେଇଥିବା ସମସ୍ତ ବୀର ବିପ୍ଳବୀଙ୍କୁ ସ୍ମରଣ କରିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସେ ଆଲୋକପାତ କରିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ସରକାର ଦେଶବ୍ୟାପୀ ଦୁର୍ଘଟଣାପ୍ରବଣ ବ୍ଲାକ୍ସ୍ପଟ୍ ଏବଂ ଭୂସ୍କଳନ ଜନିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିଛନ୍ତି। ଏହିସବୁ ସ୍ଥାନରେ ସୁଧାର ଆଣିବା ଲାଗି ସରକାର 50,000 କୋଟି ଟଙ୍କା ବ୍ୟୟ ଅଟକଳରେ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ଏଥିସହିତ ଆନ୍ତର୍ଜାତିକ ସ୍ତରୀୟ ସଡ଼କ ଇଞ୍ଜିନିୟରିଂ, ଲେନ୍ ମାର୍କିଂ ଓ ଅଣ୍ଡରପାସ୍ ଆଦି ସୁନିଶ୍ଚିତ କରିବା ଉପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।
2: ଏନ୍ଫୋର୍ସମେଣ୍ଟ ହମନେ ଇସକେ କାନୁନ ବି କଡକ ବନାୟେ କି ହେଲମେଟ ପହନନା ଚାହିଏ,

0: अब ये टू व्हीलर वालों के लिए नियम बनाया कि जब गाड़ी बेचोगे तो दो हेलमेट गाड़ी के साथ आपको देना पड़ेगा। इसका कारण यही है कि हेलमेट से हम लोगों की जान बचा सकते हैं। इसके ऑटोमोबाइल इंजीनियरिंग के सुधार के साथ जो इन्फोर्समेंट है, कानून है, उसको भी हमने रोड सेफ्टी लॉ काफी स्ट्रिक्ट बनाया।
1: क्रिकेट। भारत और इंग्लैंड प्रथम टी20 आंतर्जातिक क्रिकेट मैच आसंता काली चेस्टरली स्ट्रीट रे खेलाजिबो। ভারতীয় সময় রাতে 10টায় এই ম্যাচ আরম্ভ হব। আয়ারল্যান্ড গস্ত শেষ করে ভারতীয় ক্রিকেট দল ইংল্যান্ডে 5 ম্যাচ বিশিষ্ট টি-20 সিরিজ এবং 3 ম্যাচ বিশিষ্ট দিনিকিয়া আন্তর্জাতিক ক্রিকেট সিরিজ খেলিবা লাগি ইতিমধ্যে সেঠারে পৌঁছিছন্তি। মুখ্য সংবাদগুড়িক পুনি থরে। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ତିନିଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ମୌସୁମୀ ଋତୁ ଆରମ୍ଭ ହୋଇଯାଇଥିବାରୁ ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଝଡ଼ ବର୍ଷା ଓ ଲଘୁଚାପ ଜନିତ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଲାର ବାଲିକୁଦା ଓ ଏରସମା ଅଞ୍ଚଳର କେତେକ ସମୁଦ୍ରକୂଳିଆ ଚାଷ ଜମିରେ ଲୁଣାପାଣି ମାଡ଼ି ଯାଇଥିବାରୁ ସେଠାରେ ଖରିଫ୍ ଚାଷ କାର୍ଯ୍ୟ ବାଧା ପାଇବାରେ ଆଶଙ୍କା ଦେଖାଦେଲାଣି। ଆଗାମୀ ଦିନରେ ଏହି ସମସ୍ୟା ବୃଦ୍ଧି ପାଇବା ଏବଂ ଏହାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୁଣାଘେରି ବନ୍ଧବାଡ଼ର ମରାମତି ଓ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଆଞ୍ଚଳିକ ସୁରକ୍ଷା ସଂଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ସମ୍ପର୍କରେ ସଂଗଠନର ସଭାପତି ତମିଲ ପ୍ରଧାନ କହିଛନ୍ତି,
4: ଓଡ଼ିଶାରେ ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଯାଇଛି। ବର୍ଷା ଋତୁ ଆସିବା ଫଳରେ ଆମ ଅଞ୍ଚଳରେ ବିଶେଷ କରି ବାଲିକୁଦା ଓ ଏରସମା ଅଞ୍ଚଳରେ ଏହି ଗତ ସପ୍ତାହରେ ଆମ ଏରସମା ବ୍ଲକର ତାଳଗରିଆ ବାଙ୍କ ନିକଟରେ ଲୁଣା ପାଣି ମାଡ଼ିଯିବାରୁ ବର୍ତ୍ତମାନ ଖରିଫ ଚାଷ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି। ଏବଂ ମୁଁ ଅନୁରୋଧ କରିବି ସରକାରଙ୍କୁ, ଯେଉଁ ଜାଗାରେ ସବୁ ଲୁଣା ବନ୍ଧ ଘେରିବନ୍ଧ ଅଛି ସେ ବନ୍ଧଗୁଡ଼ାକୁ ସୁଦୃଢ଼ କରିବାର ଆବଶ୍ୟକତା ଅଛି। ଏବଂ ଯେଉଁଠି ଏମ୍ବାଙ୍କମେଣ୍ଟ କାମ ହୋଇନାହିଁ ସେଠି ମଧ୍ୟ କାମ ତୁରନ୍ତ କରାଯିବା ଦରକାର, ନହେଲେ ଆମ ଏରସମା ବାଲିକୁଦା ତଳିଆ ଅଞ୍ଚଳର ଥିବା ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ଏବଂ ଚାଷ ଜମିରେ ନିର୍ଭର କରୁଥିବା ଶହ ଶହ ହଜାର ହଜାର ଚାଷୀ ସେ ନିଶ୍ଚିତ ଭାବେ ଏଥିରେ କ୍ଷତି ସହିବେ।
3: ରାଜ୍ୟର ଗରିବ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଗରିବ ପରିବାରଙ୍କୁ ମୁଣ୍ଡ ପିଛା ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ମାସିକ 5 କିଲୋ ଚାଉଳ ମିଳୁଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ 5 କିଲୋ ଅତିରିକ୍ତ ଚାଉଳ ଯୋଗାଇ ଦିଆଯାଉଛି। ଫଳସ୍ୱରୂପ ଏବେ ମୁଣ୍ଡ ପିଛା ମାଗଣାରେ 10 କିଲୋ ଚାଉଳ ହିତାଧିକାରୀଙ୍କୁ ମିଳିପାରୁଛି। ଯୋଜନାରେ ଜଗତସିଂହପୁର ଜିଲ୍ଲାରେ 2,48,769 ପରିବାରର ମୋଟ 8,74,000 ହିତାଧିକାରୀ ଉପକୃତ ହେଉଛନ୍ତି। ପିଏମ୍ କିଷାନ ସମ୍ମାନ ନିଧିର 73ତମ କିସ୍ତି ପ୍ରଦାନ ଅବସରରେ ଜଗତସିଂହପୁର ଜିଲ୍ଲାର 1,20,434 ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ହସ୍ତାନ୍ତର ହୋଇଛି ବୋଲି ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜୁନ୍ 16 ତାରିଖଠାରୁ 31 ତାରିଖ ପର୍ଯ୍ୟନ୍ତ ଷ୍ଟପ୍ ଡାଇରିଆ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ଡାଇରିଆକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏହି ଅଭିଯାନର ବାର୍ତ୍ତା ହେଉଛି ଡାଇରିଆକୁ କିପରି ରୋକିବା ଜାଣ, ସ୍ୱଚ୍ଛତା ଓ ଓଆର୍ଏସ୍ ଉପରେ ରଖିବା ଧ୍ୟାନ। ଏ ସମ୍ପର୍କରେ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇ ଡାଇରିଆକୁ ପ୍ରତିହତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସମୁଦାୟ 2,53,349 କୋଟି ଗୃହ

0: ଏବଂ 19,628 ଜଣ ଜନ୍ମରୁ 5 ବର୍ଷର ପିଲାମାନଙ୍କୁ ଘରକୁ ଘର ଯାଇ ଓଆରଏସ୍ ଓ ଜିଙ୍କ୍ ବଟିକା ବଣ୍ଟନ କରାଯାଉଛି। ଏହାଛଡ଼ା ଓଆରଏସ୍ ଦ୍ରବଣ ପ୍ରସ୍ତୁତି ପ୍ରଣାଳୀ, ହାତ ସଫା କରିବାର ସୋପାନ, ଜିଙ୍କ୍ ବଟିକାର ମାତ୍ରା ଓ ଉପକାରିତା, ସାଧାରଣ ତରଳ ଝାଡ଼ାର ଘରୋଇ ଚିକିତ୍ସା ଏବଂ ଅତି ଗୁରୁତର ଶିଶୁଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଉଛି। ଆଶାକର୍ମୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ଜିଲ୍ଲାସ୍ତରୀୟ ମ୍ୟାଲେରିଆ ନିରୋଧୀ ମାସ ପାଳନ ଅବସରରେ ମ୍ୟାଲେରିଆ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗରୁ ପ୍ରତିରୋଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଏ ସଂକ୍ରାନ୍ତ ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ରୋଗକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଗ୍ରାମ ଓ ସହରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା, ମଶାର ପ୍ରଜନନ ସ୍ଥଳକୁ ନଷ୍ଟ କରିବା, ପରିବେଶ ପରିଷ୍କାର ରଖିବା ଓ ତୁରନ୍ତ ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ ଓଡ଼ିଆରେ ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଶୁଣନ୍ତୁ କିଷାନ ବାଣୀ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଅରୁଣ ସିଂ ଏବଂ ପ୍ରତିଭା ପାତ୍ରା।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
1: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ଭଉଣୀ, ଏ ଭଉଣୀ
5: ଆଇଲୋ କି ଭାଇ? ନମସ୍କାର।
4: ନମସ୍କାର ନମସ୍କାର। କିସ୍ଟା ତମେ ମୁଣ୍ଡରେ ହାତ ଦେଇକରି ବିଚାର କରୁଛ? ଗୋଟେ କିସ ମୁହଁଟା ଶୁଖି ଯାଇଛି ତମର?
5: ଶୁଖି ଯାଇଛି ବୋଲେ ଦେଖୁଛ? ଚାଷୀ ବୋଇଲେ ତ ଆମକୁ ଗୋଟେ ନହେଲେ ଗୋଟେ ଟେନସନ ଘାରୁଛି କି ନାଇଁ?
4: ତମେ ତ ସବୁବେଳେ ସର୍ଦ୍ଦାର ରହିବା ଲୋକ।
5: ସର୍ଦ୍ଦାର ହେବାଟା କା? ମାତ୍ର ଟିକେ ଧାନ ଉଠି ଯାଇଥିଲେ, ଡାବୁ ପତ୍ର ଟିକେ ମିଳିଯାଇଥିଲେ, ସୁବିଧା ହେଇଥାନ୍ତା। ମଣ୍ଡିରେ ଦେଲି ଆଜି, ଦେଖିଲା ବେଳକୁ ପଇସା ଚଢିବ କେବେ? ଆହୁରି ଆର ଗୋଟେ ଚାଷ ପାଇଁ ତ ତର ତର ହେବାର ଅଛି, ସବୁ ପ୍ରସ୍ତୁତି ହେବାର ଅଛି କି ନାଇଁ?
4: ଓହୋ, ହାତରେ ଡାବୁ ନାଇଁ ବୋଲି ଟେନସନ କି ହେଲେ?
5: ନାଇଁ, ସେଟା ଗୋଟେ ତ ମୁଖ୍ୟ ଟେନସନ ବୋଲ ଡାବୁ ଚିନ୍ତା। ଉଧାର ବାଡି କରିଦେଇଛି, ଇଆଡ଼େ ପଇସା ଆଇଲେ ସବୁକୁ ସୁଝିବାର ଅଛି।
4: ଆଜି ନହେଲେ କାଲି ସୁଝିବ ନାଇଁ କି?
5: ନାଇଁ ସତ ଆକା ଯେ, ମାତ୍ର ଚିନ୍ତା ଗୋଟେ ଥାଉଛି କି ନାଇଁ? ତାପରେ ମୁଖ୍ୟ ଚିନ୍ତା ହେଲା ବୋଲ ତ ପାଣିପାଗର, ଏସବୁ ତ ଟିକେ ବର୍ଷା ଉଣା ହବ ବୋଲିକିନା କହୁଛନ୍ତି। ବୋଇଲେ ପାଣି ନ ମିଳିଲେ ମୁଁ କେମିତି କରିବି? ତମେ ଯେ କେନାଲ ପାଣି ଚେପଉଛି ବୋଲିକିନା ବଡ ସର୍ଦ୍ଦା, ଯୋଉ ଚାଷ କଲମି ସାର ତମର ଗୁଦଗୁଦା ଡାବୁ, ମାତ୍ର ମୋର ବାଟ ତ ଚିନ୍ତା ହେଇଯାଇଛି।
4: ନାଇଁ ନାଇଁ ନାଇଁ, ଶୁଣ, ଚିନ୍ତା ତମର ବୋଲି ନା, ଏଇଟା ବେଶୀ ଚାଷୀ ଭାଇ ମାନେ ଏବେ ସେମିତିକା ଟିକେ ଚିନ୍ତା କରୁଛନ୍ତି ଯେ ଏସୁ ଟିକେ ବର୍ଷା କମ ଅଛି ବୋଲିକି ସୂଚନା ମିଳୁଛି। ଯଦି ସେମିତି ହେଲା ବୋଲି ତ ଆମେ ଭାସି ଯିବୁ, ଆମର ଚାଷ କେମିତି ହବ ବୋଲା ଭଳିଆ ଚିନ୍ତା କରୁଛୁ।
5: ସେଟା ତ ମୁଖ୍ୟ ଚିନ୍ତା ମୋ ସେଟା କା ଭାଇ, ବର୍ଷା ଉଣା ହେଇଗଲା ବୋଲି କେମିତି କରିବି? ମୁଇଁ ତ ଉପରବାଲା ଉପରେ କା ଭରସା।
4: ଦେଖ
5: ହେଲା,
4: ସମସ୍ୟା ଅଛି ବୋଲେ ସମାଧାନ ମିଶାର ଅଛି।
5: ନାଇଁ ଅଛି କା ଯେ, ତାକୁ ଧରି କି ସମାଧାନ କରିବି କୁହ?
4: ଧରି ନିଆଯ ବର୍ଷା ମିଶାରୁ କମ ହେଲା, ହେଲା, ତାର ପାଇଁ ଆମେ ଆଗତରା ଟିକେ ବ୍ୟବସ୍ଥା କରିବାକୁ ପଡିବ।
5: ବୋଇଲେ
4: ବୋଇଲେ କି ସବୁ? ବୋଇଲେ ଦେଖ, ଏବେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମାନେ ମିଳୁଛି କି ନାଇଁ?
5: ମିଳୁଛି କା?
4: ବୋରୱେଲର ସୁବିଧା ଅଛି କି ନାଇଁ?
5: ଅଛି।
4: ବୋରୱେଲ ଗୋଟେ ଖୋଳିବ, ଯଦି ସେମିତି ନିହାତି ଦରକାର ପଡିଲା, ପାଣି ଅସୁବିଧା ହେଲା ବୋଲେ ତମେ ଜଳସେଚନ କରିପାରିବ କି ନାଇଁ?
5: କରିପାରିବୁ ଯେ, କେତେ ଥର କଲୁଣି ଆମେ ସାର କାଗଜ ଗୋଟେ ଲେଖିକି ଦେଇଛୁ, ଗୋଟେ ଚାର ଛଅଟା ଚାଷୀ ମିଶିକିନା, ମାତ୍ର ଏବେ ଯାକ ହେଇନାଇଁ।
4: ହେଇ ନାଇଁ ବୋଲେ କି ପାଇଁ ହେଇନାଇଁ? ସେଟା ଆମେ ସାର ଖୋଜିବାକୁ ପଡିବ, କଣ ଅସୁବିଧା ହେଲା ସେଟା ବୁଝାବୁଝି କରିବାକୁ ପଡିବ। ନାଇଁ ବୋଲେ ଆହୁରି ଉପର କର୍ମଚାରୀ ମାନଙ୍କ ସହିତ ଟିକେ ଯୋଗାଯୋଗ କରିବାର ଅଛି,
5: ସେଟା ଟିକେ ବୁଝି ହେଇନାଇଁ ବୋଲ
4: ନାଇଁ କି? ଏଇଟା ଗୋଟେ କଥା। ଆର

0: ସମାଧାନ କିଛି ଜାଣିଛ ନା
1: କିସ
0: ଏବେ ତମେ ଯୋଉ ଜମିରେ ଧାନ ଲଗାଉଛ ଯଦି ଭାବୁଛ ଯେ ଏଇଟା ବର୍ଷା ଉପରେ କା ନିର୍ଭର କରିକି ଏଠି ମୁଇଁ ଧାନ ଲଗାଉଛି ବୋଇଲେ ପାଣି ଟିକେ କମ ହେଲା ବୋଲେ ନସବ ଅକା ଧାନ ସେଠି ତମେ ଧାନ ନ ନେଇକିନା ବୋଲେ ଢେପ ଜମି ହେଇଥିବ ସେଇଟା ଯେମିତି ଧାନ ନ ଲଗେଇକିନା ସେଠି ଯଦି ତମେ ଅଣଧାନ ଫସଲ ହାତକୁ ନବ ବୋଇଲେ ନଷ୍ଟ ହବ କି କୁହ
1: ଅଣଧାନ ବୋଇଲେ
0: ଅଣଧାନ ବୋଇଲେ ଦେଖ ଧାନକୁ ଛାଡିକିନା ଯେତିକି ଆମର ଚାଷବାସ ସବୁ ଅଛି
1: ମୁଇଁ ତ ସବୁବେଳେ ଧାନ ଏକା ଲଗାଉଛି ସେଠି
0: ନାଇଁ ଯୋଉଠି ବେଶୀ ପାଣି ଥିବ ସେଠି ତ ଆମେ ଧାନ ଲଗେଇବା ଏକା ମାତ୍ର ଢେପ ଜମି ଯାକ ଯୋଉଠି ରହିଲା ସେଠି ଯଦି ପାଣି ଗୋଡିକିରି ପଳଉଥିବ ବୋଲେ ସେ ଜାଗା ମାନଙ୍କୁ ଆମେ ଧାନ କାହିଁକି ଲଗେଇବା ତାର ଜାଗାରେ ଆମେ ଅଣଧାନ ଫସଲ ହିସାବରେ ଆମେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ହାତକୁ ନେଇପାରିବା ମୁଗ ବିରି ଯେମିତି ସବୁ ଅଛି
1: ଅଣଧାନ କଲେ କମ୍ ପାଣିରେ ବି ହେଇଯିବ
0: ମାଣ୍ଡିଆ ନେଇପାରିବା ଆମର ମିଲେଟ୍ ଜାତୀୟ ବିଭିନ୍ନ ପ୍ରକାର ଫସଲ ବର୍ତ୍ତମାନ ଆଇଲାଣି ତାକୁ ମିଶା ନେଇପାରିବା ଯୋଉଠୁ ଆମକୁ ଟିକେ ବେଶୀ ଲାଭ ଅଛି ସେ ଫସଲ ଆମେ ସେଠି ଲଗେଇବା ଏବେ ଆଜିକାଲି ତ ମଣ୍ଡିରେ ମିଶାରୁ ମାଣ୍ଡିଆ ନେଲେଣି ମାଣ୍ଡିଆ ରେଟ୍ ମିଶା ବଢିଆ ଅଛି
1: ନାଇଁ
0: କି ସେଟା ମିଶା ନେଲେ ବଢିଆ ଲାଭ
1: ହେଲେ ମାଣ୍ଡିଆ ଲଗେଇଲେ ହବ ପୁରା ଉଣା ପାଣିରେ ବି ହେଲା ଭଳିଆ
0: ତା ସାଙ୍ଗରେ ଦେଖ ଯଦି ନାଇଁ ତମକୁ ଲାଗୁଛି ମୁଇଁ ଧାନ ଲଗେଇବି ଏକା ଧାନ ସାଙ୍ଗରେ ମିଶେଇକିରି କେତେଟା ଫସଲ ମିଶାରେ ଚାଷ କରିହବ
1: ବୋଲେ ମିଶାମିଶି କରିକି
0: ମିଶାମିଶି ତାର ପାଇଁ ଆମେ ଟିକେ ଆମର ଯୋଉ କୃଷି କର୍ମଚାରୀ ମାନେ ଅଛନ୍ତି ଗ୍ରାମ ସେବକ ମାନେ ଅଛନ୍ତି ତାଙ୍କର ସାଙ୍ଗେ ଯୋଗାଯୋଗ କଲେ ସେମାନେ ଆମକୁ ସମାନ ରାସ୍ତା ବତେଇବେ
1: ବୋଲେ ମୋର ଜମି ବାଡ଼ି ତ ତମେ ସେଦିନ ବୁଲାବୁଲି କରୁଥିଲ ତମକୁ ତ ଟିକେ ଆଇଡିଆ ଅଛି କା
0: ନାଇଁ ଶୁଣ ମତେ ଆଉ ଆଇଡିଆ ତମେ ପଚାର ନ ତମେ ଆଗ ଏଇ ବୈଠକର କଥା ଟିକେ ବୁଝାବୁଝି କରବା ତାର ବାଦ ଆମର ଯୋଉ ବିଶେଷଜ୍ଞ ମାନେ ଆସୁଛନ୍ତି କି ନାଇଁ ତାଙ୍କୁ ତମେ ପଚରା ଉଚରା କରିବ ହେଲା
1: ହେଲା ଭାଇ ସେମିତିକା କରିବି
0: ହେଲେ ଆଜି ଆମର ବୈଠକରେ କିସ ଅଛି ଜାଣିଛ କି ନାଇଁ
1: ନାଇଁ କହିଲେ ତ ଜାଣିବି
0: ଆମର ଆଜିର ଚାଷୀଙ୍କୁ ଦୁଇପଦ କଥାରେ ଡାଲି ଜାତୀୟ ଫସଲ ଆଉ ତାର ଉପାଦେୟତା ବିଷୟରେ ଆମେ କଥାବାର୍ତ୍ତା ରଖିଛୁ
1: ସମାନ ମୋର ଚିନ୍ତାକୁ ହେଲା ଭଳିଆ ଏକା ବିଷୟ ଆଣିଲ ପରା
0: ବୋଲେ ତମେ ଯଦି ଧାନ କରିପାରିବ ନା ବୋଲେ ସେଠି ଡାଲି ମିଶାରେ କରିପାରିବ
1: ଭଲ କଥା ହେଲେ ବିଶେଷଜ୍ଞ ଆଜ୍ଞା କହିଲେ ମତେ ବି ଟିକେ ବୁଦ୍ଧି ଆଇବ
0: ତମର ଭଳିଆ ଜଣେ ଭଉଣୀ ଆସିଛନ୍ତି ଆଜି ଆ ବିଷୟରେ କହିବା ପାଇଁ ହେଲା କି ତାଙ୍କୁ ପଚାରିବ କି
1: ନାଇଁ ଭାଇ ତମେ କା ପଚାର
0: ହଉ ଆରମ୍ଭ କରିବା ହେଲେ ଭଉଣୀ ନମସ୍କାର
2: ନମସ୍କାର
0: ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣଙ୍କର ପରିଚୟ ଟିକେ ଦେବେ ଭଉଣୀ
2: ମୋ ନାଁ ସ୍ମିତା ପାଢ଼ୀ ମୁଁ ସହକାରୀ କୃଷି ଅଧିକାରୀ ଜୟପୁର ବ୍ଲକରେ ଅଛି
0: ଧନ୍ୟବାଦ ଭଉଣୀ ତେବେ ଆଜି ଆମର ଯୋଉ ବିଷୟବସ୍ତୁ ରହିଛି ଡାଲି ଜାତୀୟ ଫସଲର ଉପାଦେୟତା ଏ ବିଷୟରେ ତ ଆମେ କଥାବାର୍ତ୍ତା ହେବା ତେବେ ପ୍ରଥମେ ଆମକୁ ଟିକେ କହିବେ ଯେ ସାଧାରଣତଃ ଡାଲି ଜାତୀୟ ଫସଲ ବୋଲି କହିଲେ ଆମେ କୋଉ କୋଉ ଫସଲକୁ ବୁଝିବା
2: ସାଧାରଣତଃ ଆମର ଡାଲି ଜାତୀୟ ଫସଲ କହିଲେ ଆମେ ଯୋଉ ମୁଗ ବିରି ବୁଟ କାନ୍ଦୁଲ କୋଳଥ ମଟର ଝଟା ଯୋଉ କରୁଛନ୍ତି ଶିମ୍ବ ଝଟା ଝୁଡୁଙ୍ଗ ଡଙ୍ଗରାଣୀ ରାଜମା ମସୁର ଡାଲି ଏସବୁ ଡାଲି ଜାତୀୟ ଫସଲ
0: ଏତେ ଗୁଡ଼ାଏ ଫସଲ ସବୁ
2: ଏସବୁ ଫସଲ ଅଛି
0: ହେଲେ ଏଇ ଯୋଉ ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ କଥା କହିଲେ ଏଇ ଫସଲ ଯାକ ପ୍ରକୃତରେ କି ପ୍ରକାର ମାଟି ଆଉ ଜଳବାୟୁରେ ଭଲ ଭାବରେ ହେଇପାରିବ
2: ଦେଖନ୍ତୁ ଆଜିକାଲି ତ ଫସଲ ସବୁ ସିଜନରେ ହେଇପାରୁଛି ସବୁ ପ୍ରକାର ଜଳବାୟୁରେ ଆମର ଏଇ ଫସଲ ଗୁଡାକ ହେଇପାରିବ ଆଉ ମାଟିଟା ଆମର ଏଇ ଯୋଉ ଫସଲ ଡାଲି ଜାତୀୟ ଫସଲ ପାଇଁ ଦରସା ନିଗିଡ଼ା ବାଲିଆ ମାଟି ଟିକେ ହେଲେ ଭଲ ମଟର କିମ୍ବା ହରଡ଼ ପାଇଁ ଟିକେ ମଟାଳ ମାଟି ହେଇଥିଲେ ବି ଚଳିବ କିନ୍ତୁ ନିଗିଡ଼ା ଆଉ ଦରସା ମାଟି ଦରକାର
0: ହେଲେ ଏଇ ଯୋଉ ଫସଲ ଜାଗା ଯୋଉ ରହିଲା ଡାଲି ଜାତୀୟ ଫସଲ ୟାର କୌଣସି ପ୍ରକୃଷ୍ଟ ସମୟ ରହିଛି କି ଯୋଉ ସମୟରେ କଲେ ଆମକୁ ଭଲ ଅମଳ ଟିକେ ମିଳିପାରିବ
2: ଦେଖନ୍ତୁ ବିଭିନ୍ନ ଋତୁରେ ମାନେ ଖରିଫ ଋତୁ ରବି ଋତୁ ଆଉ ଆମର ଗୋଟେ ଯୋଉ ସମର ଋତୁ ଅଛି ତିନିଟା ଯାକ ଋତୁରେ ଆମର ଚାଷ ହୁଏ କିନ୍ତୁ ଆମେ ମୁଖ୍ୟତଃ ଖରିଫ ଋତୁରେ ହୁଏ ଆଉ ଆମର ରବି ଋତୁରେ ଆମର ଡାଲି ଜାତୀୟ ଫସଲ ହୁଏ
0: ଓହୋ ଆର ତ ଗୁଡାଏ ସବୁ କିସମ ଗୁଡାକ ରହିଥିବ ଫସଲ ଅନୁଯାୟୀ ଯିଏ ଯୋଉ ପ୍ରକାର ଫସଲ କରିବା ପାଇଁ ଚାହୁଁଛି ତାର ଉନ୍ନତ କିସମ ଗୁଡାକ ରହିଛି କାହାଠୁ ଆମେ ଯଦି ନେବା କିସମ ଗୁଡାକ ତାହେଲେ ଭଲ ରହିବ ଭଉଣୀ
2: ଦେଖନ୍ତୁ ଆମର ଓଡ଼ିଶା ସିଡ୍ କର୍ପୋରେସନ ଅଛି ଆମର ଗୋଟେ ସିଡ୍ ପୋର୍ଟାଲ ଅଛି ଯୋଉ ଚାଷୀ କିଣିବାକୁ ଚାହୁଁଛନ୍ତି ସେମାନେ ସିଡ୍ ପୋର୍ଟାଲରେ ଯାଇକି ସେମାନେ ନିଜେ ବୁକିଂ କରିପାରିବେ ସିଡ୍କୁ ଆଉ ସେମାନେ ସେଠି ତାଙ୍କର କିସମ ଦେଖେଇବ ବିଭିନ୍ନ ପ୍ରକାର କିସମ ଦେଖେଇବ ସେମାନେ ନିଜେ ଚଏସ୍ କରିପାରିବେ କୋଉ କିସମକୁ ସେମାନେ କରିବାକୁ ଚାହୁଁଛନ୍ତି ଆଉ ଯଦି ସେମାନେ ଚାହୁଁଛନ୍ତି କି କିସମର ଆଧାରଟା ଜାଣିବେ ମାନେ ଷହଳ କିସମ ଲେଟ୍ କିସମ କି ରୋଗଶ୍ରେଣୀ ଅଛି କି ନାହିଁ ସେଟା ଯୋଉ ପାଖରେ ଅଛନ୍ତି ଯିଏ କୃଷି ଅଧିକାରୀ ତାଙ୍କ ସହିତ ପରାମର୍ଶ କରିକି ସେ ବୁକିଂ କରିପାରିବେ କିଣିପାରିବେ
0: ଆଚ୍ଛା ଆଚ୍ଛା ବୋଲେ ଏଇଟା ପାଇଁ ଚାଷୀକୁ ଏଇ ଯୋଉ ଚାଷୀ ପଞ୍ଜୀକରଣ କରିବାକୁ ପଡିବ ନାଇଁ କି
2: ହଁ ଚାଷୀ ପଞ୍ଜୀକରଣ କାହିଁ କରିବେ ମାନେ ସେମାନେ ଫୁଲ ରେଟ୍ରେ କିଣିବେ ତାପରେ ସେମାନଙ୍କୁ ସବସିଡି ପଇସାଟା ତାଙ୍କ ଆକାଉଣ୍ଟକୁ ଯିବ
0: ତ ରିହାତି ବ୍ୟବସ୍ଥା ବିଷୟରେ ଅଛି
2: ହଁ ରିହାତି ବ୍ୟବସ୍ଥା ଅଛି ତ ସେମାନେ ଯୋଉ ଆମର ଡିବିଟି କାର୍ଡ ଅଛି ଯୋଉ ରେଜିଷ୍ଟ୍ରେସନଟା ସେମାନଙ୍କୁ କରିବାକୁ ପଡିବ ଫାର୍ମର ରେଜିଷ୍ଟ୍ରେସନଟା କରିବାକୁ ପଡିବ
0: ହେଲେ ଡାଲି ଫସଲ

0: ଅଧିକ ଆଦାୟ ପାଇବା ପାଇଁ ହେଲେ ଆମକୁ କୋଉ କୋଉ ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ, କେମିତି ଚାଷ କରିବାକୁ ପଡିବ ତା ବିଷୟରେ ଟିକେ କହିବେ ପୁଣି?
1: ଦେଖନ୍ତୁ, ଅଧିକ ଅମଳ ପାଇବା ପାଇଁ ହେଲେ ପ୍ରଥମେ ତ ଆମେ କ'ଣ କରିବା, ମାଟିଟା କେମିତି ମାଟି ହେବା ତାକୁ ଆମେ ସିଲେକ୍ସନ କରିବାର
0: ମୁଖ୍ୟ
1: ଅଛି।
0: ଜିନିଷ
1: ମୁଖ୍ୟ ଜିନିଷ ଦେଖିବା ମାଟିଟା ଯୋଉଠି ପାଣି ଜମୁନଥିବ, ଆଉ ଦରସା ମାଟି ହେଇଥିବ, ମାନେ ଉର୍ବର ମାଟି ହେଇଥିବ। ତାପରେ ଦେଖିବା ଆମେ ବିହନ ଚୟନ କରିବା, ବିହନ କେମିତି ଚୟନ କରିବା ଯୋଉଟାକି ରେଜିଷ୍ଟାଣ୍ଟ ଭେରାଇଟି ହେଇଥିବ, ରୋଗ ପ୍ରତିଷେଧକ ତାର ସହଣି ଶକ୍ତି ଥିବ, ଆମେ ସେମିତି ଭେରାଇଟିକୁ ଆମେ ଚଏସ୍ କରିବା। ତାପରେ ଦେଖିବା ଆମର ଇରିଗେସନ ସୁବିଧା କ'ଣ ଅଛି, ଆମେ ଗୋଟେ ଦିଟା ପାଣି କି ମଡେଇ ପାରିବା କି। ତାପରେ ଦେଖିବା ଯଦି ଆମର ପାଣି ମାଡିବାର ସୁବିଧା ନାହିଁ, ଷହଳ କିସମ ଟିକେ ନେବା, ଏଇଟା ଆମେ ଚୟନ କରିବା। ତାପରେ କ'ଣ କରିବା, ଠିକ ସମୟରେ ବୁଣିବା। ବୁଣିବା ସମୟଟା ଠିକ କଲେ ଆମର ଯେକୌଣସି ରୋଗକୁ ଆଉ ଯେକୌଣସି ପୋକକୁ ଆମେ ତାର ମାତ୍ରାଟାକୁ ଆମେ କମେଇ ଦେଇପାରିବା। ଆମେ ଯଦି ଲେଟ୍ରେ କରିବା ତ ଆମର କ'ଣ ହବ, ରୋଗ ଅଧିକ ଲାଗିବ, ପୋକ ବି ଅଧିକ ଲାଗିବ, ଅମଳ କମିଯିବ। ତାପରେ ଆମେ ଦେଖିବା ଆଉ ଗୋଟେ ହଉଛି, ଆମେ ରୋଗ ଆଉ ପୋକର ପରିଚାଳନା ପାଇଁ ମିଶ୍ରିତ ଚାଷ କରିପାରିବା। ଗୋଟେ କ୍ରପ ମଝିରେ ଆଉ ଗୋଟେ କ୍ରପ କଲେ ଆମର କ'ଣ ହବ, ଦିଟା କ୍ରପ ଥିଲେ ଆମ ରୋଗ ପୋକ କମ୍ ଲାଗେ। ଆଉ ଗୋଟେ ଅଛି ବର୍ଡର କ୍ରପ କରିବା, ମାନେ ଦେଖନ୍ତୁ ଯେମିତିକି
0: ମାନେ ଚାରିପାଖରେ
1: ଚାରିଆଡେ ଗୋଟେ କ୍ରପ ଲଗେଇବା, ମାନେ ଯୋଉ ପୋକଟା ଆସିକି ଲାଗିବ, ଗୋଟେ ଚାଷକୁ ଯୋଉ ପୋକ ଲାଗୁଥିବ ସିଏ କ'ଣ କରିବ, ସେ ମଝି ଆମର ଯୋଉ ମେନ୍ ଚାଷଟାକୁ ନ ଖାଇକି ସିଏ ତା ବର୍ଡର କ୍ରପରେ ଲାଗିବ, ଯାହାଫଳରେ ଆମର ମେନ୍ କ୍ରପଟା ଆମର ରକ୍ଷା ପାଇଯିବ।
0: ହେଲେ ୟା ପାଇଁ କୋଉ ଫସଲକୁ ଆମେ ଚତୁଃପାର୍ଶ୍ୱରେ ଲଗେଇବା ବା ମିଶ୍ରିତ ଫସଲ ବେଳକୁ କୋଉ କୋଉ ଫସଲ ନେବା, ତାର କିଛି ଗୋଟେ ତ ଥିବ?
1: ହଁ ଅଛି, ସେଟା ଅଛି, ବହୁତ ତାର ତ ଅଛି କାଟେଗୋରୀ, ମୁଁ ଗୋଟେ ଦିଟା କହିଦଉଛି। ଯେମିତି କାନ୍ଦୁଲ ସହିତ ସର୍ଗମ କରିବା କି ନହେଲେ ମାଣ୍ଡିଆ କରିବା, ଏଇଗୁଡାକ ଅଛି, ବହୁତ କ୍ରପ ଅଛି।
0: ଏଇଟା ଆମର ପାଖରେ ଯୋଉ ଗ୍ରାମ୍ୟ କୃଷି କର୍ମଚାରୀ
1: ଅଛନ୍ତି ସେମାନଙ୍କ ସହିତ ପୁରା ତାର
0: ତେବେ ଆମେ ଯେତେବେଳେ ଚାଷ ପଦ୍ଧତିଟା ଆରମ୍ଭ କରିବା, କେତେ କାଶ କରିବାକୁ ପଡିବ, କେମିତି କ'ଣ କରିବାକୁ ପଡିବ, ଦୂରତା କେତେ ରଖିବାକୁ ପଡିବ, ତାର ସେମିତି କିଛି ବିଧି ବିଧାନ?
1: ହଁ, ବିଧି ତ ଅଛି, ସବୁ କ୍ରପରେ ସେମିତି ଥାଏ। ଆଉ ଆମର ହଉଛି କ'ଣ କହିଲେ, ମାଟିଟାକୁ ଆମେ ସବୁବେଳେ ଗୁଣ୍ଡ ଚାଷ କରିବା, କାହିଁକି ଆମେ ଯେତେବେଳେ ବିହନଟାକୁ ବୁଣିବା ଆମର ସିଏ ଗଜା ହେବାର ଅଛି। ଆମର ଯଦି ଠେଳା ମାଟି ଥିବ ଗଜା ହବନି, ସେ ଠେଳା ଭିତରେ ସେ ରହିଗଲା। ତ ଆମର ମାଟିଟାକୁ ଦୁଇ ତିନି ଗୋଟେ ଚାଷ କରିକି ମାଟିଟାକୁ ଗୁଣ୍ଡ କରିବା, ଗୋବର ଖତ ଦେବା। ଗୋବର ଖତ କାହିଁ ଦେବା, ଯୋଉ ମାଟିରେ ପାଣି ଧରିକି ରହିବାର ଶକ୍ତିଟା ରହିବ, ଗଛର ଚେରଟା ବଢିବାର ମାନେ ତାକୁ ଯୋଗେଇବ ଚେରଟା ବଢିବା ପାଇଁ। ତ ଗୋବର ଖତ ଦୁଇରୁ ପାଞ୍ଚ ଗାଡି ଗୋବର ଖତ ପକେଇବା ଗୋଟେ,
0: ଯୋଉମାନେ ଜିଆ ଖତ
1: ଜିଆ ଖତ ବି ପକେଇ ପାରିବେ। ଆଉ ଆଜିକାଲି ତ ଗାଈ ରଖିନାହାନ୍ତି, ଗୋବର ଖତ ମିଳୁନି, ଜିଆ ଖତ କରିକି ପକେଇ ପାରିବେ। ଯଦି କରିପାରୁନାହାନ୍ତି କିଣିକି ବି ପକେଇ ପାରିବେ, ଅନେକ ଜାଗାରେ ଜିଆ ଖତ ଆଜିକାଲି ବିକ୍ରି ହେଲାଣି, ତ ଜିଆ ଖତ ପକେଇବା। ତାପରେ ହଉଛି ଆମର ଯେତେବେଳେ ବୁଣିବା ଧାଡିରେ ବୁଣିବା, ତାର ସ୍ପେସିଂ ଅଛି, ଧରନ୍ତୁ ଛୋଟ ମଞ୍ଜି ହେଲା ତାର ସ୍ପେସିଂ କମ୍ ଥିବ, ଟିକେ ଯଦି ବଡ ମଞ୍ଜି ହେଲା ତାକୁ ଟିକେ ବେଶୀ ସ୍ପେସିଂ ଦେବା। ସାଧାରଣତଃ ସ୍ପେସିଂ ଥାଏ ଗଛକୁ ଧାଡିକୁ ଧାଡି 20 ସେଣ୍ଟିମିଟରରୁ 25 ସେଣ୍ଟିମିଟର ଡିଷ୍ଟାନ୍ସରେ ଆମେ ଲଗେଇବା, ଆଉ ଗଛକୁ ଗଛ 10 ରୁ 15 ସେଣ୍ଟିମିଟର ଡିଷ୍ଟାନ୍ସରେ ଲଗେଇବା। ଆଉ ଯଦି ବଡ ମଞ୍ଜି ହେଇଛି, ଧରନ୍ତୁ ରାଜମା କି ଏଇ ଯୋଉ ଆମର କ'ଣ କହିଲି ସେଟା ବୁଟ ମଟର ଏଗୁଡାକ ହେଲା, ଯଦି ତାକୁ 25 ରୁ 30 ସେଣ୍ଟିମିଟର ଧାଡିକୁ ଧାଡି ବ୍ୟବଧାନ ଦେଇଦେବା।
0: ଆଉ ଗୋଟେ କଥା, ଖତ ସାର କଥା ବି କହୁଥିଲେ ଆପଣ, ଖତ ସାର ବାବଦକୁ ଆମେ କ'ଣ କ'ଣ ଖତ ସାର ବ୍ୟବହାର କରିବାକୁ ପଡିବ, କେତେ ଥର ଦେବାକୁ ପଡିବ ଫସଲ?
1: ହଁ, ଏଇଟା ଗୋଟେ ମେନ୍ କଥା ଆପଣ ପଚାରିଲେ। ଆମେ ସବୁବେଳେ ସବୁ ମିଟିଂରେ ବି ଏଇ କଥା ଆମେ ସମସ୍ତଙ୍କୁ ଚାଷୀମାନଙ୍କୁ ଜଣାଉ ଯେ ଆମର ଡାଲି ଜାତୀୟ ଫସଲରେ ଆମର ଖତ ସାର କମ୍ ଲାଗେ, ଯେତିକି ଆମେ ଧାନରେ ଦଉଛେ ତାଠୁ ଆମର ଡାଲି ଜାତୀୟ ଫସଲରେ କମ୍ ଖତ ସାର ଲାଗେ। କାହିଁକି, ଆମର ଡାଲି ଜାତୀୟ ଫସଲ ଗୋଟେ ତାର ଗୋଟେ ଗୁଣ ହଉଛି କ'ଣ, ତାର ଚେରରେ ଗୋଟେ ଗଣ୍ଠି ପ୍ରସ୍ତୁତ ହୁଏ। ହଁ, ସିଏ ଯୋଉ ଗଣ୍ଠିଟା ହୁଏ ସିଏ ତା ଭିତରେ ଆମର ଗୋଟେ ଜୀବାଣୁ ଥାନ୍ତି, ସେମାନେ କ'ଣ କରନ୍ତି ଆମର ଯୋଉ ବାୟୁମଣ୍ଡଳରୁ ଏଇ ଯୋଉ ଯବକ୍ଷାର ଯାନଟାକୁ ନେଇକି ନାଇଟ୍ରୋଜେନଟାକୁ ସେମାନେ ୟୁରିଆଟାକୁ ନିଜେ ପ୍ରସ୍ତୁତ କରାନ୍ତି ଚେରରେ, ତ ସେମାନେ ନିଜେ ପ୍ରସ୍ତୁତ କରିକି ଗଛକୁ ଦିଅନ୍ତି। ତ ଆମର ଏଥିପାଇଁ ଆମର ଡାଲି ଜାତୀୟ ଫସଲରେ କମ୍ ସାର ଲାଗେ। ତ ଆମର ସାଧାରଣ ଗୋଟେ ଅଛି, ଗୋଟେ ରେକମେଣ୍ଡେଡ ଡୋଜ୍ ଗୋଟେ ଅଛି, 20-40-40, ମାନେ 20 କେଜି ନାଇଟ୍ରୋଜେନ, 40 କେଜି ଫସ୍ଫରସ ଆଉ 20 କେଜି ପଟାସ ସାର ଦିଆହୁଏ। ତ ଆମେ ନାଇଟ୍ରୋଜେନଟାକୁ ଦୁଇ ଭାଗ କରିକି ଦେଇପାରିବା, ପ୍ରଥମେ ଲଗେଇଲା ବେଳକୁ 10 କେଜି ଦେଇଦେବା ପର ହେକ୍ଟରକୁ, ଆଉ ଯେତେବେଳେ ଆମର 18-20 ଦିନ ହେଲା ତାପରେ ଗୋଟେ ଆମେ 10 କେଜି ନାଇଟ୍ରୋଜେନଟାକୁ ଅଧା ଅଧା କରିକି ଦେଇଦେବା, ଆଉ ଫସ୍ଫରସଟା ପଟାସଟାକୁ ଆମେ ମୂଳରେ ହିଁ ଦେଇଦେବା। ଯଦି ପଟାସଟାକୁ ବି ଆମେ ଅଧା ଅଧା କରିକି ଦେବା ବି ଚଳିବ, କାହିଁକି ମାନେ ନାଇଟ୍ରୋଜେନଟାକୁ ସେ ଗଛକୁ ଯୋଗେଇବାରେ ସାହାଯ୍ୟ କରିବ ପଟାସଟା ଆମର। ଇରିଗେସନ ଗୋଟେ ବି ଅଛି ଭଲ ଅମଳ ପାଇବା ପାଇଁ। ହଁ, ଜଳସେଚନଟା ଆମେ, ଜଳ ଆମକୁ ଦରକାର ନାହିଁ ଆମର ଡାଲି ଜାତୀୟ ଫସଲରେ, ବେଶୀ ଆମକୁ ପାଣି ଦରକାର ନାହିଁ, ଯେମିତି ମୂଳରୁ କହିଛି ନିଗିଡ଼ା ମାଟି ଦରକାର, ଆମର ଜଳ ଏତେ ଆବଶ୍ୟକ ନାହିଁ, କିନ୍ତୁ ବୁଣିବା ସମୟରେ ଗୋଟେ ଜଳ

0: ଆକାର ଯେହେତୁ ଗଜା ହବ, ତାପରେ ଆମର ଯେତେବେଳେ ଫୁଲ ଧରିବ ଆଉ ଫଳ ଧରିବ ସେତେବେଳକୁ ଆମକୁ ନିହାତି ଦିଟା ପାଣି ଦେବାକୁ ଦରକାର। ସେଟା ବି ସିଞ୍ଚନ ପାଣି, ଠିଆ ପାଣି ଆମର ଦରକାର ନାହିଁ, ସିଞ୍ଚନ ପାଣି ଦରକାର। କିନ୍ତୁ ଯଦି ପାଣି ନାହିଁ, ଜମି ଶୁଖିଯାଉଛି, ତ ମଝିରେ ଆମେ ଆଉ ଗୋଟେ ବି ପାଣି ଆମେ ଯୋଉଟାକି କହନ୍ତି ଲାଇଫ୍ ସେଭିଂ ୱାଟର ବୋଲିକି କୁହନ୍ତି, ମାନେ ଗଛକୁ ବଞ୍ଚେଇବା ପାଇଁ ଆମକୁ ୱାଟର ବି ଦେବାକୁ ପଡିବ।
1: ଓହୋ, ମାନେ ଅଳ୍ପ ପାଣିରେ ଚାଷଟା
0: ଚାଷ ଅଳ୍ପ ଆମର ପାଣି ବହୁତ ଦରକାର ନାହିଁ, 250 ଲିଟର ପାଣିରେ ଆମର ଚାଷ ହେଇଯାଉଛି।
1: ଆଜ୍ଞା ଆଜ୍ଞା। ଆର ଗୋଟେ କଥା ଭଉଣୀ, ଯେ ଏଇ ଯୋଉ ରୋଗ ପୋକ ସମସ୍ୟା ଆମର ପ୍ରତ୍ୟେକ ଫସଲରେ ରହୁଛି, ସେମିତି ଆମର ଏଇ ଯୋଉ ଡାଲି ଜାତୀୟ ଫସଲ କଥା ଯଦି ଚିନ୍ତା କରିବା, କଣ ସବୁ ରୋଗ ପୋକ ଲାଗିବାର ସମ୍ଭାବନା ରହୁଛି ଆଉ ତାକୁ ଆମେ କେମିତି ପରିଚାଳନା କରିବା?
0: ଆମର ଡାଲି ଜାତୀୟ ଫସଲରେ ମୁଖ୍ୟ ପୋକ ଯାକ ଯୋଉ ଲାଗେ, ପୋକ କି ରୋଗ ଯାହା ଆମେ କହୁଛି, ପୋକ ହଉଛି ଆମର ମେନ୍ ହେଲା ପତ୍ରଖିଆ ଗୋଟେ ଲାଗିବ, ତାପରେ ଲାଗିବ ଯୋଉ ଆମର ଫଳ ଧରିବ, ଫଳ ବିନ୍ଧା, ଛୁଇଁ ବିନ୍ଧା ବୋଲି କହନ୍ତି, ଛୁଇଁ ବିନ୍ଧା ଲାଗେ, ଆଉ ଧଳା ମାଛି ଲାଗେ, ଆଉ ଆମର ଆପଣ ଦେଖିଥିବେ ଯୋଉ ପୋକ ଲାଗେ ହେଲା, ଏଗୁଡାକ ଆମର ମେନ୍ ପୋକ। ରୋଗ କଣ ଦେଖିଥିବେ ଆପଣ କେତେବେଳେ ଗଲାବେଳେ ମୁଗବିରିରେ ହଳଦିଆ ହଳଦିଆ ହେଇଯାଇଥିବ, ସେଟା ହଉଛି ସାଇବି ରୋଗ ହେଲା। ଆଉ ଗୋଟେ ହଉଛି ଆମର ପାଉଁଶିଆ ପତ୍ର ଗୁଡା ପାଉଁଶ ପାଉଁଶ ସେଟା ହଉଛି ପାଉଁଶିଆ ରୋଗ, ମୂଳ ସଢା ରୋଗ, ଆଉ ଗଛ ଝାଉଁଳି ଯିବ ଝାଉଁଳା ରୋଗ, ଏଗୁଡାକ ହଉଛି ଆମର ମେନ୍ ପୋକ ରୋଗ। ଏଗୁଡାକ କଣ୍ଟ୍ରୋଲ କଲେ ଆମର ଫସଲ ଭଲ ଅମଳ ଦିଏ।
1: ତେବେ ଏ ଯୋଉ ରୋଗ ପୋକ ଗୁଡାକ ନ ଲାଗିବା ପାଇଁ ଆଗତରା ବ୍ୟବସ୍ଥା କିଛି ରହିଛି କି?
0: ହଁ, ଯୋଉ ଫସଲ ବି ହଉ, ଆମେ ଖାଲି ମୁଗ ବିରି ଡାଲି ଜାତୀୟ ଧାନ ଏଗୁଡା ନା, ଯୋଉ ବି ଫସଲ ଆମେ ଲଗେଇବା, ଆମେ ତାର ପୋକ ରୋଗ ନ ଲାଗିବା ପାଇଁ ଯେମିତି ତାର ଟୀକା ଦିଆଯାଏ, ସେମିତି ଆମେ ବିହନକୁ ବିଶୋଧନ କରିକି ଆମେ ଲଗେଇବା,
1: ପ୍ରତିଷେଧକ ବ୍ୟବସ୍ଥା।
0: ହଁ, ସେଟା ପ୍ରତିଷେଧକ ମାନେ ଆମେ ଗଛକୁ ମୂଳରୁ ଆମେ ତାକୁ ସୁରକ୍ଷା ଦେଲେ, ତାପରେ ଯେତେବେଳେ ଏନ୍ଭାଇରୋମେଣ୍ଟାଲ କଣ୍ଡିସନ ଅଛି, କୁଆଡୁ ଉଡିକି ଆସିକି ଲାଗିଲେ, ତ ଆମେ ସେତେବେଳକୁ ତାକୁ ଆମେ ଔଷଧ ପକେଇବା।
1: ହେଲେ ଏଇ ଯୋଉ ବିହନ ବିଶୋଧନ କଥା,
0: ବିହନ ବିଶୋଧନ, ହଁ ବିହନ ବିଶୋଧନ ଆମେ ଯେତେବେଳେ ବୁଣିବା, 7 ଦିନ ପୂର୍ବରୁ ଆମେ ବିହନ ବିଶୋଧନ କରିବା, ଆମର ବାଭିଷ୍ଟେନ ଆଉ କାର୍ବାଣ୍ଡିଜମ ହେଲା, ଏଇ ଦିଟା ଆମର 2.5 ଗ୍ରାମ ପର କେଜି ସିଡ୍, ପର କେଜି ସିଡ୍ କୁ ଆମେ ବିହନ ବିଶୋଧନ କରିକି ଲଗେଇବା। ତା ବାଦେ ଆଉ ଗୋଟେ ମୁଖ୍ୟ କଥା କହୁଛି, ଡାଲି ଜାତୀୟ ଫସଲରେ ବିହନକୁ କଲଚର କରାଯାଏ, ମାନେ ତାକୁ ଗୋଟେ ଦିଆଯାଏ, ଗୋଟେ ଜୀବାଣୁ କଲଚର ଦିଆଯାଏ, ସେଟା ହଉଛି ରାଇଜୋବିୟମ କଲଚର। ସେ ରାଇଜୋବିୟମ କଲଚର କଣ କରେ, ମୁଁ ଯେମିତି କହିଲି ଯୋଉ ଚେରରେ ସେ ଯୋଉ ଗଣ୍ଠି ତିଆରି କରେ, ସେ ଗଣ୍ଠି ତିଆରି କରିବାରେ ସେ ସାହାଯ୍ୟ କରେ। ହଁ, ଆଉ ସେ ଯୋଉ ରାଇଜୋବିୟମ କଲଚରକୁ ଅଧିକ ତାର କାମ କରାଇବା ପାଇଁ ଆଉ ଗୋଟେ ଅଛି, ରାଇଜୋବିୟମ କଲଚର 20 ଗ୍ରାମ ପର କେଜି ସିଡ୍ ହିସାବରେ ତାକୁ ଗୋଳେଇବେ, ଆଉ ତାର କାମଟାକୁ, ରାଇଜୋବିୟମ କଲଚରର କାମଟାକୁ ବଢାଇବା ପାଇଁ ବି ଆମର ଗୋଟେ ହଉଛି ସୋଡିୟମ ମଲିବ୍ଡେଟ୍ ବୋଲି ଆଉ ଗୋଟେ କେମିକାଲ ଅଛି, ତାକୁ ଆମେ ସେମିତି 20 ଗ୍ରାମ ପର କେଜି ସିଡ୍ରେ ଆମେ ତାକୁ
1: ଗୋଳେଇବା।
0: ଏଇଟା ଆମେ ଆଗ ବିହନ ବିଶୋଧନ କରିଦେବା, ଏଇଟା ବୁଣିବା ପୂର୍ବରୁ 2-3 ଘଣ୍ଟା ପୂର୍ବରୁ ଆକୁ ଆମେ ଗୋଳେଇ ଦେଇକି ବିହନଟାକୁ ବୁଣିଦେବା।
1: ଯାହା ହଉ, ବଢିଆ କଥା ମାନେ ଆଜି କହିଲେ ଭଉଣୀ ଆମର ବୈଠକକୁ ଆସିକିନା। ଚାଷୀ ଭାଇ ମାନେ, ଭଉଣୀ ଆଜି ଆମକୁ ଯୋଉ ଯୋଉ କଥା ମାନେ କହିଲେ ତାକୁ ଯଦି ଆମେ ଠିକ୍ ଠିକ୍ ଭାବରେ କରିବା, ତାହେଲେ ନିଶ୍ଚିତ ରୂପେ ଆମର ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲରୁ ଅଧିକ ଆଦାୟ ପାଇବା ଆଉ ଆମେ ଲାଭବାନ ହେଇପାରିବା। ଆଜି ପାଇଁ ଆମେ ଏତିକିରେ ଆମର କଥାବାର୍ତ୍ତାକୁ ରଖିବା। ନମସ୍କାର ଭଉଣୀ।
0: ନମସ୍କାର।
1: ଦେଖିଲ କି
2: ବଢିଆ ବିଷୟ ଗୋଟେ ରଖିଲ ଭାଇ, ଏବେ ଟିକେ ଚଞ୍ଚଳ ଲାଗିଲା। ଏବେ ଆଉ ଏଥର ଧାନ ନ କରିକି ନା ଏ ଡାଲି ଭଳିଆ ସବୁ ରକମର କଲେ ଭଲ ହବ ପରା,
1: ନାଇକି? ସେମିତି ମିଶା କରିହବ ଯେ ଟିକେ ପଚରା ଉଚରା କର, ତମ କହିଲା ରକମର ଟିକେ ତମର ପାଖରେ ଯୋଉ କୃଷି କର୍ମଚାରୀ ଅଛନ୍ତି କି ଗ୍ରାମ ସେବକ ବାବୁ ଅଛନ୍ତି, ତାଙ୍କୁ ନେଇକିନା ଟିକେ ତମର ଜମି ବିଷୟ ଦେଖାଅ ଯେ ଆଜ୍ଞା ଏଠି କୋଉ ରକମର ଚାଷ କଲେ ଭଲ ଥିବ। ମାଟି ପରୀକ୍ଷା ତ କରିଛ ପରା? ହଁ, ତାର ଫଳାଫଳ ଧରିକିରି ମିଶାରେ ତମେ ନିଷ୍ପତ୍ତି ନବ ଯେ କି ଚାଷ କରବ।
2: ତାପରେ ଡାଲି କଲେ ତ ଜବର ଲାଭ ବୋଲି କହିଲେ, ଆହୁରି ମାଟିରୁ ମିଶାର ଉର୍ବରତା ବଢୁଛି ବୋଲି କହିଲେ କି ନାଇଁ?
1: ଆହୁରି ନାଇଁ,
2: ସେମିତିରେ ଏସବୁ ଧାନ ଛାଡିକି ଡାଲିଟା କରିବି ହେଲେ ଆଉ।
1: ଯା ହଉ, ତମର ମନ ତ ଟିକେ ସର୍ଦା ହେଲା, ଏବେ ସର୍ଦା ସର୍ଦା ଗୋଟେ ଗୀତ ଗୋଟେ ଶୁଣିଦବା।
2: ବ୍ୟବସ୍ଥା କରିଛ କି?
1: ହଁ
2: ହେଲେ ଶୁଣିଦବା ଭାଇ।
1: ହଉ।

0: ଯୋଉ ଧାନ ଗଛ ଅଛି ତାର ଟିକେ ବେଶୀ ଗଛ ହବ,
1: ଖେଡ଼ ବାହାରିବ।
0: ହଁ ଖେଡ ବାହାରିବ, ତାପରେ ଧାନ ଟିକେ ବେଶୀ ହବ, ତାର ଓଜନ ବି ଟିକେ ଠିକସେ ହବ, ସେଥିପାଇଁ ବୋଲିକି ସମସ୍ତେ ହାଇବ୍ରିଡ୍ ଧାନ ଚାଷ କରିଲେ
1: କୋଉ ବିହନଟା ବ୍ୟବହାର କରୁଛନ୍ତି?
0: ତ ବେଶୀ ୟୁଜ୍ କରୁଛନ୍ତି ଆମର ଲକ୍ଷ୍ମୀ ଧାନ ବୋଲିକି ସେଟା।
1: ହେଲେ ସାର ହିସାବରେ ଖାଲି ରାସାୟନିକ ସାର ଦଉଛନ୍ତି ନା ଜୈବିକ ଖତ ମିଶାର ପଡୁଛି?
0: ଆମର ଜୈବିକ ସାର କିଛି ମିଶୁନି,
1: ମିଶୁନାହିଁ।
0: ଧାନ
1: ଘରେ ଗାଈ ଗୋରୁ ଅଛି?
0: ଘରେ ଗାଈ ଗୋରୁ ଅଛି, ଯୋଉଟା ଅଛି ଗୋବର ଖତ ସେଟା ଅଛି, ଖାଲି ପନିପରିବା ଚାଷ କରିବା ପାଇଁ କରାହଉଛି।
1: କେତେଟା ଗାଈ ଅଛି ଭାଇ ଘରେ?
0: 6ଟା ଅଛି
1: ଖାଲି ଘରେ ବ୍ୟବହାର ପାଇଁ ନା ତାର କ୍ଷୀର ମଧ୍ୟ ବିକ୍ରି ବଟା
0: ନାଇଁ
1: ହଉଛି?
0: ଘରେ ବ୍ୟବହାର କରିବା।
1: ହେଲେ ଛୋଟ ବେଳଠୁ ତ ଚାଷୀ ପରିବାରର ପିଲାଟା ଚାଷ ବିଲକୁ ଯାଉଥିଲେ ଏକା, ସେବେ ମାଟିର ଅବସ୍ଥା କେମିତି ଥିଲା, ଏବେ ମାଟି ଦେଖିଲେ କେମିତି ଲାଗୁଛି, କଣ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି?
0: ଆଗର ମାଟି ଦେଖିବାକୁ ପୁରା ଖୋଳା ହେଇକି ତାର ଉତ୍ପନ୍ନ ବହୁତ ହଉଥିଲା, ଏବେ ରାସାୟନିକ ସାର ଦେଇ ଦେଇକି ତା ମାଟିର କମି ଯାଉଛି, ଟିକେ ଏବେ ଚାଷ ବି ବେଶୀ ଉତ୍ପନ୍ନ ହେଇପାରୁନି, ସାର ନଦେଲେ ଗଛ ଠିକସେ ବଢୁନି।
1: ବଢୁ ନାହିଁ। ଏବେର ନୂଆ ନୂଆ ପଦ୍ଧତିରେ କରୁଛନ୍ତି ନା ସେଇ ବାପାଦାଦା ଅମଳରେ ଯେମିତି ପୁରୁଣା ପଦ୍ଧତିରେ ହଉଥିଲା ସେଇ ପଦ୍ଧତିରେ କରୁଛନ୍ତି?
0: ଆଗରେ ତ ଖାଲି ଗୋବର ଖତ ଏଯାକ କରିକି ଧାନ ଚାଷ ଯାକ କରୁଥିଲେ, ଏବେ ଆଉ ସେସବୁ କରୁନାହାନ୍ତି, ଖାଲି ରାସାୟନିକ ସାର ଦେଇକି ଧାନ ଲଗା ଅଛି।
1: ବିଲ ବାହାରିବା ସମୟରେ ବି ତ ଦଉଥିବେ ଗୋଟେ ଥର
0: ହଁ
1: ବିଲ ସାର ହିସାବରେ?
0: ହଁ ସେଟା ହିଁ, ସେଟା ମିଶେଇକି ଦୁଇ ଥର
1: ଦୁଇ ଥର ଦିଆ ହଉଛି। ଘରର ଯେତିକି ମା ଭଉଣୀ ମାନେ ଅଛନ୍ତି ସେମାନେ ମଧ୍ୟ ସାହାଯ୍ୟ କରୁଛନ୍ତି କି ଘାସ ବଛା ବଛିରେ?
0: ହଁ ସମସ୍ତେ ସାହାଯ୍ୟ କରୁଛନ୍ତି।
1: 10 ଏକର ଜମିରେ ଧାନ ଲଗାଇଛନ୍ତି କହିଲେ, ମାଣ୍ଡିଆ ଲାଗିଛି, ବିରି କୋଳଥ ଲାଗିଛି, ପନିପରିବା, ଘାସ ବଛା ଯନ୍ତ୍ର କିଛି ବ୍ୟବହାର କରୁଛନ୍ତି କି?
0: ନାଇଁ ଘାସ ବଛା ଯନ୍ତ୍ର କିଛି ବ୍ୟବହାର ହଉନି, ବାସ୍ କାଲି ଟିକେ ଅଳ କରିବା ପାଇଁ ମେସିନ୍ ରଖାହେଇଛି
1: ରଖାହେଇଛି ନିଜର? ଆଗରେ ଯେମିତି କେଞ୍ଚୁଆ ଥିଲା ମାଟିରେ, ମାଟିର ବତର ରହୁଥିଲା, ଜଳ ଧରିବା କ୍ଷମତା ଥିଲା, ଏବେ ଆଉ ଅଛି କି ଭାଇ?
0: ଏବେ ରାସାୟନିକ ସାର ଦେବାରୁ କେଚୁଆ ଯାକ ସବୁ ଏବେ ଦେଇ ଗଲେଣି, ଆଉ ଏବେ ଆଗ ଭଳିଆ ମାଟି ଉପରେ ନେଇ ପାରୁନି, ଯଦି କେଚୁଆ ଯାଆନ୍ତା ତ ତାକୁ ରାସାୟନିକ ସାର ବି ଦରକାର ପଡ଼ିନଥା।
1: ହେଲେ ଯଦି କିଛି ଲକ୍ଷଣ ଦେଖିଲ କିଛି ରୋଗ ପୋକ ଲାଗିବାର, ତାର ସମାଧାନ କହିଲେ କାହାକୁ ପଚାରୁଛ, ତାର କୋଉ ପ୍ରକାର ଔଷଧ ବ୍ୟବହାର କରିବ କାହାକୁ ପଚାରୁଛ?
0: ସେଇଟା ଯାଇକି ଦୋକାନରେ ଯାଇକି ଅଣା ଅଛି, ତାପରେ ସ୍ପ୍ରେ କରା ଅଛି ତା ଉପରକୁ।
1: ଚାଷୀ ଭାଇ ଭଉଣୀ ମାନେ କିପରି ମାଟିର ଉର୍ବରତାକୁ ରକ୍ଷା କରିବାକୁ ପଡିବ, ନିଜ ଭିଟା ମାଟିକୁ କେମିତି ସୁରକ୍ଷିତ କରି ରଖିବେ?
0: କମ ସେ କମ ରାସାୟନିକ ସାର ଟିକେ ବେଶୀ ନ ବ୍ୟବହାର କରିକି ନିଜ ଗୋବର ଖତ ସେ ଯାକୁ ବ୍ୟବହାର କରିଲେ ଟିକେ ମାଟିଟା ଟିକେ ଉପର ନେଇକି ରହିବ, ମାଟିର ଯତ୍ନ
1: ନେବାକୁ ପଡିବ। ହେଲେ ଚାଷବାସ କରିକି ଖୁସିରେ ଅଛନ୍ତି ଭାଇ?
0: ହଁ ଖୁସିରେ ଅଛି।
1: ବହୁତ ବହୁତ ଧନ୍ୟବାଦ, ରହିଲୁ, ନମସ୍କାର।
0: ନମସ୍କାର।
2: ବାବା ବଢିଆ କଥା ମନେ ହେଇଛ,
1: ମନ ପାଇଲା ହେଲେ ଜାଣବା କଥା।
2: ଓଇ ହୋଇ ହୋଇ ହୋଇ ବଢିଆ ଚାଷବାସ ତ ସେ ମିଶାଲ କରୁଛନ୍ତି କା ଯେ ଏମିତି ଆମର ଯୋଉ ଟିକେ ଟିକେ ଭୁଲ ଭଟକା ଆମର ରହିଯାଉଛି, ସେ ଭୁଲ ଭଟକା ଲାଗି ବୋଲିକି ନା ଆମେ ଆଦାୟ ଆମର କମିଯାଉଛି।
1: ତମେ କହିଲ କି ନାଇଁ ସମସ୍ୟା ଅଛି ବୋଲି ସମାଧାନ ଅଛି ବୋଲି କହିଲ କି ନାଇଁ? ଆଗରେ ଏବେ ଯୋଉ ପ୍ରକାର ଅସୁବିଧା ଆମେ ଇସୁ କଲୁ ତାକୁ ଟିକେ ଭୁଲ ଭଟକାକୁ ସୁଧାର ଦେଇକିନା ଆର୍ଥରକୁ ଆଉ ସେ ଭୁଲ କରିବା ନାହିଁ।
2: ସବୁବେଳେ ମନରେ ଆମର ସେ ଚିନ୍ତା ଥିବାର ଯେ ମୁଁ ଆଉ ଟିକେ କେମିତି କଲେ ମୋର ଆଦାୟ ଟିକେ ଅଧିକ ମିଳିବ ଆଉ ସେ ଭୁଲଟା ହବ ନାହିଁ।
1: ହଁ ସତ କଥା ଭାଇ,
2: ହେଲେ ସତର୍କ ସମସ୍ତେ ରହିବା ଆଉ ବୈଠକରୁ ଉଠିବା। ଆଉ
1: ଉଠିବା ଭାଇ, ଯିବା।
2: ହଉ।
3: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
4: ମୋର କୃଷକ ଭାଇ ଓ ଭଉଣୀ ମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
3: ତାହା କିପରି?
4: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏଇ ନମ୍ବରରେ ଫୋନ କରନ୍ତୁ, 1800-1801551।
5: ଇଏ ନମ୍ବର କାହାର ଭାଇ?
4: କୃଷକ କଲ୍ ସେଣ୍ଟରର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
3: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
4: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
5: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
4: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡ଼ିବନି।
5: ସତରେ?
4: ହଁ, 16 ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800-1801551 ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
6: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ପ୍ରଚାର କଲୁ କିଷାନବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଇସିସି ଓମେନ୍ସ T20 କ୍ରିକେଟ ୱାର୍ଲ୍ଡକପ୍ 2026 ଅନ୍ତର୍ଗତ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଣ୍ଡନର କେନିଂଟନ୍ ଓଭାଲ୍ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏତେବେଳେ ଯାଏଁ ଶୁଣୁଥିଲେ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଣ୍ଡନର କେନିଂଟନ୍ ଓଭାଲ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଉଲ୍ଲେଖ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଶିଳ୍ପୀ ବିଶାଲ ଦେଦଲାନୀ ଏବଂ ଅର୍ମାଲ ମଲ୍ଲିକ। ଗୀତ ରଚନା ସବୀର ଅହମ୍ମେଦ। ସଙ୍ଗୀତରେ ସଜାଇଛନ୍ତି ଅମାଲ ମଲ୍ଲିକ। କଥାଚିତ୍ର ଅଲ୍ ଇଜ୍ ୱେଲ୍।

ପରବର୍ତ୍ତୀ ଗୀତ ଶୁଣନ୍ତୁ କଥାଚିତ୍ର ହାଉସଫୁଲ ଟୁରୁ, ଦ୍ୱୈତ କଣ୍ଠର ଶିଳ୍ପୀ ଶାନ ଏବଂ ଶ୍ରୀୟା ଘୋଷାଲ, ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ, ଗୀତ ରଚନା ସମୀର ଅଞ୍ଜାନ।

ଏଥର ଦ୍ୱତକଣ୍ଠର ଶିଳ୍ପୀ ଅଦିତି ସିଂ ଶର୍ମା ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟ, ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏସାନ ଲୟ, କଥାଚିତ୍ର ଟୁ ଷ୍ଟେଟ୍ସ।

ଏଥର ଶୁଣନ୍ତୁ କଥାଚିତ୍ର କ୍ରିସ୍ର ଏହି ଗୀତଟି। ଦ୍ୱୈତ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଶ୍ରିୟା ଘୋଷାଲ, ଗୀତ ରଚନା ଇବ୍ରାହିମ ଆସ୍କ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଦ୍ୱୈତକଣ୍ଠ ଶିଳ୍ପୀ ହିମେଶ୍ରୀ ସୀମା ଏବଂ ସୁନିଧି ଚୌହାନ, କଥାଚିତ୍ର ଆପ୍ କା ସରୁର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ୍ରେଶ୍ମିୟା, ଗୀତ ରଚନା ସମୀର।